ଭାଗସ୍ୱାଣୀ ରାଉରକେଲା। ଆଜି ସୋମବାର 1948 ଶତାବ୍ଦ ଆଷାଢ଼ 29 ଦିନ 2026 ମସିହା ଜୁଲାଇ ମାସର 20 ତାରିଖ। ସମୟ ବର୍ତ୍ତମାନ ସକାଳ 5:58 ଏବଂ 45 ସେକେଣ୍ଡ। ଶ୍ରୋତାବନ୍ଧୁମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.6 MHz ଯୋଗେ। ମଙ୍ଗଳିକ

ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଯୋଗାଯୋଗ କରନ୍ତୁ ଏହି ଟେଲିଫୋନ୍ ନମ୍ବରରେ 7008248758। ଟେଲିଫୋନ୍ ନମ୍ବରଟି ଆଉଥରେ କହି ରଖୁଛୁ 7008248758। ଶ୍ରୋତାମାନେ ଶୁଣୁଛନ୍ତି ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା। କାର୍ଯ୍ୟକ୍ରମରେ ଥର ଶୁଣିବା ପ୍ରଭାକର ପାଣିଗ୍ରାହୀଙ୍କ ରଚନାରୁ, କଣ୍ଠଶିଳ୍ପୀ ଶରତ ଚନ୍ଦ୍ର ପାଢ଼ୀ।

ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ ଏହି ଟେଲିଫୋନ୍ ନମ୍ବରକୁ 8249809672। ଟେଲିଫୋନ୍ ନମ୍ବରଟି ଆଉଥରେ କହି ରଖୁଛୁ 8249809672। ଶ୍ରୋତାମାନେ ଶୁଣୁଛନ୍ତି ଭକ୍ତିତର କାର୍ଯ୍ୟକ୍ରମ ବନ୍ଦନା। ବନ୍ଦନା କାର୍ଯ୍ୟକ୍ରମରେ ଏଥର ଶୁଣିବା ପୁରାତନ ରଚନାରୁ କଣ୍ଠଶିଳ୍ପୀ ମାନସ କୁମାର ଦତ୍ତ।

ଶ୍ରୋତାନ୍ତୁ ପ୍ରଚାର କଲୁ ଭକ୍ତି ଇତର କାର୍ଯ୍ୟକ୍ରମ ବନ୍ଦନା ଆପଣମାନେ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ ପ୍ରଚାର କରୁଛୁ ଶ୍ରୀରାମଚରିତ ମାନସର 230ତମ ଭାଗ।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ସଂସଦର ମୌସୁମୀ ଅଧିବେଶନ ଆଇଷ୍ଠାନୁ ମୂଲ ହେବା। ଅଧିବେଶନ ଅଗଷ୍ଟ ମାସର 13 ତାରିଖ ତକ ଚାଲବା। ଅଧିବେଶନ ସମୟଥି ଆୟକର ସଂଶୋଧନ ବିଲ୍ 2026 ସୁପ୍ରିମକୋର୍ଟ ବିଚାରପତିଙ୍କର ସଂଖ୍ୟା ସଂଶୋଧିତ ବିଲ୍, ଜନ୍ମ ଆଉ ମୃତ୍ୟୁ ନିବନ୍ଧନ ସଂଶୋଧିତ ବିଲ୍, ଲଘୁ କ୍ଷୁଦ୍ର ଆଉ ମଧ୍ୟମ ଉଦ୍ୟୋଗ ବିକାଶ ବିଲ୍, FCRA ଆଉ ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ବିଲ୍ ଉପରେ ଆଲୋଚନା ହେବା ବୋଲି ଜଣାପଡ଼ିଛି। ଅଧିବେଶନ ଆଗନୁ ଗଲାକାଲି ନୂଆଦିଲ୍ଲୀ ସଂସଦ ଭବନ ପରିସରର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ହୋଇଯାଇଛି। ଶ୍ରୀକ୍ଷେତ୍ର ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିରନ ଆଜି ହେରା ପଞ୍ଚମୀ ନୀତି କରାଯିବା। ଜଗତଜନନୀ ମା ଲକ୍ଷ୍ମୀ ଆଡ଼ପ ମଣ୍ଡପନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବେ। ମହାପ୍ରଭୁ ଶ୍ରୀଜଗନ୍ନାଥ ଭାଇ ଭଉଣୀଙ୍କୁ ନେଇକରି ରଥଯାତ୍ରା କରିଥିବାରୁ ମା ଲକ୍ଷ୍ମୀ ଅଭିମାନ କରିଛନ୍ ଆଉ ସେଥିଲାଗି ଶରଦା ବାଲିନ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥକେ ଭାଙ୍ଗବେ। ଇତା ଋତୁରୁ ମା ଲକ୍ଷ୍ମୀ ହେରା ଗୋହିରୀ ସାହି ଦେଇକରି ଶ୍ରୀମନ୍ଦିରକେ ଫେରିବେ। ଶ୍ରୀଗୁଣ୍ଡିଚା ଯାତ୍ରା 5 ନମ୍ବର ଦିନେ ହେରା ପଞ୍ଚମୀ ନୀତି ପାଳନ କରବାର ପରମ୍ପରା ରହିଛି। ଏଥିଲାଗି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି। ଆଜି ରାତି ମହାଲକ୍ଷ୍ମୀ ରଥ ପାଶେ ପାରମ୍ପରିକ ନୀତି ସାରିକରି ଜଗମୋହନକେ ବିଜେ କରିବେ। ପଛେ ମହାଲକ୍ଷ୍ମୀଙ୍କୁ ଆଜ୍ଞାମାଳ ଲାଗି ହୋଇକରି ସନ୍ଧ୍ୟା ଧୂପ ଟେରା ପଡ଼ବା। ତାର ଉତରୁ ମୈଲମ ଚନ୍ଦନ ଲାଗି ଆଉ ବଡ଼ସିଂହାର ହୋଇକରି ଡେରି ରାତି ପହୁଡ଼ ହେବା। ଆଜିର ନୀତି ସେ ସେବାର ସହିତ ଆଇବାକାଲି ସକାଳ ଧୂପ ସର୍ବାର ଉତରୁ ତିନି ରଥର ଦକ୍ଷିଣ ମୋଡ଼ ଲାଗି ଆଜ୍ଞାମାଳ ବିଜେ କରାଯିବା। ଭୁବନେଶ୍ୱରଠାରେ ଆଜି ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବା। ଆଇବା ଶୁଣାଣି ତାରିଖ ଗଣମାଧ୍ୟମ ଜରିଆ ଲୋକଙ୍କୁ ଜଣାଇ ଦିଆଯିବା ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ଦିଆଯାଇଛି। ଭୁବନେଶ୍ୱର ବିଜେପି କାର୍ଯ୍ୟାଳୟନ ମନ୍ କି ବାତ୍ର ରାଜ୍ୟସ୍ତରୀୟ କର୍ମଶାଳା ଗଲାକାଲି ହୋଇଯାଇଛି। ଏଥି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ପ୍ରମୁଖ ଯୋଗ ଦେଇକରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ ବାବ୍ଦେ କହିଥିଲେ। ଗଲା 12 ବର୍ଷ ଭିତରେ ଏହି କାର୍ଯ୍ୟକ୍ରମ 135ଟା ସଂସ୍କରଣ ଶେଷ କରିଛି। ଆଇବା 26 ତାରିଖ ରବିବାର ଦିନ ପ୍ରଧାନମନ୍ତ୍ରୀ 136 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମଟି ଦେଶବାସୀଙ୍କ ସାଙ୍ଗେ ଭାବ ଦିଆନିଆ କରିବେ। ଦେଶବାସୀଙ୍କଠାନୁ ମୂଲ କରିକି ପ୍ରବାସୀ ଭାରତୀୟ ଆଉ ସାରା ପୃଥିବୀ ଲୋକେ ଇଟା ଆଦର ଦେବାର ସହିତ ଇଟା ସର୍ବବ୍ୟାପୀ ଆଉ ସମାବେଶୀ ହୋଇପାରିଛି ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍। କେନ୍ଦ୍ର ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ତରଫରୁ ଅମୃତ ଯୋଜନା 2 ନମ୍ବର କେପ୍ ଅଧୀନତି ସହରାଞ୍ଚଳର ବର୍ଷା ପାଣି ସଂରକ୍ଷଣ, ବନ୍ଦ କଟାମାନଙ୍କର ପୁନରୁଦ୍ଧାର ଆଉ ସ୍ଥାୟୀ ଜଳ ପରିଚାଳନା କ୍ଷେତ୍ରଟି ବହୁଟେ ପଦକ୍ଷେପ ନିଆଯାଇଛି। ପାଣିର ସୁରକ୍ଷାକେ ସୁନିଶ୍ଚିତ କରବାର ଆଉ ଜଳବାୟୁ ପରିବର୍ତ୍ତନ ପରିସ୍ଥିତିର ମୁକାବିଲା କରବାରଟା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଆଏ। ଅଭିଯାନ ଅଧୀନତି ଦେଶର 27ଟା ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳର ପାଖାପାଖି 900ଟା ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ସକ୍ରିୟ ଭାବେ ସାମିଲ ହୋଇଛନ୍। ବର୍ଷା ପାଣି ସଂରକ୍ଷଣ, ଭୂତଳ ଜଳ ସର ବଢ଼ାବାରକେ ପ୍ରୋତ୍ସାହନ ଦେବାର ଦିଗେ ଇଥି ଭିନ୍ ଭିନ୍ ପଦକ୍ଷେପ ନିଆଯାଇଛି। ରାଜ୍ୟରେ ଥିବା ସ୍ନାତକ ମହାବିଦ୍ୟାଳୟମାନଙ୍କେ ନାଁ ଲେଖା ଲାଗି ଆଜି 2 ନମ୍ବର ଖେପ୍ ମେଧା ତାଲିକା ବାହାରିବା। 1055ଟା ସ୍ନାତକ ମହାବିଦ୍ୟାଳୟଟି କଳା, ବିଜ୍ଞାନ ଆଉ ବାଣିଜ୍ୟ, ସେଲ୍ଫ ଫାଇନାନ୍ସିଂ ଆଉ ସଂସ୍କୃତ ପାଠ୍ୟକ୍ରମଟି 287,519ଟା ସିଟ୍ ଥିବାର ବେଳେ ପହିଲା ଖେପେ 84,000

0: ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ସଂସ୍କୃତରେ ସମ୍ବାଦ ଶୁଣନ୍ତୁ। ରିଲେ କରି ପ୍ରସାରଣ କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।
1: इयम् आकाशवाणी सम्प्रति वार्ताः श्रूयन्ताम् प्रवाचकः पुनीत त्रिपाठी। अथ वार्ताः। संसदः प्रावृट् सत्रम् अद्यारभ्य अगस्त मासस्य त्रयोदश दिनांक पर्यन्तं प्रचलिष्यति।

ଅକ୍ଷରେ ଯେ 30 ମିନିଟ୍ରେ ଆକାଶବାଣୀ କଟକ କେନ୍ଦ୍ରରୁ ରିଲେ କରି ପ୍ରଚାର କରିବ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ମାଧୁରୀ। ଆଜି ଏଥିରେ ରହିଛି ହେଳା ପଞ୍ଚମୀ ସେବା ସମ୍ପର୍କରେ। ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ, ଆଲୋଚନା କରିଛନ୍ତି ରବୀନ୍ଦ୍ରନାଥ ପ୍ରତିହାରୀ। ସକାଳ 8:45ରେ ବଣପାହାଡ଼ର ଗୀତ କାର୍ଯ୍ୟକ୍ରମରେ ଓରାମ ଗୀତ ପରିବେଷଣ କରିଛନ୍ତି କିରଣ ଏକା ଏବଂ ସାଥୀମାନେ। ସକାଳ 9:00ରେ ବିବିଧ ଭାରତୀ କାର୍ଯ୍ୟକ୍ରମ। ସକାଳ 10:00ରେ ସିନେ ସଙ୍ଗୀତ କାର୍ଯ୍ୟକ୍ରମ। ଦିନ 12:00ରେ ପ୍ରାୟୋଜିତ କାର୍ଯ୍ୟକ୍ରମ ଏନ୍ସିଆର୍ଟି ଉମଙ୍ଗର 131 ଭାଗ ଶ୍ରୋତାମାନେ ଶୁଣିପାରିବେ। ଅପରାହ୍ନ 5:00ରେ ଆରତୀ କାର୍ଯ୍ୟକ୍ରମ। ଅପରାହ୍ନ 5:30ରେ ନାରୀ ମହଲ କାର୍ଯ୍ୟକ୍ରମ। ସନ୍ଧ୍ୟା 6:10ରେ ହିନ୍ଦୀ ଭକ୍ତିଗୀତର କାର୍ଯ୍ୟକ୍ରମ।

ସନ୍ଧ୍ୟା 6:30 ଯୁବଶକ୍ତି କାର୍ଯ୍ୟକ୍ରମ, ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ ବାଲେଶ୍ୱର ଜିଲ୍ଲା ସମ୍ପର୍କରେ ଖେତ କମାର କାର୍ଯ୍ୟକ୍ରମ ପ୍ରଚାର କରିବୁ ରାତି 7:30, ରାତି 8:00 ସିନେ ସଙ୍ଗୀତ କାର୍ଯ୍ୟକ୍ରମ, ରାତି 9:30 ସଂସଦ କେ ସମକ୍ଷ ମୁଦ୍ଦେ, ରାତି 10:00 ଆକାଶବାଣୀ କଟକ କେନ୍ଦ୍ରରୁ ରିଲେ କରି ପ୍ରଚାର କରିବୁ ଗୀତିନାଟ୍ୟ ନୀଳ ଶୈଳ, ମୂଳ ଉପନ୍ୟାସ ସୁରେନ୍ଦ୍ର ମହାନ୍ତି, ବେତାର ରୂପାନ୍ତର ନାରାୟଣ ସିଂ, ପ୍ରଯୋଜନା ଲଳିତ କନିଙ୍ଗ, ସଙ୍ଗୀତ ଚୌଧୁରୀ ଭାରତୀ କୃଷ୍ଣ ଦାସ, ରାତି 10:30 ଓଡ଼ିଆ ଭକ୍ତିଗୀତର କାର୍ଯ୍ୟକ୍ରମ। ଶ୍ରୋତବୃନ୍ଦ, ଏଥିଲା ପ୍ରସାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କେତୋଟି ସୂଚନା। ଆକାଶବାଣୀ ରାଉରକେଲା 102.6 FM ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ, ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ପବିତ୍ର ହେରାପଞ୍ଚମୀ ତିଥିରେ ଆଜି ଶ୍ରୀଜୀଉମାନଙ୍କର ଜନ୍ମବିଧିରେ ବିଶେଷ ନୀତିକାନ୍ତି ଆରମ୍ଭ ହୋଇଛି। ମା' ଲକ୍ଷ୍ମୀ ଠାକୁରାଣୀଙ୍କୁ ଛାଡ଼ି ଜଗନ୍ନାଥ ମହାପ୍ରଭୁ, ଶ୍ରୀଗୁଣ୍ଡିଚା ଦିନ ବଡ଼ ଭାଇ ବଳଭଦ୍ର ଓ

0: ସାନ ଭଉଣୀଙ୍କୁ ସାଙ୍ଗରେ ନେଇ ରଥରେ ଯାତ୍ରା କରିବା ପରେ ଶ୍ରୀମନ୍ଦିରରେ ମହାଲକ୍ଷ୍ମୀ ନିଜକୁ ଅପମାନିତ ଓ ଅବହେଳିତ ମନେ କରିଛନ୍ତି। ଅଭିମାନିନୀ ମା ମହାଲକ୍ଷ୍ମୀ ନନ୍ଦିଘୋଷ ରଥର କାଠ ଭାଙ୍ଗିବା ସହ ମହାପ୍ରଭୁଙ୍କ ଦର୍ଶନ ନ ପାଇ ଆଜି ଅଧରଚୁମ୍ବିତ ଆଜ୍ଞାମାଳ ପାଇ ରାଗରେ ହେରାଗୌରୀ ସାହି ବାଟେ ମନ୍ଦିର ପ୍ରତ୍ୟାବର୍ତ୍ତନ କରିବାର ପରମ୍ପରା ରହିଛି। ଶ୍ରୀଜଗନ୍ନାଥ ମନ୍ଦିର ପରେ ଗୁଣ୍ଡିଚା ମନ୍ଦିରରେ ମଧ୍ୟ ମଙ୍ଗଳ ଆଳତୀ, ମୈଲମ, ତଡ଼ପଲାଗି, ଅବକାଶ ବେଶ, ଗୋପାଳ ବଲ୍ଲଭ ପୂଜା, ସକାଳ ଧୂପ, ଭୋଗମଣ୍ଡପ, ମହାସ୍ନାନ, ବଡ଼ସିଂହାର ବେଶ, ରାତ୍ର ପହୁଡ଼ ଆଦି କରାଯାଉଛି। ଆଜିର ଏହି ନୀତି ଶେଷ ହେବା ପରେ ଆସନ୍ତାକାଲି ସକାଳ ଧୂପ ସରିବା ପରେ ତିନି ରଥର ଦକ୍ଷିଣ ମୋଡ଼ ନେଇ ଆଜ୍ଞାମାଳ ବିଜେ କରାଯିବ। ସଂସଦର ମୌସୁମୀ ଅଧିବେଶନ ଆଜିଠାରୁ ଆରମ୍ଭ ହେଉଛି। ଚଳିତ ଅଧିବେଶନ କାଳରେ ବିଭିନ୍ନ ବିଲ୍ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। ଆୟକର ସଂଶୋଧନ ବିଲ୍ 2026, ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା ସଂଶୋଧିତ ବିଲ୍, ଜନ୍ମ ଓ ମୃତ୍ୟୁ ନିବନ୍ଧନ ସଂଶୋଧିତ ବିଲ୍, ଲଘୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିକାଶ ବିଲ୍ ଓ FCRA ଏବଂ ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ବିଲ୍ ଉପରେ ଆଲୋଚନା ହେବା ନେଇ ସରକାରଙ୍କ ପକ୍ଷରୁ ସୂଚନା ମିଳିଛି। ମୌସୁମୀ ଅଧିବେଶନ ଅଗଷ୍ଟ ମାସ 13 ତାରିଖ ପର୍ଯ୍ୟନ୍ତ ଚାଲିବ। ରାଜ୍ୟରେ ଥିବା ସ୍ନାତକ ମହାବିଦ୍ୟାଳୟଗୁଡ଼ିକରେ ନାମଲେଖା ଲାଗି ଆଜି ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ମୋଟ 1055 ସ୍ନାତକ ମହାବିଦ୍ୟାଳୟରେ କଳା, ବିଜ୍ଞାନ, ବାଣିଜ୍ୟ, ସେଲ୍ଫ ଫାଇନାନ୍ସିଂ ଏବଂ ସଂସ୍କୃତ ପାଠ୍ୟକ୍ରମରେ 287,519 ଆସନ ରହିଛି। ପ୍ରଥମ ପର୍ଯ୍ୟାୟରେ 84,384 ଆସନରେ ନାମଲେଖା ଶେଷ ହୋଇଛି। ଉଚ୍ଚଶିକ୍ଷା ବିଭାଗ ପରିଚାଳିତ ସାମ୍ସ ପୋର୍ଟାଲରୁ ମିଳିଥିବା ତଥ୍ୟ ଅନୁଯାୟୀ କଳାରେ 1,06,880 ଆସନ ଖାଲି ରହିଛି। ମେଧା ତାଲିକା ପ୍ରକାଶ ପରେ ଆସନ୍ତାକାଲିଠାରୁ ଗୁରୁବାର ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ନାମ ଲେଖାଇ ପାରିବେ। ଆସନ୍ତା 29 ତାରିଖରେ ତୃତୀୟ ତଥା ଚୂଡ଼ାନ୍ତ ମେଧା ତାଲିକା ପ୍ରକାଶ ପାଇବ। ନବରଙ୍ଗପୁର ଜିଲ୍ଲାରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ SIRକୁ ଅଧିକ ସ୍ୱଚ୍ଛ, ତ୍ରୁଟିଶୂନ୍ୟ କରିବା ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଉଛି। ଗତକାଲିଠାରୁ ଜିଲ୍ଲାର 4 ବିଧାନସଭା ନିର୍ବାଚନ ମଣ୍ଡଳୀ ଉମରକୋଟ, ଛରିଗାଁ, ନବରଙ୍ଗପୁର ଏବଂ ଡାବୁଗାଁରେ SIR ସମ୍ପର୍କିତ ବିଭିନ୍ନ ମାମଲାଗୁଡ଼ିକର ଦାବି ଓ ଅଭିଯୋଗ ଶୁଣାଣି ଆରମ୍ଭ ହୋଇଛି। ଭଦ୍ରକ ଜିଲ୍ଲା ଆରଡ଼ିର ବାବା ଆଖଣ୍ଡଳମଣିଙ୍କ ପୀଠରେ କାଉଡ଼ିଆମାନେ ଆଜି ସକାଳୁ ମଣିବାବାଙ୍କଠାରେ ଜଳାଭିଷେକ କରିଛନ୍ତି। ଜିଲ୍ଲା ପ୍ରଶାସନ ଓ ମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ମଣିଷ ପ୍ରଥମେ ଚନ୍ଦ୍ରପୃଷ୍ଠରେ ପାଦ ଥାପିଥିବା ସଫଳତାକୁ ମନେ ପକାଇ ଆଜି ଆନ୍ତର୍ଜାତିକ ଚନ୍ଦ୍ରଯାନ ଦିବସ ପାଳନ କରାଯାଉଛି। 1969 ଆଜିର ଦିନରେ ଚନ୍ଦ୍ରଯାନ ଆପୋଲୋ 11 ଅଭିଯାନ ମାଧ୍ୟମରେ ମଣିଷ ଚନ୍ଦ୍ରପୃଷ୍ଠରେ ଅବତରଣ କରିଥିଲା। ଜାତିସଂଘ ସାଧାରଣ ପରିଷଦ ଦ୍ୱାରା 2021 ଏହି ଦିବସକୁ ସ୍ଥାୟୀ ଭାବରେ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ଏକ ଚନ୍ଦ୍ର, ଏକ ଦୃଷ୍ଟିଭଙ୍ଗୀ ଏବଂ ଏକ ଭବିଷ୍ୟତ। ଏହି ଅଭିଯାନ ମାଧ୍ୟମରେ ମହାକାଶର ଗବେଷଣା ଏବଂ ଆବିଷ୍କାର ସହ ଆନ୍ତର୍ଜାତିକ ସହଯୋଗ ଏବଂ ଶାନ୍ତିପୂର୍ଣ୍ଣ ଚନ୍ଦ୍ରଯାନର ବିଭିନ୍ନ ଦିଗ ଲୋକଲୋଚନକୁ ଆସିପାରିଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଚଳିତ ସପ୍ତାହର ଗୁରୁବାର ବେଳକୁ ରାଜ୍ୟର ଉତ୍ତର ଭାଗ ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଉପକୂଳ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ। ସୂଚନା ଅନୁସାରେ ଆନ୍ଧ୍ରପ୍ରଦେଶ, ଉତ୍ତର ଉପକୂଳ ଓ ସଂଲଗ୍ନ ଦକ୍ଷିଣ ଛତିଶଗଡ଼ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ଆସନ୍ତାକାଲି ସୁଦ୍ଧା ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, କେନ୍ଦୁଝର, ମୟୂରଭଞ୍ଜ ଓ ନୂଆପଡ଼ା ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସକାଳ 6 ସୁଦ୍ଧା ହୀରାକୁଦ ଜଳଭଣ୍ଡାର ଜଳସ୍ତର 612.87 ଫୁଟ ରହିଛି। 4 ଗେଟ୍ ଦେଇ ଜଳଭଣ୍ଡାର ମଧ୍ୟକୁ 1,58,491 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 94,292 ଘନଫୁଟ ଜଳ ନିଷ୍କାସିତ ହେଉଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଆପଣମାନେ ଶୁଣିପାରିବେ ଦିନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ବିଛଣା ଘା। ଆଲୋଚନା କରିଛନ୍ତି ଡକ୍ଟର ରାଜେଶ କୁମାର ଦୋରା।
2: ବିଛଣା ଘାକୁ ବେଡ୍ ସୋର୍ କିମ୍ବା ପ୍ରେସର୍ ସୋର୍ ବୋଲି ମଧ୍ୟ କୁହାଯାଏ। ଜଣେ ରୋଗୀ ଦୀର୍ଘ ଦିନ ଧରି ରୋଗକ୍ରାନ୍ତ ହେଲେ ବିଛଣାରେ ବହୁ ଦିନ ଧରି ପଡ଼ି ରହେ, ତେଣୁ ଏହି

0: ପରିସ୍ଥିତିରେ ଦେହର ପ୍ରେସର ପଏଣ୍ଟ ଗୁଡ଼ିକ ସ୍ଥାନରେ ଚମଡ଼ା ଛାଡ଼ିଯାଏ। ଏହି ଘା ଗୁଡ଼ିକ ସମୟକ୍ରମେ ଚର୍ମ ଭିତରକୁ ଭେଦ କରେ ଏବଂ ଚର୍ବି ମାଂସପେଶୀ ଏବଂ ହାଡ଼ ପର୍ଯ୍ୟନ୍ତ ମଧ୍ୟ ଭେଦ କରେ। ମୁଖ୍ୟତଃ ପଛ ହାଡ଼ ପାଖରେ ଅଣ୍ଟାର ଦୁଇ ପାର୍ଶ୍ୱରେ ଏବଂ ସାକ୍ରାଲ ରିଜିଅନରେ ମଳଦ୍ୱାରର ଦୁଇ ପାର୍ଶ୍ୱରେ ପିଠି ଏବଂ ଡେଣା ପାଖରେ ଜଙ୍ଘର ପଛ ଭାଗରେ ଏବଂ ପାଦର ତଳପଟେ ଦେଖାଦିଏ। ବିଛଣା ଘା ମୁଖ୍ୟତଃ ରୋଗୀର ସାତ ଦିନ ପରେ ଆରମ୍ଭ ହୁଏ। ଏହି ଘା ଶୀଘ୍ର ଆରୋଗ୍ୟ ହୁଏ ନାହିଁ, ରୋଗୀ ନିଜେ ଦେଖିପାରେ ନାହିଁ। ଏହା ଆରମ୍ଭରୁ ଯନ୍ତ୍ରଣାଦାୟକ ନହେବାରୁ ରୋଗୀ ଏବଂ ତା'ର ସହଯୋଗୀମାନେ ହେୟଜ୍ଞାନ କରନ୍ତି ଏବଂ ଘା ଆସ୍ତେ ଆସ୍ତେ ମାଡ଼ିବାକୁ ଆରମ୍ଭ କରେ। ମୁଖ୍ୟତଃ ବହୁତ ଦିନ ଧରି ଡାକ୍ତରଖାନା ବେଡ଼୍ରେ ପଡ଼ିବା ସ୍ନାୟୁ ରୋଗୀ, ମଧୁମେହ ରୋଗୀ ଏବଂ ଆକ୍ସିଡେଣ୍ଟ ରୋଗୀମାନଙ୍କରେ ଏହି ବିଛଣା ଘା ଦେଖାଦିଏ। ବିଛଣା ଘାର ଲକ୍ଷଣ ଗୁଡ଼ିକ ହେଲା, ପ୍ରଥମ ଅବସ୍ଥାରେ ଉପର ମଳି ଚର୍ମ ଛାଡ଼ିଯାଏ। ଏହି ପ୍ରେସର ସୋର୍ରେ ଉପର ଚମଡ଼ା ଏବଂ ତଳର ସବକ୍ୟୁଟାନିୟସ୍ ଟିସୁ, ଚର୍ବି, ମାଂସପେଶୀ ଏବଂ ହାଡ଼ ପର୍ଯ୍ୟନ୍ତ ଇନଫେକ୍ସନ୍ ସ୍ପ୍ରେଡ୍ କରିବାର ସମ୍ଭାବନା ଥାଏ। ପୁଜ ନିଗିଡ଼ି ଆସ୍ତେ ଆସ୍ତେ ତାହା ଗଭୀର କ୍ଷତରେ ପରିଣତ ହୁଏ ଏବଂ ଘା ଶୁଖିବା ପାଇଁ ବହୁତ ଦିନ ଲାଗେ। ରୋଗୀର ରକ୍ତହୀନତା ଏବଂ ରୋଗ ଏହି ଘାକୁ ଶୀଘ୍ର ଶୁଖିବା ପାଇଁ ଦିଏ ନାହିଁ। ବଡ଼ ବଡ଼ ମେଜର୍ ଅପରେସନ୍ ପରେ ଏବଂ ଆଇସିୟୁରେ ରୋଗୀକୁ ବିଛଣା ଘା ହେବାର ସମ୍ଭାବନା ଅଧିକ ଥାଏ। ଏହି ପରିସ୍ଥିତିରେ ରୋଗୀକୁ ଦୈନିକ ଆଇସିୟୁ ନର୍ସ ଏବଂ ଡାକ୍ତର ପୋଛାପୋଛି କରି ଆଣ୍ଟିଫଙ୍ଗାଲ୍ ପାଉଡର୍ ବେକ, ପିଠି, ଅଣ୍ଟା ଏବଂ ତଳଭାଗରେ ଲଗାଇଲେ ଏ ଘାରୁ ଉପଶମ ମିଳେ। ବେଳେବେଳେ ଏହି ବିଛଣା ଘା ସମୟାନୁକ୍ରମେ ଆପେ ଆପେ ଭଲ ହୋଇଯାଏ। ରୋଗୀକୁ ବାରମ୍ବାର ଶୋଇ ରହିବା ପୋଜିସନ୍ ବଦଳାଇଲେ ଏବଂ ପ୍ରେସର ଜାଗାର ଯତ୍ନ ନେଲେ ଏହି ବେଡ଼ସୋର୍ରୁ ଉପଶମ ମିଳେ। ଏହାର ଚିକିତ୍ସା ନିମନ୍ତେ ଆଣ୍ଟିବାୟୋଟିକ୍ ଔଷଧ ଏବଂ ମଲମ ମଧ୍ୟ ଦୈନିକ ବ୍ୟବହାର କଲେ ଏହା ଶୀଘ୍ର ଶୁଖିଯାଏ। ରେଗୁଲାର ଡ୍ରେସିଂ କରାଗଲେ ଏବଂ ଘା ଗୁଡ଼ିକୁ ଘୋଡ଼େଇ ରଖିଲେ ଏହା ଶୁଖିବାକୁ ଆରମ୍ଭ କରେ। ଅତ୍ୟଧିକ ଜାଗାରେ ବିଛଣା ଘା ହେଲେ ନୂତନ ପଦ୍ଧତିରେ ମଧ୍ୟ ପ୍ଲାଷ୍ଟର ସିଟ୍ ବ୍ୟବହାର କଲେ ସେହି ପ୍ରେସର ସ୍ଥାନମାନଙ୍କରେ ରୋଗୀର ବିଛଣା ସହିତ ଚର୍ମର କଣ୍ଟାକ୍ଟ ବା ସ୍ପର୍ଶ ହୋଇପାରେ ନାହିଁ ଏବଂ ଏହା ଶୀଘ୍ର ଶୁଖିବାରେ ସକ୍ଷମ ହୁଏ। କେତେକ କ୍ଷେତ୍ରରେ ପ୍ଲାଷ୍ଟିକ୍ ସର୍ଜରୀ କରି ମଧ୍ୟ ଏହି ବିଛଣା ଘାର ଚିକିତ୍ସା କରାଯାଏ। ରୋଗୀ ପାଇଁ ଏକ ସ୍ୱତନ୍ତ୍ର ଧରଣର ବିଛଣା, ଯାହାକୁ ଆମେ ଏୟାର ବେଡ୍ ଏବଂ ୱାଟର ବେଡ୍ ବୋଲି କହୁ, ଏବେ ଉପଲବ୍ଧ। ଏହି ଏୟାର ବେଡ୍ ଏବଂ ୱାଟର ବେଡ୍ରେ ଏୟାର ପ୍ରେସର ଏବଂ ପାଣିର ପ୍ରେସର ଦେହର କୌଣସି ପ୍ରେସର ପଏଣ୍ଟକୁ ବିଛଣା ସହିତ ଲାଗି ରହିବା ପାଇଁ ଦିଏ ନାହିଁ। ଏହାଦ୍ୱାରା ବିଛଣା ଘାରୁ ଉପଶମ ମିଳେ। ବର୍ତ୍ତମାନ ଉନ୍ନତମାନର ବିଛଣା ଯଥା ଫାଉଲର ବେଡ଼୍ରେ ରୋଗୀର ବିଛଣା ଘା ହେବାର ଦେଖାଯାଏ ନାହିଁ। ବିଛଣା ଘାକୁ ଡାକ୍ତରମାନେ ଗୁରୁତର ସହିତ ଚିକିତ୍ସା କରିବା ସହିତ ରୋଗୀର ପରିଜନମାନଙ୍କୁ ମଧ୍ୟ ନିଜ ରୋଗୀର ଯତ୍ନ ନେବା ପାଇଁ ଉଚିତ ପରାମର୍ଶ ଯଥା ଅଧିକ ପରିମାଣରେ ପ୍ରୋଟିନ୍, ଭିଟାମିନ୍ ଖାଦ୍ୟ ଏହି ରୋଗକୁ ନିବାରଣ କରିବାରେ ସକ୍ଷମ ହୁଏ।
1: ଶେଷ ହେଲା ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଶୁଣୁଥିଲେ ବିଛଣା ଘା, ଆଲୋଚନା କରିଥିଲେ ଡାକ୍ତର ରାଜେଶ କୁମାର ଦୋରା। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ବର୍ତ୍ତମାନ ସକାଳ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।

0: ആകാശവാണി. ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା. ମୁଖ୍ୟ ସମ୍ବାଦ, ଆଜିଠାରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ. ଲୋକସଭାରେ ଆଜି ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ସଂଶୋଧନ ବିଧେୟକ ଏବଂ ରାଜ୍ୟସଭାରେ ଆଗତ ହେବ ଜାତୀୟ ସମ୍ମାନ ଅବମାନନା ନିବାରଣ ସଂଶୋଧନ ବିଧେୟକ. କୃଷକମାନଙ୍କୁ ଅଧିକ ସଶକ୍ତ କରିବା ଲାଗି ସମବାୟ ସାମଗ୍ରୀ କ୍ରୟ କରିବା ଉପରେ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଗୁରୁତ୍ୱ ପ୍ରଦାନ. ଆସାମରେ ବନ୍ୟା ପରିସ୍ଥିତି ଗମ୍ଭୀର ଏବଂ ଆର୍ଜେଣ୍ଟିନାକୁ 1-0 ଗୋଲରେ ପରାସ୍ତ କରି ସ୍ପେନ୍ ଫିଫା ବିଶ୍ୱକପ୍ ଚମ୍ପିଆନ୍. ସଂସଦର ମୌସୁମୀ ଅଧିବେଶନ ଆଜିଠାରୁ ଆରମ୍ଭ ହେବ. ଆସନ୍ତା ମାସ 13 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି 25 ଦିନିଆ ଅଧିବେଶନ କାଳରେ 19 ବୈଠକ ଅନୁଷ୍ଠିତ ହେବ। ଅଧିବେଶନରେ କେତେକ ଗୁରୁତ୍ୱପୂର୍ଣ୍ଣ ବିଧେୟକ ଆଗତ କରାଯିବା ସହ ଆଲୋଚନା ଏବଂ ପାରିତ ହେବାର ସମ୍ଭାବନା ରହିଛି। ଆଜି ଲୋକସଭାରେ ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ସଂଶୋଧନ ବିଧେୟକ 2026 ଏବଂ ରାଜ୍ୟସଭାରେ ଜାତୀୟ ସମ୍ମାନ ପ୍ରତି ଅବମାନନା ନିବାରଣ ସଂଶୋଧନ ବିଧେୟକ 2026 ଉପରେ ଆଲୋଚନା ହେବାର କାର୍ଯ୍ୟସୂଚୀ ରହିଛି। ଏହା ବ୍ୟତୀତ ଜନ୍ମ ମୃତ୍ୟୁ ପଞ୍ଜୀକରଣ, ଆୟକର, ଏମ୍ଏସ୍ଏମ୍ଇ ବିକାଶ ସଂଶୋଧନ ବିଧେୟକଗୁଡ଼ିକ ମୌସୁମୀ ଅଧିବେଶନ କାଳରେ ଆଗତ ହେବାର ସମ୍ଭାବନା ରହିଛି। ଗତକାଲି ମୌସୁମୀ ଅଧିବେଶନ ପୂର୍ବରୁ କେନ୍ଦ୍ର ସରକାର ସଂସଦ ଭବନରେ ସର୍ବଦଳୀୟ ବୈଠକ କରିଥିଲେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ 40 ରାଜନୈତିକ ଦଳର 50 ଅଧିକ ନେତା ଯୋଗ ଦେଇଥିଲେ। ବୈଠକ ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ଗଣମାଧ୍ୟମକୁ କହିଥିଲେ, ସର୍ବଦଳୀୟ ବୈଠକରେ ରାଜନୈତିକ ଦଳଗୁଡ଼ିକୁ ଆଲୋଚନାରେ ଭାଗ ନେବା ସହ ଗୃହ କାର୍ଯ୍ୟ ସୁରୁଖୁରୁରେ ଚଳାଇବା ଲାଗି ସହଯୋଗ କରିବାକୁ ଆଲୋଚନା ହୋଇଛି।
1: कोई पार्टी या कोई मेंबर अपना जो भी बात रखना चाहता है पार्लियामेंट में पूरा रख सकते हैं। मैं विपक्ष के साथियों को कहना चाहता हूं कि पहले में भी पार्लियामेंट को चलाने में दिक्कत आई थी क्योंकि हंगामा बहुत ज्यादा हुआ था। लोग चाहते हैं कि पार्लियामेंट सुचारू रूप से चले, इसलिए मैं फिर से सब पार्टी के नेताओं को मैं अनुरोध करता हूं कि पार्लियामेंट अच्छी तरह से चले, इसमें सब लोग योगदान करें।
0: अन्य पक्ष लोकसभा वाचस्पति ओम बिरला की अध्यक्षता में ଗତକାଲି କାର୍ଯ୍ୟ ପରାମର୍ଶଦାତା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ବିର୍ଲା ଅଧିବେଶନ ସମୟରେ ଉପସ୍ଥାପନ ହେବାକୁ ଥିବା ବିଧେୟକ ଓ ଅନ୍ୟାନ୍ୟ କାର୍ଯ୍ୟ ସମ୍ପର୍କରେ ସରକାର ଏବଂ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ। ଅଧିବେଶନରେ ଗଠନମୂଳକ ଆଲୋଚନା, ଅର୍ଥପୂର୍ଣ୍ଣ ଅଂଶଗ୍ରହଣ ଏବଂ ସଂସଦୀୟ ପରମ୍ପରା ପାଳନ ଉପରେ ଶ୍ରୀ ବିର୍ଲା ଗୁରୁତ୍ୱାରୋପ କରିଥିଲେ। ପଶ୍ଚିମବଙ୍ଗକୁ ଏକ ମହାନ ରାଜ୍ୟ ଭାବେ ଗଢ଼ି ତୋଳିବା ପାଇଁ ବିଜେପି ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ସେ କହିଛନ୍ତି ଦେଶକୁ ବିଭିନ୍ନ କ୍ଷେତ୍ରରେ ଅବଦାନ ଦେଇଥିବା ବେଙ୍ଗଲ ପ୍ରତ୍ୟେକଟି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛି। ଗତକାଲି ହାଓଡ଼ା ଜିଲ୍ଲା ଅନ୍ତର୍ଗତ ସଙ୍କ୍ରେଲ୍ଠାରେ ଆଭାସୀ ଜରିଆରେ ଅମୁଲ ବେଙ୍ଗଲ ଡାଏରୀର ଏକ ଶାଖାର ଭିତ୍ତିପ୍ରସ୍ତର ସ୍ଥାପନ କରିବା ଅବସରରେ ଶ୍ରୀ ଶାହା କହିଛନ୍ତି ଜନସାଧାରଣ ସମବାୟ ସାମଗ୍ରୀ ଅଧିକରୁ ଅଧିକ କ୍ରୟ କରିବା ଆବଶ୍ୟକ, ଫଳରେ କୃଷକମାନଙ୍କୁ ଅଧିକ ସଶକ୍ତ କରାଯାଇପାରିବ। ଏହି ଅବସରରେ ଶ୍ରୀ ଶାହା 9 ଜିଲ୍ଲାରେ 1400 ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ 10 ଗୋଦାମ ଗୃହର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଶ୍ରୀ ଶାହା କହିଛନ୍ତି କେନ୍ଦ୍ର ସରକାର ଏବଂ ପଶ୍ଚିମବଙ୍ଗ ସରକାରଙ୍କ ମଧ୍ୟରେ ଭାରତ ଟ୍ୟାକ୍ସି ଯୋଜନା ଲାଗୁ କରିବା ନେଇ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହି ଯୋଜନାରେ ଟ୍ୟାକ୍ସି ଚାଳକମାନେ ଅଧିକ ସଶକ୍ତ ହେବେ ବୋଲି ସେ କହିଛନ୍ତି।
2: मैं बंगाल की समग्र जनता को भरोसा दिलाने आया हूं। भारतीय जनता पार्टी ने पूरे लंबे चुनाव अभियान के अंदर जो एक एक वादा किया था और सोनार बांग्ला की संकल्पना को बंगाल की जनता के सामने रखा था, वो सोनार बांग्ला की संकल्पना को जमीन पर उतारने का काम मोदी जी के नेतृत्व में भारतीय जनता पार्टी का एक एक कार्यकर्ता करेगा।
0: ଏହା ପୂର୍ବରୁ ଶ୍ରୀ ଶାହା ପଶ୍ଚିମବଙ୍ଗରେ ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିଥିଲେ। ରାଜ୍ୟରେ ନୂଆ ଅପରାଧିକ ଆଇନର କାର୍ଯ୍ୟକାରିତା ଏବଂ ସୀମା ସୁରକ୍ଷା ପ୍ରସଙ୍ଗରେ ଅନୁଷ୍ଠିତ ବୈଠକରେ ସେ ଅଧ୍ୟକ୍ଷତା କରିଥିଲେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆସାମରେ ବନ୍ୟା ପରିସ୍ଥିତି ଗମ୍ଭୀର ରହିଛି। ଗତ କିଛିଦିନ ଧରି ପ୍ରବଳ ବର୍ଷା ହେବା ଫଳରେ 8 ଜିଲ୍ଲା ଅଧିକ

ପ୍ରଭାବିତ ହୋଇଛି। ଆସାମ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ 22 ରାଜସ୍ୱ ଅଞ୍ଚଳ ଏବଂ 298 ଗ୍ରାମାଞ୍ଚଳ କ୍ଷତିଗ୍ରସ୍ତ ହୋଇଛି। ଏଥିରେ ପ୍ରାୟ 57,199 ଜଣ ଲୋକ ପ୍ରଭାବିତ ହୋଇଛନ୍ତି। ମୋଟ 3,874 ହେକ୍ଟର ଚାଷ ଜମି ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଛି। ଏପର୍ଯ୍ୟନ୍ତ ଚଳିତ ବନ୍ୟାରେ 5 ଜଣଙ୍କ ମୃତ୍ୟୁ ହୋଇଥିବା ସରକାରୀ ଭାବେ କୁହାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ 14 ରିଲିଫ୍ କ୍ୟାମ୍ପରେ ପ୍ରଭାବିତ ଲୋକମାନଙ୍କୁ ରଖାଯାଇଛି। ତେବେ ଶିବସାଗର, ଚରେଇଦେଓ ଏବଂ ଜୋରହାଟ ଜିଲ୍ଲାରେ ବନ୍ୟା ସ୍ଥିତି ଅତ୍ୟନ୍ତ ଖରାପ ପରିସ୍ଥିତି ଆଡ଼କୁ ଗତି କରୁଥିବାରୁ ରାଜ୍ୟ ସରକାର, ଭାରତୀୟ ସେନା ଓ ବାୟୁସେନାର ସହଯୋଗ ଲୋଡ଼ିଛନ୍ତି। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଲୋକମାନଙ୍କ ନିରାପତ୍ତାକୁ ରାଜ୍ୟ ସରକାର ପ୍ରାଥମିକତା ଦେଉଥିବା କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 58ତମ ଆନ୍ତର୍ଜାତିକ ରସାୟନ ବିଜ୍ଞାନ ଅଲିମ୍ପିଆଡ୍ରେ 4 ସ୍ୱର୍ଣ୍ଣପଦକ ହାସଲ କରିଥିବା ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଏହି ସମ୍ମାନଜନକ ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ଭାରତ ଉନ୍ନତ ପ୍ରଦର୍ଶନ କରିଛି। ଅନ୍ୟପକ୍ଷରେ 37ତମ ଆନ୍ତର୍ଜାତିକ ଜୀବ ବିଜ୍ଞାନ ଅଲିମ୍ପିଆଡ୍ରେ ବିଜୟ ଲାଭ କରିଥିବା ଭାରତୀୟ ଦଳର 4 ସଦସ୍ୟଙ୍କ ଉତ୍ସର୍ଗୀକୃତ ମନୋଭାବକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରି କହିଛନ୍ତି, ସାରା ଦେଶ ଏହି ସଫଳତା ପାଇଁ ଗର୍ବ ଅନୁଭବ କରୁଛି। ଦକ୍ଷିଣ ଆମେରିକାର ଉତ୍ତର ପୂର୍ବ ଉପକୂଳରେ ଅବସ୍ଥିତ ଗୁଆନାରେ 133 ଜଣ ଯାତ୍ରୀ ଓ କ୍ରୁ ସଦସ୍ୟଙ୍କୁ ନେଇ ଯାଉଥିବା ଏକ ସରକାରୀ ଡଙ୍ଗା ବୁଡ଼ିଯାଇଥିବା ସୂଚନା ମିଳିଛି। ଏପର୍ଯ୍ୟନ୍ତ 67 ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଯାତ୍ରୀମାନେ ନିଖୋଜ ଥିବା ଜଣାପଡ଼ିଛି। ଯୁଦ୍ଧକାଳୀନ ଭିତ୍ତିରେ ନିଖୋଜମାନଙ୍କୁ ଠାବ କରିବା ଲାଗି ଉଦ୍ୟମ ଚାଲିଛି। ଗୁଆନା ପ୍ରଧାନମନ୍ତ୍ରୀ କହିଛନ୍ତି, ଉଦ୍ଧାର ହୋଇଥିବା ଲୋକଙ୍କ ମଧ୍ୟରେ 41 ଜଣ ପୁରୁଷ, 11 ଜଣ ମହିଳା ଏବଂ 15 ଜଣ ଶିଶୁ ଅଛନ୍ତି। ନିଖୋଜ ଲୋକମାନଙ୍କୁ ଖୋଜିବା ଲାଗି 1,000 ବର୍ଗ ମାଇଲ ଅଞ୍ଚଳରେ ହେଲିକପ୍ଟର, ବିମାନ ଓ ମାଛ ଧରା ଡଙ୍ଗା ନିୟୋଜିତ ହୋଇଛି। ପେରୁରେ 5.5 ସାନ୍ଦ୍ରତା ବିଶିଷ୍ଟ ଭୂକମ୍ପରେ 5 ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ପ୍ରାଥମିକ ସୂଚନା ଅନୁଯାୟୀ 20 ଜଣ ଆହତ ହୋଇଛନ୍ତି। ଗତକାଲି ଏହି ଭୂକମ୍ପ ଅନୁଭୂତ ହୋଇଥିବା ବେଳେ ଏହାର କେନ୍ଦ୍ରସ୍ଥଳ 10 କିଲୋମିଟର ଗଭୀରରେ ଥିବା କୁହାଯାଇଛି। ଅନେକଗୁଡ଼ିଏ କୋଠା ଏଥିରେ ସମ୍ପୂର୍ଣ୍ଣ ଧ୍ୱସ୍ତ ହୋଇଥିବା ବେଳେ ଅନ୍ୟ କେତେକ ଆବାସିକ ଗୃହ କ୍ଷତିଗ୍ରସ୍ତ ହୋଇଛି। ପୂର୍ବରୁ 2007 ମସିହାରେ ପେରୁରେ ଘଟିଥିବା ଭୂକମ୍ପରେ 600 ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା। ଫ୍ରାନ୍ସର ଭୂମଧ୍ୟ ସାଗରୀୟ ଉପକୂଳର ଫ୍ରେଜୁସ୍ ନିକଟବର୍ତ୍ତୀ ସହରଗୁଡ଼ିକରେ ଜଙ୍ଗଲ ନିଆଁ ବ୍ୟାପିବାରେ ଲାଗିଛି। ଜଙ୍ଗଲ ନିଆଁ ଜନବସତି ପ୍ରତି ବିପଦ ସୃଷ୍ଟି କରିଥିବା ବେଳେ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ପ୍ରବଳ ପବନ ଯୋଗୁଁ ନିଆଁ ଦ୍ରୁତଗତିରେ ବ୍ୟାପୁଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି। ଗତକାଲି ସନ୍ଧ୍ୟା ସୁଦ୍ଧା ପ୍ରାୟ 445 ଏକର ଅଞ୍ଚଳ ଏହି ନିଆଁରେ ପ୍ରଭାବିତ ହୋଇଛି। ଅଗ୍ନିକାଣ୍ଡ ଯୋଗୁଁ ଭୂମଧ୍ୟସାଗରୀୟ ବନ୍ଦର ସହର ଟୁଲୋନ୍ ଓ ଲେସ୍ ଆକ୍ସ ମଧ୍ୟରେ ଟ୍ରେନ୍ ଚଳାଚଳକୁ ସାମୟିକ ଭାବେ ବନ୍ଦ ରଖାଯାଇଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆଜି ଅତି ପ୍ରବଳ ବର୍ଷା ହେବା ନେଇ ହିମାଚଳ ପ୍ରଦେଶ, ଜମ୍ମୁ କାଶ୍ମୀର ଓ ଉତ୍ତରାଖଣ୍ଡକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଓଡ଼ିଶା ସମେତ ଦିଲ୍ଲୀ, ହରିୟାଣା, ଚଣ୍ଡିଗଡ଼, ପଞ୍ଜାବ, ବିହାର ଓ ଅନ୍ୟ 6 ରାଜ୍ୟକୁ ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା ହେବା ନେଇ ସତର୍କତା ଜାରି କରାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଥିବା ବିଭାଗୀୟ ସୂଚନାରୁ ଜଣାପଡ଼ିଛି। କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ ବେନିୟମ ଭାବେ ଖନନ ଏବଂ ପରିବହନ ହେଉଥିବା 1,700 ମେଟ୍ରିକ୍ ଟନ୍ରୁ ଅଧିକ କୋଇଲା ଜବତ କରିଛି। ଏହାର ଆନୁମାନିକ ମୂଲ୍ୟ 1 କୋଟି ଟଙ୍କାରୁ ଅଧିକ ହେବ ବୋଲି କୁହାଯାଇଛି। ଫିଫା ଫୁଟବଲ ବିଶ୍ୱକପ୍ର ଫାଇନାଲ୍ ମ୍ୟାଚ୍ରେ ସ୍ପେନ୍ 1-0 ଆର୍ଜେଣ୍ଟିନାକୁ ପରାସ୍ତ କରି ଚମ୍ପିୟନ୍ ହୋଇଛି। ଗତ ରାତିରେ ନ୍ୟୁୟର୍କର ନ୍ୟୁଜର୍ସି ଷ୍ଟାଡିୟମ୍ରେ ଅନୁଷ୍ଠିତ ଏହି ମ୍ୟାଚ୍ର 106ତମ ମିନିଟ୍ରେ ସ୍ପେନ୍ର ଖେଳାଳି ଫେରାନ୍ ଟୋରେସ୍ ଗୋଲ୍ କରିଥିଲେ। ପ୍ରଥମ 90 ମିନିଟ୍ର ଖେଳରେ ଉଭୟ ଦଳ ଗୋଲ୍ କରିବାରେ ସକ୍ଷମ ହୋଇନଥିଲେ। ଏହି ବିଜୟ ସହ ସ୍ପେନ୍ ପୁରୁଷ ବର୍ଗରେ ଦ୍ୱିତୀୟ ଥର ପାଇଁ ଫିଫା ବିଶ୍ୱକପ୍ ହାସଲ କରିଛି। ସୂଚନାଯୋଗ୍ୟ, ଚଳିତ ଫିଫା ବିଶ୍ୱକପ୍ରେ 48 ଦଳ ଭାଗ ନେଇଥିଲେ। ଭାରତ ଇଂଲଣ୍ଡ ଦିନିକିଆ କ୍ରିକେଟ୍ ସିରିଜ୍ରେ ଇଂଲଣ୍ଡ 2-1 ସିରିଜ୍ ବିଜୟୀ ହୋଇଛି। ଗତ ସନ୍ଧ୍ୟାରେ ଲଣ୍ଡନର ଲର୍ଡ଼ସ୍ରେ ଆୟୋଜିତ ତୃତୀୟ ଏକଦିବସୀୟ ମ୍ୟାଚ୍ରେ ଇଂଲଣ୍ଡ 27 ଭାରତକୁ ପରାସ୍ତ କରିଥିଲା। ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ନିର୍ଦ୍ଧାରିତ 50 ଓଭରରେ 3 ବିନିମୟରେ 387 ସ୍କୋର କରିଥିଲା। ଜବାବରେ ଭାରତୀୟ ଦଳ 50 ଓଭରରେ 7 ବିନିମୟରେ 360 ସ୍କୋର କରିବାକୁ ସକ୍ଷମ ହୋଇଥିଲା। ମୁଖ୍ୟ ସମ୍ବାଦ ପୁଣି ଥରେ। ଆଜିଠାରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ। ଲୋକସଭାରେ ଆଜି ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ସଂଶୋଧନ ବିଧେୟକ ଏବଂ ରାଜ୍ୟସଭାରେ ଆଗତ ହେବ ଜାତୀୟ ସମ୍ମାନ ଅବମାନନା ନିବାରଣ ସଂଶୋଧନ ବିଧେୟକ। କୃଷକମାନଙ୍କୁ ଅଧିକ ସଶକ୍ତ କରିବା ଲାଗି ସମବାୟ ସାମଗ୍ରୀ କ୍ରୟ କରିବା ଉପରେ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଗୁରୁତ୍ୱ ପ୍ରଦାନ। ଆସାମରେ ବନ୍ୟା ପରିସ୍ଥିତି ଗମ୍ଭୀର ଏବଂ ଆର୍ଜେଣ୍ଟିନାକୁ 1-0 ପରାସ୍ତ କରି ସ୍ପେନ୍ ଫିଫା ବିଶ୍ୱକପ୍ ଚମ୍ପିୟନ୍। ସମ୍ବାଦ ଶେଷ ହେଲା।

0: ଶ୍ରୋତା ଏତେବେଳ ପର୍ଯ୍ୟନ୍ତ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ସ୍ୱାସ୍ଥ୍ୟ ଓ ଜୀବନ। ଆଜି ଏଥିରେ ବିଷୟ ରହିଛି ବର୍ଷା ଦିନିଆ ସ୍ୱାସ୍ଥ୍ୟ ସମସ୍ୟା ଓ ଏହାର ପ୍ରତିକାର। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ହାଇଟେକ୍ ମେଡିକାଲ କଲେଜ ଏବଂ ହସ୍ପିଟାଲ ରାଉରକେଲାର ପ୍ୟାଥୋଲୋଜି ଡିପାର୍ଟମେଣ୍ଟର ଆସୋସିଏଟ୍ ପ୍ରଫେସର ଡାକ୍ତର ସଂଘମିତ୍ରା ଶତପଥୀ। କାର୍ଯ୍ୟକ୍ରମର ପ୍ରଯୋଜନାରେ ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ସୁଚିସ୍ମିତା ପ୍ରଧାନ।
1: एक प्रकार से पीएम जय अब गरीबों की जय बन गई है।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା, ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।

ନମସ୍କାର ଶ୍ରୋତା ବନ୍ଧୁ, ସ୍ୱାଗତ ଆପଣଙ୍କୁ ଆଜିର ସ୍ୱାସ୍ଥ୍ୟ ଓ ଜୀବନ କାର୍ଯ୍ୟକ୍ରମକୁ। କାର୍ଯ୍ୟକ୍ରମ ପ୍ରଯୋଜନା ବସନ୍ତ କୁମାର ସ୍ୱାଇଁ ଏବଂ ଉପସ୍ଥାପନାରେ ମୁଁ ସୁଚିସ୍ମିତା। ଶ୍ରୋତାବନ୍ଧୁ, ଆଜିର ସ୍ୱାସ୍ଥ୍ୟ ଓ ଜୀବନ କାର୍ଯ୍ୟକ୍ରମରେ ରହିଛି ସ୍ୱାସ୍ଥ୍ୟ ସମ୍ପର୍କିତ ଆଲୋଚନା, ବର୍ଷାଦିନିଆ ସ୍ୱାସ୍ଥ୍ୟ ସମସ୍ୟା ଓ ଏହାର ପ୍ରତିକାର ଏବଂ ସ୍ୱାସ୍ଥ୍ୟ ସମ୍ପର୍କିତ ଜାଣିବା କଥା।

0: ନମସ୍କାର,
1: ସ୍ୱାଗତ କରୁଛୁ ଆପଣଙ୍କୁ ସ୍ୱାସ୍ଥ୍ୟ ଓ ଜୀବନ କାର୍ଯ୍ୟକ୍ରମକୁ।
0: ଧନ୍ୟବାଦ।
1: ତେବେ ମ୍ୟାଡ଼ାମ, ବର୍ଷା ଦିନେ ଥଣ୍ଡା ଜନିତ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ, ଏହାର କାରଣ, ଲକ୍ଷଣ, ଚିକିତ୍ସା ଏବଂ ଏଥିରୁ କିପରି ରକ୍ଷା ପାଇ ହେବ, ଏସବୁ ବିଷୟରେ କିଛି କହିବେ।
0: ଥଣ୍ଡା ଜନିତ ରୋଗ ବର୍ଷା ଦିନରେ ଯାହା ହୋଇଥାଏ ମୋଷ୍ଟଲି ଭାଇରସ୍ ଯୋଗୁଁ, ଯାହାକି ଭୂତାଣୁ ଓଡ଼ିଆରେ କୁହାଯାଏ, ଆଉ ସେ ଭାଇରସ୍ର ନାଁ ହେଲା ରେସ୍ପିରେଟରୀ ଭାଇରସ୍। ରେସ୍ପିରେଟରୀ ଭାଇରସ୍ ସବୁ ସମୟରେ ଆମର ଜଳବାୟୁରେ ଅଛନ୍ତି, ଏନ୍ଭାୟରମେଣ୍ଟରେ, ଏମିତି ନାହିଁ କି ନାହାନ୍ତି, କିନ୍ତୁ ଏହି ସମୟର ଯେଉଁ ହ୍ୟୁମିଡ୍ ଆଟ୍ମୋସ୍ଫିୟରିକ୍ କଣ୍ଡିସନ୍ ରହିଛି, ସେହି ସମୟରେ ରେସ୍ପିରେଟରୀ ଭାଇରସ୍ ଖୁବ୍ ଆକ୍ଟିଭ୍ ଥାନ୍ତି। ସେମାନେ ଅନ୍ୟ ସମୟରେ ଏତେ ଆକ୍ଟିଭ୍ ହୋଇପାରନ୍ତି ନାହିଁ, ତେଣୁ ସେମାନଙ୍କର ଆକ୍ଟିଭିଟି ବଢ଼ିଯାଏ। ଏହା ପ୍ରାୟ ଜୁନ୍ରୁ ଅକ୍ଟୋବର ଯାଏଁ ସେମାନେ ଖୁବ୍ ଆକ୍ଟିଭ୍ ଥାନ୍ତି, ଏବଂ ସେଇଟା ହିଁ ବର୍ଷା ଦିନର ସମୟ, ବିଶେଷ କରି ଜୁଲାଇ, ଅଗଷ୍ଟ, ସେପ୍ଟେମ୍ବର, ଆମର ଏଇ ତିନି ମାସ ବର୍ଷା ହୋଇଥାଏ ଜୋରରେ। ଆଉ ସେହି ସମୟରେ ସେମାନେ ଆକ୍ଟିଭ୍ ରହିବା ଯୋଗୁଁ ଆମର ୟୁଜୁଆଲି ସୋର୍ ଥ୍ରୋଟ୍, ପ୍ରଥମେ ଥ୍ରୋଟ୍କୁ ସେମାନେ ଆଫେକ୍ଟ କରନ୍ତି, ତାପରେ ଅପର୍ ରେସ୍ପିରେଟରୀ ଟ୍ରାକ୍ଟ, ଯେମିତି ଥ୍ରୋଟ୍ ପରେ ଆମର ଲଙ୍ଗସ୍ର ଉପର ଭାଗ ଅଛି, ତାକୁ ଅପର୍ ରେସ୍ପିରେଟରୀ ଟ୍ରାକ୍ଟକୁ ସେଠିକୁ ଆଫେକ୍ଟ କରିବେ। ଧୀରେ ଧୀରେ କ'ଣ କରିବେ, ସେ ସମୟରେ କ'ଣ ଆମେ କାଶୁ, ଆମର ଆକ୍ଚୁଆଲି ରେସ୍ପିରେଟରୀ ଟ୍ରାକ୍ ଖୁବ୍ ତରଳ ଗୋଟେ ପଦାର୍ଥ ଦ୍ୱାରା ସେ ନରମ ହୋଇକି ଥାଏ, ରେସ୍ପିରେଟରୀ ଟ୍ରାକ୍ଟଟା ନହେଲେ ଛିଣ୍ଡିଯିବ। ନିଶ୍ୱାସ ପ୍ରଶ୍ୱାସ ନେଲା ବେଳେ କିଛି ଧୂଳି ବି ଆମର ତା ସାଙ୍ଗେ ଚାଲିଯାଏ, ସେ ଘର୍ଷଣ ହୋଇକି ଆମର ସେଇ ଲାଇନିଂଟା ଛିଣ୍ଡିଯିବ ଯଦି ଆମେ ଉଦା ନ ରଖିବା, ଏଇଟା ଭିଜା ଅବସ୍ଥାରେ ଥାଏ। କିନ୍ତୁ ଭାଇରସ୍ କ'ଣ କରେ, ସେହି ସମୟରେ ତାକୁ ଶୁଖିଲା କରିଦିଏ, ସେ ଆମର ଯେତେବେଳେ ରେସ୍ପିରେଟରୀ ଟ୍ରାକ୍ଟକୁ ଆଫେକ୍ଟ କଲା ସେ ତାକୁ ଡ୍ରାଏ କରିଦେବ। ଡ୍ରାଏ କରିବା ଯୋଗୁଁ ଆମେ ଯଦି ଅପର୍ ରେସ୍ପିରେଟରୀ ଟ୍ରାକ୍ଟରେ ଭାଇରସ୍ ଇନଫେକ୍ସନ୍ ହୋଇଛି, ଆମେ ସେହି ସମୟରେ ପ୍ରପର୍ କେୟାର୍ ନ ନେବା, ତାହେଲେ ଆମର ଲୋୟର୍ ରେସ୍ପିରେଟରୀ ଟ୍ରାକ୍ ଅଥବା ଲଙ୍ଗସ୍କୁ ଯିବ। ଆମର ଯେତେ ମେଡିସିନ୍ ସବୁ ବାହାରିଛି ବ୍ୟାକ୍ଟେରିଆ ପାଇଁ, ଖୁବ୍ କମ୍ ଭାଇରସ୍ ପାଇଁ ବାହାରିଛି, ତ ରେସ୍ପିରେଟରୀ ଭାଇରସ୍ ବି ସେମିତି ଟ୍ରିଟମେଣ୍ଟ ନାହିଁ। ଆମେ କ'ଣ କରିବା, ଗୋଟେ ଆମର ଆଡ଼ଭାଣ୍ଟେଜ୍, ୟୁଜୁଆଲି ଭାଇରାଲ୍ ଡିଜିଜ୍ ଯେତେ ହୁଏ ସେଲ୍ଫ ଲିମିଟିଂ, ମାନେ ସେମାନେ ଆସିବେ, ଆମର ବଡ଼ିର ରେଜିଷ୍ଟାନ୍ସକୁ ଆମେ ଯଦି ସଠିକ୍ ଭାବରେ ବଜାୟ ରଖିବା, ସେ ଧୀରେ ଧୀରେ ଭାଇରସ୍ମାନେ ଆମ ଦେହରୁ ମରିଯାଆନ୍ତି ଓ ଆମେ ଭଲ ହୋଇଯାଉ। ତ ଆମର କ'ଣ କରିବା ଉଚିତ, ସେହି ସମୟରେ ଆମ ରେସ୍ପିରେଟରୀ ଟ୍ରାକ୍ଟଟାକୁ ଡ୍ରାଏ କରିଦେଇକି ସେମାନେ ଅସୁବିଧାରେ ପକାନ୍ତି, ଆମକୁ ଭିଜା ରଖିବାକୁ ପଡ଼ିବ, ତେଣୁ ଆମକୁ ସବୁବେଳେ ଷ୍ଟିମ୍ ଇନହେଲେସନ୍ କରିବାକୁ ପଡ଼ିବ। ଯେତେବେଳେ ରେସ୍ପିରେଟରୀ ଭାଇରସ୍ରେ ଆମର ଶ୍ୱାସଜନିତ ରୋଗ ହୁଏ, ଆମେ ଷ୍ଟିମ୍ ଇନହେଲ୍ କରିବା, ଷ୍ଟିମ୍ ଇନହେଲ୍ ଯଦି କଣ୍ଟ୍ରୋଲ୍ ନହେଲା, ତାହେଲେ ଆମେ ନିବୁଲାଇଜର୍ ବୋଲି ଗୋଟେ ଯନ୍ତ୍ର ଅଛି, ଯେଉଁଟାକି ଯେଉଁମାନଙ୍କ ହୁଏ ସେମାନେ ଜାଣିଥିବେ, ସେଇଟା କିଛି ନାହିଁ, ସେଇଟା ବି ଷ୍ଟିମ୍ କରିକି ଔଷଧଟାକୁ ଭେପର୍ଟାକୁ ଦିଏ। ତେଣୁ ଆମ ମେନ୍ କାମ ହେଲା ଆମକୁ ଟ୍ରାକ୍ଟକୁ ଭିଜେଇକି ରଖିବାକୁ ପଡ଼ିବ, ଯେମିତି କିଛି ସିକ୍ରିସନ୍ ଆସିକି ଟ୍ରାକ୍ଟରେ ନ ଜମେ, ସେଇଟା ବ୍ଲକ୍ ନ ହୁଏ, ଡ୍ରାଇ ନ ହୁଏ, ସେଇଟା ହେଉଛି ଆମର ମେନ୍ ଲକ୍ଷ୍ୟ, ତାକୁ କରିବା। ଏବଂ ଯେଉଁ ଭାଇରସ୍ ଦ୍ୱାରା ଆଲର୍ଜି ହେଇକି ଯେଉଁ ସିକ୍ରିସନ୍ ହୁଏ, ତାକୁ ବନ୍ଦ କରିବା ପାଇଁ ଆଣ୍ଟି ଆଲର୍ଜି, ଯେମିତିକି ସେଟ୍ରିଜିନ୍, ମଣ୍ଟେଲୁକା, ସେସବୁ ଅଛି, ସେସବୁ ସେବନ କରିବାକୁ ପଡ଼ିବ ଡାକ୍ତରଙ୍କ ପରାମର୍ଶରେ। ଏଗୁଡ଼ିକ କଲା ପରେ ବି ଯଦି ଆମର ଦେଖିବା ଯେ ଆମ ଲକ୍ଷଣ ଗୁଡ଼ିକ ନ କମୁଛି, ସେତେବେଳେ ଚାନ୍ସ ଥାଏ ଯେ ପାଖାପାଖି ଯେତେ ବ୍ୟାକ୍ଟେରିଆ ଥାଆନ୍ତି ଆମକୁ ଆଫେକ୍ଟ କରିବେ। ଆଫେକ୍ଟ କଲେ କ'ଣ ହେବ ନା, ଆମର କଫ ବାହାରିବ, ଭାଇରାଲ୍ ଡିଜିଜ୍ରେ କଫ ବାହାରେନି, ଡ୍ରାଇ କଫ ହେବ, କିନ୍ତୁ ବ୍ୟାକ୍ଟେରିଆ ଯେତେବେଳେ ଆଫେକ୍ଟ କଲା ଆମକୁ ପ୍ରଡକ୍ଟିଭ କଫ, ମାନେ ମେଞ୍ଚେ ମେଞ୍ଚେ କଫ ବାହାରିବ। କଫ ବାହାରିଲା ମାନେ ବ୍ୟାକ୍ଟେରିଆ ହେଲେ ତ ବହୁତ ଅସୁବିଧା ହୋଇପାରେ, ତ ନିହାତି ଡକ୍ଟରଙ୍କ ପରାମର୍ଶ ଦରକାର, ଏବଂ ସଠିକ୍ ଭାବରେ ଆଣ୍ଟିବାୟୋଟିକ୍ ସେବନ କରିବାକୁ ହେବ ତାଠାରୁ ମୁକ୍ତି ପାଇବା ପାଇଁ।
1: ତେବେ ବର୍ଷା ଦିନେ ଥଣ୍ଡା ଧରିବା କ୍ଷଣି ନିଶ୍ୱାସ ପ୍ରଶ୍ୱାସ ଜନିତ ସ୍ୱାସ୍ଥ୍ୟ ସମସ୍ୟା ବି ଦେଖାଦେଇଥାଏ, ଏହାର କାରଣ, ଲକ୍ଷଣ ଆଉ ଚିକିତ୍ସା ଏବଂ ଏଥିରୁ କିପରି ଦୂରେଇ ରହିହେବ, ଏ ବିଷୟରେ କିଛି କହିବେ।
0: ଥଣ୍ଡା ଧରେ ପ୍ରାୟ ଭାଇରସ୍ ପାଇଁ,
1: ଆଜ୍ଞା,
0: ଆଉ ଥଣ୍ଡା ଆଲର୍ଜି ପାଇଁ ବି ଧରେ, ଯାହାର କୋଲ୍ଡ ଆଲର୍ଜି ଥିବ ତାକୁ ବି ଥଣ୍ଡା ଧରିବ। ଆଲର୍ଜିକ୍ ଲୋକମାନଙ୍କର କ'ଣ ହୁଏ ନା, ବହୁତ, ମୁଁ ଯେମିତି କହିଲି ଆମ ରେସ୍ପିରେଟରୀ ଟ୍ରାକ୍ଟଟା ଭିଜା ରହେ, ସେ ଭିଜାଟା ଅଧିକ ହୋଇଯାଏ, ବେଶୀ ସିକ୍ରିସନ୍ ହେବ। ଯଦି ବେଶୀ ଜିନିଷ ଆମର ଯେଉଁ ନଳୀ ଅଛି, ଶ୍ୱାସ ନଳୀ, ସେଥିରେ ବହୁତ ପାଣିଆ ଜିନିଷ ଯଦି ବାହାରିଲା କ'ଣ ହେବ ନା, ଆମ ଯେମିତି ପାଇପ୍ଟା କେମିତି ବ୍ଲକ୍ ହେଇଯାଉଛି ନା, କାଦୁଅ ପଶିଗଲା, ମାଟି ବ୍ଲକ୍ ହେଉଛି ନା, ତ ସେମିତି ଯଦି ସେଇ ଶ୍ୱାସ ନଳୀ ଭିତରେ ଯଦି ସିକ୍ରିସନ୍ ସବୁ ପୂଜ ଭଳିଆ ଜିନିଷ ହେଉ କିମ୍ବା ପାଣି ଭଳିଆ ଜିନିଷ ହେଉ ବେଶୀ ବାହାରିଲା, ବ୍ଲକ୍ ହେଇଗଲା, ନିଶ୍ୱାସ ଆମେ ଠିକ୍ରେ ନେଇପାରିବାନି, ଏବଂ ସେଇଟା ତ ହେଉଛି ଶ୍ୱାସନଳୀ। ଲଙ୍ଗସ୍ ଭିତରେ ଯେଉଁଟା ନିମୋନିଆ ହେଲା, ସେଠି ବି ଯଦି ଲଙ୍ଗସ୍ର ଆମର ଯଦି ଏୟାର୍ ସେଲ୍ ଅଛି,

ସେ ଫମ୍ପା ରହିବା ଉଚିତ, କିନ୍ତୁ ଫମ୍ପା ନ ରହିକି ତା ଭିତରେ ଯଦି ସିକ୍ରିସନ୍ ଜମିଗଲା, ନିଦା ହେଇଗଲା, ଏଇ ଯୋଗୁଁ ଆମର କ'ଣ ହେଲା, ଶ୍ୱାସ ପ୍ରଶ୍ୱାସ କଷ୍ଟ ହେବ, ତା'ର ଲକ୍ଷଣ ହେଲା ଏହା। ଏବଂ ସେହି ସମୟରେ ଆଜମା ରୋଗୀମାନେ ମଧ୍ୟ ବହୁତ କଷ୍ଟ ପାଆନ୍ତି, ସେମାନେ ହେଉଛି କ'ଣ, ଆଲର୍ଜି। ସେମାନେ ଆଲର୍ଜି ଯୋଗୁଁ କ'ଣ ହେବ, ବହୁତ ସିକ୍ରିସନ୍ ହେବ, ସିକ୍ରିସନ୍ ହେଇକି ପୁରା ଆମର ଶ୍ୱାସନଳୀକୁ ବ୍ଲକ୍ କରିଦେବ।

0: ଏଇଠି ଖାଇବେ ଏବଂ ନିଜକୁ ପ୍ରଥମରୁ ହିଁ ଆପଣ ଯେମିତି କମ୍ପ୍ଲିକେସନ୍ ନ ହୁଏ ତାକୁ ପ୍ରିଭେଣ୍ଟ କରିବେ।
1: ଆଜ୍ଞା, ତେବେ ମ୍ୟାଡ଼ାମ୍, ବର୍ଷା ଦିନେ ଜ୍ୱର ସମସ୍ୟା ପରିଲକ୍ଷିତ ହୋଇଥାଏ, ଯେମିତିକି ଥଣ୍ଡା ଜ୍ୱର, ଡେଙ୍ଗୁ ଓ ମ୍ୟାଲେରିଆ ଜ୍ୱର ଇତ୍ୟାଦି, ତେବେ ଏହାର କାରଣ କ'ଣ, କ'ଣ ଏହାର ଲକ୍ଷଣ, କିପରି କରିହେବ ଏହାର ଚିକିତ୍ସା ଏବଂ ଏହାଠୁ କିପରି ଦୂରେଇ ରହିହେବ, ଏହିସବୁ ବିଷୟରେ ଟିକିଏ ଅବଗତ କରାଇବେ।
0: ଡେଙ୍ଗୁ ମ୍ୟାଲେରିଆ ଏସବୁ ଜ୍ୱର ମଶା ଯୋଗୁଁ ହୋଇଥାନ୍ତି ଏବଂ ଥଣ୍ଡା ଜ୍ୱର ପ୍ରାୟ ରେସ୍ପିରେଟରୀ ଭାଇରସ୍ ଯୋଗୁଁ ହୋଇଥାଏ। ମେନ୍ ଆମକୁ ଲକ୍ଷ୍ୟ ରଖିବା ଉଚିତ ଯେ ଆମକୁ ବାହକ ଜନିତ ଯେଉଁ ରୋଗ ଡେଙ୍ଗୁ ମ୍ୟାଲେରିଆ ଏ ଦୁଇଟି ରୋଗ ଖୁବ୍ ମାରାତ୍ମକ।
1: କାହିଁକିନା
0: ଡେଙ୍ଗୁରେ କ'ଣ ହୁଏ ନା ମଣିଷର ପ୍ଲେଟଲେଟ୍ କମିଯାଏ ଏବଂ ଯେଉଁ ଆମର ଶିରା ଧମନୀ ସବୁ ଅଛି ବ୍ଲଡ୍ ଭେସେଲ୍ ତାଠୁ ଭେସେଲ୍ଟା ବହୁତ ଲିକି ହେଇଯାଏ। ତା'ର ଲିକି ହେଇକି କ'ଣ ହେବ, ଲିକ୍ କରିଯିବ, ପ୍ଲାଜମା ସବୁ ବାହାରକୁ ଲିକ୍ କରିଯିବ। ହେଲେ କ'ଣ ହେବ ନା ଆମକୁ ସକ୍ ହେବ। ଯଦି ବ୍ଲଡ୍ ଆମ ବାହାରକୁ ବ୍ଲଡ୍ ଭେସେଲ୍ର ବାହାରକୁ ପଳେଇଗଲା ତାହେଲେ ଆମକୁ ସକ୍ ହେବ, କାହିଁକିନା ବ୍ଲଡ୍ ନାହିଁ ଭେସେଲ୍ ଭିତରେ। ତେଣୁ ସେଇ ସକ୍ କଣ୍ଡିସନ୍ ଯେଉଁକି ଡେଙ୍ଗୁ ସକ୍ ସିଣ୍ଡ୍ରୋମ୍ DSS କୁହାଯାଏ, ସେଥିରେ ମଣିଷର ଆଉ ବଞ୍ଚିବା ଖୁବ୍ କଷ୍ଟ ହୋଇପଡ଼େ। ମ୍ୟାଲେରିଆ ସେମିତି, ମ୍ୟାଲେରିଆ କମ୍ପ୍ଲିକେଟେଡ୍ ଅଛି, ଅନ୍କମ୍ପ୍ଲିକେଟେଡ୍ ଅଛି। ଯଦି ଅନ୍କମ୍ପ୍ଲିକେଟେଡ୍ ମ୍ୟାଲେରିଆ ସମୟରେ ଡକ୍ଟରଙ୍କ ପରାମର୍ଶ ନେଇ ଔଷଧ ସେବନ କଲେ କିଛି ଅସୁବିଧା ନାହିଁ, କିନ୍ତୁ କମ୍ପ୍ଲିକେଟେଡ୍ ହେଇଗଲେ ସେତେବେଳକୁ ମସ୍ତିଷ୍କକୁ ଆଫେକ୍ଟ କରିବ, କିଡ଼ନିକୁ ଆଫେକ୍ଟ କରିବ, ଲଙ୍ଗସ୍କୁ ଆଫେକ୍ଟ କରିବ, ଲିଭର୍କୁ ଆଫେକ୍ଟ କରିବ। ତାଦ୍ୱାରା କ'ଣ ହେବ, ପେସେଣ୍ଟର କୋମା ହେଇପାରେ, ପେସେଣ୍ଟର ଧଇଁସ ହେଇକି ନିଶ୍ୱାସ ନେବାରେ କଷ୍ଟ ହେଇପାରେ, ତା'ର କିଡ଼ନି ଆଫେକ୍ଟ ଯୋଗୁଁ ତାକୁ କିଡ଼ନି ଫେଲିଅର୍ ହେବ ଏବଂ ଲିଭର୍ ଯୋଗୁଁ ଜଣ୍ଡିସ୍ ବି ହେଇପାରେ। ଏଇଟା ହେଲା କମ୍ପ୍ଲିକେଟେଡ୍ ମ୍ୟାଲେରିଆ। ତେଣୁ ଡେଙ୍ଗୁ ଆଉ ମ୍ୟାଲେରିଆ ଏ ଦୁଇଟି କମ୍ପ୍ଲିକେସନ୍କୁ ଯିବା ଆଗରୁ ଆମକୁ ତା'ର ପ୍ରତିରୋଧ କରିବା ଉଚିତ। ଡେଙ୍ଗୁର ଲକ୍ଷଣ ହେଉଛି ପେସେଣ୍ଟ ଫାଷ୍ଟରୁ ହାଇ ଫିଭର୍ରୁ ଆସିବ, ହାଇ ଫିଭର୍, ପେଟ ବଥା ହେଉଛି, ମୁଣ୍ଡ ବଥା, ଆକୁ ଆମେ କହୁ କ'ଣ ବ୍ରେକ୍ ବୋନ୍ ଫିଭର୍, ଏମିତି ହାଡ଼ ଭଙ୍ଗା ଜ୍ୱର, ଖୁବ୍ ଜୋରେ ହାଡ଼ ଭାଙ୍ଗିଗଲା ଭଳିଆ ବଥା ହେବ, ହାଡ଼ ଭିତରୁ ମୁଣ୍ଡ ବଥା ହେବ, ପେଟ ବଥା ହେବ। ହାଇ ଫିଭର୍ ନେଇକି ଯେତେବେଳେ ପେସେଣ୍ଟ ରହିବ, ପେସେଣ୍ଟ ନିଜେ ଜାଣିପାରିବ ଯେ ମୋର ଡେଙ୍ଗୁ ହେଇଛି। ଡେଙ୍ଗୁ କାହା ଦ୍ୱାରା ହୁଏ, ଏଡିସ୍ ମଶା ଦ୍ୱାରା ହୁଏ। ଡେଙ୍ଗୁ ଭାଇରସ୍କୁ ଏଡିସ୍ ମଶା ଆଣିକି ବାଇଟ୍ କରିବ ଯେ ପେସେଣ୍ଟକୁ, ତାହେଲେ ଡେଙ୍ଗୁ ହେବ। ଡେଙ୍ଗୁ ପେସେଣ୍ଟ ଥିବ ତାଠୁ ସିଏ ଏଡିସ୍ ମଶା ବାଇଟ୍ କରିବ, ସିଏ ଇନଫେକ୍ଟେଡ୍ ହେବ, ହେଲ୍ଦି ପର୍ସନ୍କୁ ବାଇଟ୍ କରିବ, ଆଉ ଥରେ ତାକୁ ହେଇଯିବ। ଡେଙ୍ଗୁ ଡେ ବାଇଟର୍ ଯେଉଁଟାକି ଦିନବେଳା ବାଇଟ୍ କରେ, ଏଡିସ୍ ମଶା ଦ୍ୱାରା ହୁଏ। ମ୍ୟାଲେରିଆ ଫାଲ୍ସିପରମ୍ ମ୍ୟାଲେରିଆ ଏନୋଫିଲିସ୍ ମଶା ଯୋଗୁଁ ହୁଏ। ବିଭିନ୍ନ ମଶା ଅଛନ୍ତି, କିନ୍ତୁ ମଶାକୁ ରୋକିବା ଆମର ଉଚିତ। ଆଉ ମ୍ୟାଲେରିଆର ଲକ୍ଷଣ ତ ସମସ୍ତେ ଜାଣିଛନ୍ତି, ମ୍ୟାଲେରିଆରେ କମ୍ପ ଦେଇକି ଜ୍ୱର ଆସିବ, ଛାଡ଼ି ଛାଡ଼ି ଜ୍ୱର ଆସିବ, ଏଇଟା ହେଲା ଅନ୍କମ୍ପ୍ଲିକେଟେଡ୍ ମ୍ୟାଲେରିଆ। ଫାଇବାକ୍ସ ମ୍ୟାଲେରିଆ ଅଛି, ଫାଲ୍ସିପେରମ୍ ମ୍ୟାଲେରିଆ ଅଛି। ଫାଲ୍ସିପେରମ୍ ମ୍ୟାଲେରିଆ ପ୍ରାୟ କମ୍ପ୍ଲିକେଟେଡ୍ ହୁଏ, ଫାଇବାକ୍ସରେ କମ୍ପ୍ଲିକେସନ୍ ହେବନି, ସ୍ଲୋରେ ଫିଭର୍ ଆସୁଥିବ କିନ୍ତୁ ବାର ବାର ଆସୁଥିବ, ସେ ବନ୍ଦ ହେଉନଥିବ। ବିଭିନ୍ନ ପ୍ରକାର ମ୍ୟାଲେରିଆ ଅଛି। ମ୍ୟାଲେରିଆ ଯଦି ହେଲା କମ୍ପ୍ଲିକେସନ୍କୁ ଯିବା ଆଗରୁ ଛାଡ଼ି ଛାଡ଼ି କମ୍ପ ଦେଇ ଜ୍ୱର ଆସିଲେ ଜାଣିବା ମ୍ୟାଲେରିଆ, ଏବଂ ହାଇ ଫିଭର୍ ଗୋଡ଼ ହାତ ବଥା ହେଇକି ହେଲେ ଆମେ ଜାଣିବା ଡେଙ୍ଗୁ। ଏଗୁଡ଼ିକ ହେଲା ଲକ୍ଷଣ। ତ ବର୍ତ୍ତମାନ ଆମେ ଏହାକୁ ଟ୍ରିଟମେଣ୍ଟ କେମିତି କରିବା, ଫାଷ୍ଟ ମୁଁ କହିବି ଡେଙ୍ଗୁର ଟ୍ରିଟମେଣ୍ଟ। ଡେଙ୍ଗୁର ଟ୍ରିଟମେଣ୍ଟରେ ଆମେ ଦୁଇଟା ଜିନିଷ ଆମକୁ ମନେ ରଖିବାକୁ ପଡ଼ିବ, ଯେହେତୁ ବ୍ଲଡ୍ ଭେସଲ୍ ଲିକ୍ କରିକି ବାହାରକୁ ପ୍ଲାଜମା ପଳେଇଯାଏ, ତେଣୁ ଆମେ ଆଡିକୁଏଟ୍ ପାଣି ପିଇବା କିମ୍ବା ବିଭିନ୍ନ ଫ୍ଲୁଇଡ୍ ନେବା ଉଚିତ। ବହୁତ ପାଣି ପିଇବାକୁ ପଡ଼ିବ, ପଇଡ଼ ପାଣି ହଉ, ଲେମ୍ବୁ ସର୍ବତ ହଉ, ଇଲେକ୍ଟ୍ରାଲ ହଉ, ଯାହା ହିସାବରେ ହଉ, କମିଯାଏ, ତେଣୁ ପିଇବାକୁ ପଡ଼ିବ। ଦ୍ୱିତୀୟରେ ଡକ୍ଟରଙ୍କ ପରାମର୍ଶ ନେଇ ପ୍ଲେଟଲେଟ୍ କାଉଣ୍ଟ ସବୁବେଳେ କରିବାକୁ ପଡ଼ିବ, କାହିଁକିନା ପ୍ଲେଟଲେଟ୍ କମିଗଲେ ତାକୁ ବହୁତ ଅସୁବିଧା, ମୁଣ୍ଡରେ ବ୍ଲିଡିଂ ହେବାର ଚାନ୍ସ ଅଛି। ତ ଏଇ ଦୁଇଟା ଜିନିଷ ମନେ ରଖିବା ଉଚିତ, ଏବଂ ମ୍ୟାଲେରିଆ ହେଲା ମାତ୍ରେ ଔଷଧ ଖାଇବା ଉଚିତ, ଯେମିତିକି କମ୍ପ୍ଲିକେସନ୍କୁ ଯିବ ନାହିଁ। ଏଗୁଡ଼ିକ ହେଲା ଲକ୍ଷଣ ଏବଂ ଟ୍ରିଟମେଣ୍ଟ। ବର୍ତ୍ତମାନ ଆମେ ପ୍ରିଭେଣ୍ଟ କେମିତି କରିବା, ମଶାକୁ ପ୍ରିଭେଣ୍ଟ କରିବା। ଯେଉଁଠି ପାଣି ଜମିବ ମଶା ଆସିବ, ତେଣୁ ଘରେ, ଘର ଚାରିପାଖରେ କେଉଁଠି ବି ଆମର ଯେମିତି ପାଣି ନ ଜମେ ଆମେ ସେଟାକୁ ନଜର ଦେବାକୁ ପଡ଼ିବ, ଏବଂ ମଝିରେ ମଝିରେ ଯେମିତି ଆମର DDT ସ୍ପ୍ରେ ହୁଏ ସେଟାକୁ ଆମେ ମ୍ୟୁନିସିପାଲିଟିକୁ ଆମେ ଖବର ଦେବା ଯେ ଆମର ସ୍ପ୍ରେ କରନ୍ତୁ। ସ୍ପ୍ରେ ତ ହେଉଛି, ତେବେ ଘରେ ଯଦି ଡେଙ୍ଗୁ ଜ୍ୱର ରୋଗୀ ହେଲେ ଖବର ଦେବା ଦରକାର, ଏବଂ ଘରେ ଯଦି ଜଣେ ଡେଙ୍ଗୁ ଜଣଙ୍କୁ ହେଲା କିମ୍ବା ମ୍ୟାଲେରିଆ ହେଲା, ତାକୁ ମଶାରୀ ଭିତରେ ରଖିବେ, କାହିଁକିନା ତାକୁ ଯଦି ସେ ମଶା ଯାଇକି କାମୁଡ଼ିଲା, ଘରେ ଅନ୍ୟ ଜଣକୁ କାମୁଡ଼ିଲେ ତାକୁ ହେବ। ଏଇଟା ସମସ୍ତଙ୍କ ମନେ ରଖିବା ଉଚିତ। ଏଗୁଡ଼ିକ ମନେ ରଖିଲେ ଆମେ ହୁଏତ ବ୍ୟାପିବା।

0: ଆମକୁ ରୋକିପାରିବା।
1: ଆଜ୍ଞା, ଏହା ବ୍ୟତୀତ ମ୍ୟାଡ଼ାମ ବର୍ଷା ଦିନେ ଡାଇରିଆ, ଝାଡ଼ା ବାନ୍ତି, ଜଣ୍ଡିସ ଭଳି ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଦେଖାଦେଇଥାଏ। ଏହାର କାରଣ, ଲକ୍ଷଣ, ଚିକିତ୍ସା ଏବଂ ଏଥିରୁ କିପରି ରକ୍ଷା ପାଇହେବ ଏ ବିଷୟରେ କିଛି କହିବେ?
0: ହଁ ଆଜ୍ଞା, ବର୍ଷା ଦିନେ ତ ଜଳଜନିତ ରୋଗ କିମ୍ବା ଖାଦ୍ୟରେ ଯାଉଥିବା ରୋଗ ଅନେକ ଦେଖାଯାଇଥାଏ, କାହିଁକିନା ପାଣି ଏ ସମୟରେ ଦୂଷିତ ଥାଏ, ତାକୁ ଠିକ୍ ଭାବରେ ଆମେ ପରିଷ୍କାର କରିପାରୁନା। ଯେଉଁମାନେ ଆମେ ସହରରେ ହୁଏତ ଆମେ ପାଉଛୁ ସେଇଭଳିଆ ପାଣି, କିନ୍ତୁ ବହୁତ ଜାଗାରେ ହୋଟେଲ ଫୋଟେଲ ଯେଉଁ ବାହାରେ ଯେଉଁମାନେ ଖାଉଛନ୍ତି ସେମାନେ ସେଇଭଳିଆ ପାଣି ଦୂଷିତ ଅଛି ନା ତାକୁ ଠିକ୍ ଭାବରେ ପରିଷ୍କାର କରି ସେମାନେ ରାନ୍ଧିଛନ୍ତି କି ହାତ ଧୋଇଛନ୍ତି ଆମେ ଜାଣୁନା, ବାହାରେ ଖାଇଦେଉଛେ। ତେଣୁକରି ଟାଇଫଏଡ୍, ଝାଡ଼ା ବାନ୍ତି, ଗ୍ୟାଷ୍ଟ୍ରୋଏଣ୍ଟାଇଟିସ୍ ଏବଂ ହେପାଟାଇଟିସ୍ ଅଥବା ଜଣ୍ଡିସ୍ ଏଗୁଡ଼ିକ ଦେଖାଦେଇଥାଏ। ତ ଟାଇଫଏଡ୍ ଯେଉଁଟା, ଟାଇଫଏଡ୍ ଗୋଟେ ବ୍ୟାକ୍ଟେରିଆ, ତାଦ୍ୱାରା ହେଇଥାଏ। ଝାଡ଼ା ବାନ୍ତି ୟୁଜୁଆଲି ବି ବ୍ୟାକ୍ଟେରିଆ ଦ୍ୱାରା ହୁଏ, କାହିଁକିନା ବ୍ୟାକ୍ଟେରିଆ ଜଳରେ ଥାଆନ୍ତି ଏବଂ ଖାଦ୍ୟରେ ବି ସେଇଟା ଆସେ, ମାଛି ଆସିକି ଖାଦ୍ୟରେ ବସେ, ସେଇ ମାଛି ତା'ର ଗୋଡ଼ରେ ହୁଏତ ଖୁବ୍ ଅପରିଷ୍କାର ଜାଗାରେ ବସିଥିବ, ବାହକ ହିସାବରେ ତାକୁ ଆଣିବ, ଖାଦ୍ୟ ଉପରେ ବସିବ, ଖାଦ୍ୟ ଘୋଡ଼େଇକି ରଖା ହେଇନଥିବ, ସେଠୁ ଆମେ ଖାଇଲେ ଝାଡ଼ା ବାନ୍ତି ହେଇପାରେ। ଏବଂ ହେପାଟାଇଟିସ୍ ଯେଉଁଟାକି ଜଣ୍ଡିସ୍, ଜଣ୍ଡିସ୍ଟା ଭାଇରସ୍ ଯୋଗୁଁ ହୁଏ, କିନ୍ତୁ ସେଇଟା ସେଇ ଯଦି ଅପରିଷ୍କାର ଜଳ ଥିବ ତାହେଲେ ଜଳ ଫୁଟେଇକି ଆମେ ଖାଇନେ କିମ୍ବା ବିଶୋଧିତ ପାଣି ନେଇନେ ତାହେଲେ ସେଥିରେ ଆମର ହେଇପାରେ। ତ ଏ ଲକ୍ଷଣ କ'ଣ? ଟାଇଫଏଡ୍ର ଲକ୍ଷଣ ସମୟ ହାଇ ଫିଭର ଆସିବ ଏବଂ ଖାଇବାକୁ ଇଚ୍ଛା ହେବନି, ତରଳ ଝାଡ଼ା ବି ହେଇପାରେ। ଟାଇଫଏଡ୍ର ଟେଷ୍ଟ କରିବେ, ବ୍ଲଡ଼୍ ଟେଷ୍ଟ, ଡକ୍ଟରଙ୍କ ପାଖକୁ ଯିବେ ଏବଂ ଔଷଧ ଖାଇବେ। ଡାଇରିଆ ବ୍ୟାକ୍ଟେରିଆ ଦ୍ୱାରା ପ୍ରାୟ ଆଡଲ୍ଟମାନଙ୍କୁ ହେଇଥାଏ, କିନ୍ତୁ ପ୍ରାୟ 3 ବର୍ଷରୁ କମ୍ ଛୁଆମାନଙ୍କୁ ରୋଟା ଭାଇରସ୍ ବୋଲି ଗୋଟେ ପ୍ରକାରର ଭାଇରାଲ୍ ଡାଇରିଆ ହେଇଥାଏ, ଯେଉଁଟାରେ କୌଣସି ଟ୍ରିଟମେଣ୍ଟ ନାହିଁ, କିନ୍ତୁ ଆମେ ତାକୁ ଯଦି ଆଡିକ୍ୱେଟ୍ ଇଲେକ୍ଟ୍ରାଲ୍ ଯେଉଁଟାକି ଆମେ ପାଣିରେ ମିଶେଇ ଦେବେ, ବାନ୍ତି ନ ହେଉଛି ଇଲେକ୍ଟ୍ରାଲ୍ ଦେଇପାରିବା ଛୁଆକୁ, ଆଉ ଯଦି ବାନ୍ତି ହେଲା ଦେଇ ହେବନି, ତାକୁ ଆଡମିଟ୍ କରିକି ସାଲାଇନ୍ ଦେବାକୁ ପଡ଼ିବ। ସେ କେତେ ଯଦି ଆଡିକ୍ୱେଟ୍ ତାକୁ ପାଣି ଆମେ ଦେଲେ, ତା ଦେହରେ ଯଦି ଆମେ ମେଣ୍ଟେନ୍ କରିପାରିଲେ, ତାହେଲେ ପିଲାର ଡିହାଇଡ୍ରେସନ୍ ହେବନି ଏବଂ ସେ ବଞ୍ଚିଯିବ। ମେନ୍ ଛୁଆମାନଙ୍କର ଡେଥ୍ ହୁଏ ଡ୍ୟୁ ଟୁ ଡିହାଇଡ୍ରେସନ୍। ଭାଇରାଲ୍ ଡାଇରିଆ ଛୁଆମାନଙ୍କୁ ହୁଏ ଏବଂ ତା'ର ଟ୍ରିଟମେଣ୍ଟ ହେଲା ଡିହାଇଡ୍ରେସନ୍କୁ ରୋକିବା, ଆଡିକ୍ୱେଟ୍ ହାଇଡ୍ରେସନ୍ ଦେଇକି। ଆଉ ବଡ଼ ମଣିଷ ପ୍ରାୟ ଯେଉଁଟା ମୁଁ ଯେ କହିଲି ବ୍ୟାକ୍ଟେରିଆ ଦ୍ୱାରା ହେଇଥାଏ, ଯେଉଁଟାକି ମାଛି ଯୋଗୁଁ ହେଉ କିମ୍ବା ପାଣି ବିଶୋଧିତ ନ ହେଇଥିବ ସେ ପାଣି ଯୋଗୁଁ ହୁଏ, ବ୍ୟାକ୍ଟେରିଆ ଆସିଲା ତାହେଲେ ଝାଡ଼ା ବାନ୍ତି ହେଲେ ତାକୁ ଆଣ୍ଟିବାୟୋଟିକ୍ ଖାଇବାକୁ ପଡ଼ିବ, ନହେଲେ ହେବ ନାହିଁ, ତରଳ ଝାଡ଼ା ହେବ, ବାନ୍ତି ହେବ, ତାକୁ ରୋକିବାକୁ ପଡ଼ିବ। ପ୍ରତ୍ୟେକ ଡାଇରିଆ, ଝାଡ଼ା, ବାନ୍ତି ଯାହା ବି ହେଉ, ଆମର ମେନ୍ ଇମ୍ପୋର୍ଟାଣ୍ଟ ଆମର ଏମ୍ ରହିବା ଉଚିତ ଯେ ଆମର ହାଇଡ୍ରେସନ୍ ମେଣ୍ଟେନ୍ ହେବ। ପେସେଣ୍ଟ ୟୁଜୁଆଲି ତାଙ୍କର ମୃତ୍ୟୁବରଣ କରିଥାନ୍ତି ଡିହାଇଡ୍ରେସନ୍ ଯୋଗୁଁ, ତେଣୁ ଇଲେକ୍ଟ୍ରାଲ୍ ପିଅ ଯଦି ତୁମକୁ ବାନ୍ତି ନ ହେଉଛି, ଯଦି ବାନ୍ତି ହେଉଛି ତାହେଲେ ସାଲାଇନ୍ ନେବାକୁ ପଡ଼ିବ, କାହିଁକିନା ଯାହା ବି ପିଇବ ସେ ତ ବାହାରିଯିବ ବାନ୍ତିରେ, କେମିତି ହେବ, ହେବନି। ତାପରେ ଔଷଧ ତ ନିଶ୍ଚୟ ଖାଇବେ ଡକ୍ଟରଙ୍କୁ ପରାମର୍ଶ କରିକି। ଜଣ୍ଡିସ୍ର କୌଣସି ଟ୍ରିଟମେଣ୍ଟ ନାହିଁ, ତା'ର ହେଲେ ଆମେ ସିଝା ଜିନିଷ ଖାଇବା, ଲିଭର୍କୁ ଲୋଡ଼୍ ଦେବାନି, ମସଲାଯୁକ୍ତ ଖାଦ୍ୟ ଖାଇବାନି, ରେଷ୍ଟ ଦେବା, ସେହିସବୁ ଆମକୁ ମାନିବାକୁ ପଡ଼ିବ। ତ ସେ ଜଣ୍ଡିସ୍ ହେଉ କିମ୍ବା ଝାଡ଼ା ବାନ୍ତି ହେଉ କିମ୍ବା ଟାଇଫଏଡ୍ ହେଉ, ପାଣିରୁ ଆସୁଛି, ଖାଦ୍ୟରୁ ଆସୁଛି, ତାକୁ କେମିତି ରୋକିବା? ଆମେ ଅନେକ ଲୋକକୁ ପଚାରୁ, ହାତ ଧୋଇଛ ଖାଇବା ଆଗରୁ? ସେ କହିଲେ ହଁ ମୁଁ ଧୋଇଛି। କେମିତି ଧୋଇଲ? ପାଣିରେ ଧୋଇଲି। ପାଣିରେ ଧୋଇଲେ ହାତ ଧୁଆ ହୁଏନି, ସାବୁନରେ ଭଲକି ହାତ ଧୋଇବାକୁ ପଡ଼ିବ। ଖାଦ୍ୟକୁ ଖୋଲା ରଖିବେନି, ଘୋଡ଼େଇକି ରଖିବେ। ମାଛି ବସିଲେ ମାଛିର ଗୋଡ଼ରେ ଆମର ବିଭିନ୍ନ ପ୍ରକାରର ବ୍ୟାକ୍ଟେରିଆ କି ଭାଇରସ୍ ଆସିପାରେ, ତାକୁ ରୋକିବାକୁ ପଡ଼ିବ ଏବଂ ବାହାରେ ଖାଇବାକୁ ବନ୍ଦ କରିବାକୁ ପଡ଼ିବ। ତାହାଦ୍ୱାରା ଆମେ ନିଶ୍ଚୟ ଜଳଜନିତ କିମ୍ବା ଖାଦ୍ୟଜନିତ ରୋଗକୁ ରୋକିପାରିବା।
1: ତେବେ ମ୍ୟାଡ଼ାମ କହିବେ, ବର୍ଷା ଦିନେ ସଂକ୍ରମଣ ଜନିତ ସ୍ୱାସ୍ଥ୍ୟ ସମସ୍ୟା ବିଶେଷ ଭାବରେ ପରିଲକ୍ଷିତ ହୋଇଥାଏ, ଏହାର କାରଣ ଓ ଲକ୍ଷଣ କ'ଣ, କିପରି କରିହେବ ଏହାର ଚିକିତ୍ସା, ଆଉ ଏହାଠାରୁ କିପରି ଦୂରେଇ ରହିହେବ, ଏସବୁ ବିଷୟରେ କିଛି କହିବେ?
0: ଆଖିଦ୍ୱାରା ରୋଗ, ଏହା ବି ଏକ ଭାଇରସ୍ ଜନିତ ରୋଗ, ଆଖିର କଞ୍ଜକ୍ଟିଭାଇଟିସ୍ ତାକୁ କୁହାଯାଏ। ତାହା ହେଲେ ଲକ୍ଷଣ କ'ଣ ନା, ଆଖି ଲାଲ ହେଇଯିବ, ଆଖିରୁ ପାଣି ବାହାରିବ ଏବଂ ଆଖିକୁ ବଥା ବିନ୍ଧା ହେବ, ଆଖି ବିନ୍ଧିବ ବହୁତ ଜୋରରେ। କାହାକୁ କାହାକୁ ଜ୍ୱର ବି ଆସିଥାଏ ମୁଣ୍ଡ ବଥା ହେଇକି ଆଖି ଯୋଗୁଁ, କିନ୍ତୁ ସେଇ କ୍ଷେତ୍ରରେ ଅନେକ ଜଣ କ'ଣ ଭାବନ୍ତି, ଆଖି ଧରିଛି ମୋତେ ଚାହା ନା ମୋତେ ବି ଆଖି ଧରିଯିବ କହନ୍ତି, ଦୂରରେ ରୁହନ୍ତି, ସେଇଟା ଠିକ୍ ନାହିଁ। ଚାହିଁଲେ କେବେ ଏହା ମାନେ ବାୟୁରେ କେବେ ଯାଏ ନାହିଁ, ଯଦି ଭାବୁଛନ୍ତି ଯେ ଚାହିଁଲେ ହେବ ସେଇଟା ଭୁଲ। ୟୁଜୁଆଲି ସେଇଟା କ'ଣ ହୁଏ ନା, ଯାହାର ଆଖି ଧରିଥାଏ, ଯେହେତୁ ସେ ଭାଇରସ୍ ତା'ର ସିକ୍ରିସନ୍ରେ ଆଖିର ଲୁହରେ ଥାଏ, ସେ ଲୋକ କ'ଣ ହେବେ ନା, ସିଏ ଯେତେ କଳା ଚଷମା ପିନ୍ଧୁ ଯାହା ପିନ୍ଧୁ ଆଖି ଗେଞ୍ଜି ହୁଏ।

0: ଜଳେ, ତେଣୁ ହାତ ମାରିଦିଅନ୍ତି ଆଖିରେ, ଅଟୋମେଟିକ୍ ହାତ ମାରିବେ ଯେତେବେଳେ କୁଣ୍ଡେଇ ହେବ ଆଖି, ସେଇ ହାତରେ ଭାଇରସ୍ ଥାଏ। ଏବଂ ସିଏ ଯଦି ଆପଣଙ୍କ ପାଖରେ ବସିଛନ୍ତି, ସେ ଟେବୁଲ୍ ଉପରେ ହାତ ଦିଅନ୍ତୁ, ଚେୟାରରେ ହାତ ଦିଅନ୍ତୁ, କବାଟରେ ହାତ ଦିଅନ୍ତୁ, ଯେଉଁଠି ଦିଅନ୍ତୁ, ଭାଇରସ୍ଟା ସେଠି ଲାଗିଲା ଏବଂ ଅଟୋମେଟିକାଲି ଆପଣ ବି ସେଇ ଜାଗାରେ ହାତ ଦେବେ। ଏବଂ ଆପଣଙ୍କ ହାତ ତ ଆଖିକୁ ଯିବନି, ଏମିତି ନାହିଁ, ଆଖି ନିଶ୍ଚୟ ସମସ୍ତେ ହାତ ଦେଉଛନ୍ତି। ସେଇ ଯୋଗୁଁ ଭାଇରସ୍ ଟ୍ରାନ୍ସମିସନ୍ ହେଇକି ଜଣଙ୍କ ଆଖି ଧରାଠୁ ଆଉ ଜଣଙ୍କ ଆଖି ଧରେ, ଚାହିଁଲେ କେବେ ଆଖି ଧରା ହୁଏନି, ସେଇଟା ମାରାତ୍ମକ ବହୁତ ବେଶୀ ହୁଏନି, ତେବେ ମଣିଷକୁ ବହୁତ କଷ୍ଟ ଦିଏ। ଆଉ ଏହା ଖୁବ୍ ହାଇଲି କଣ୍ଟାଜିଅସ୍, ମାନେ ଜଣଙ୍କଠୁ ଆଉ ଜଣକୁ ସହଜରେ ଚାଲିଯାଏ, କାହିଁକିନା ଘର ଭିତରେ ସମସ୍ତେ ଥିଲେ ଅଲଗା କରିବା ସମ୍ଭବପର ହୁଏ ନାହିଁ, କବାଟ ଝରକା ସମସ୍ତେ ହାତ ଦିଅନ୍ତି। ତେଣୁ ତାହାକୁ ରୋକିବାକୁ ହେଲେ ଆମକୁ ଆଗ ଆଖିକୁ ରେଷ୍ଟ ଦେବାକୁ ପଡ଼ିବ। ଆମେ ସେ ଟିଭି ଫିଭି ଦେଖିକି ଆଲୁଅରେ ଯିବା କଥା ନାହିଁ, ଗଲେ ବି ଟିକେ ଗଗଲ୍ସ ପିନ୍ଧିବାକୁ ପଡ଼ିବ। ଉଷୁମ ପାଣିରେ ଆଖିକୁ ବାରମ୍ବାର ସେକ ଦେବାକୁ ପଡ଼ିବ, ସେଇଟାରେ ଖୁବ୍ ଆରାମଦାୟକ ଆଖି ପାଇଁ। ଉଷୁମ ପାଣିରେ ତୁଳା ପକାଇକି ତାକୁ ବଏଲ୍ କରିବେ, ସେ ଷ୍ଟେରାଇଲ୍ ହୋଇଗଲା, ତାପରେ ଯେତେବେଳେ ଉଷୁମ ହୋଇଯିବ ପାଣି, ହାତକୁ ସାବୁନରେ ଧୋଇ ସେ ତୁଳାକୁ ପାଣି ଚିପୁଡ଼ି ଚିପୁଡ଼ି ଆଖିରେ ସେକ ଦେବେ। ଦିନକୁ 3-4 ଥର ଯଦି ସେକ ଦିଅନ୍ତି, ଆଖିର ଅନେକ ବଥା ଉପଶମ ହେବ ଏବଂ ଯେତେ ସବୁ ଲେଞ୍ଜେରା ବାହାରିଥିବ ସେ ବି ସେ ପାଣି ଧୋଇକି ପରିଷ୍କାର ହୋଇଯିବ। ଡାକ୍ତରଙ୍କ ପରାମର୍ଶରେ ଆଣ୍ଟିବାୟୋଟିକ୍ ଡ୍ରପ୍ ପକାଇବେ। ରାତିରେ ଶୋଇଲା ବେଳେ କ୍ଲୋରୋମାଇସିନ୍ ଆପ୍ଲିକା, ଯାହାକୁ ଆଇ ଟ୍ୟୁବ୍ କହନ୍ତି, ତାକୁ ଲଗାଇକି ଶୋଇଲେ ବି ଆଖିର ଯେଉଁ ଲେଞ୍ଜେରା ଲାଗିକି ଉପର ତଳ ପତା ଲାଗିଯାଏ ସେଟା ଲାଗିବନି, ଏବଂ ଯେମିତି ମୁଁ କହିଛି ଉଷୁମ ପାଣିରେ ସଫା କଲେ ସବୁ ସଫା ହୋଇକି ଆଖି ପରିଷ୍କାର ହୋଇଯାଏ। ଯଦି ଆପଣଙ୍କୁ ବହୁତ ବଥା ହେଉଛି, ତାହେଲେ ଡକ୍ଟରଙ୍କ ପରାମର୍ଶ ନେଇ ପାରାସିଟାମଲ୍ ଟାବ୍ଲେଟ୍ ବି ଖାଇପାରିବେ। ତାହା ଛଡ଼ା ଏହାର ପର୍ଟିକୁଲାର ଆଣ୍ଟିବାୟୋଟିକ୍ ସେମିତି ବାହାରିନି, ଏଗୁଡ଼ିକ କଲେ ଆଖି ଦ୍ୱାରା କମିଯିବ।
1: ତେବେ ବର୍ଷା ଦିନରେ ଦେଖାଦେଉଥିବା ଆଉ ଏକ ସ୍ୱାସ୍ଥ୍ୟ ସମସ୍ୟା ହେଉଛି ପାଦ ଓ ଆଙ୍ଗୁଳି ବାଲି ଖାଇବା ବା ପାଣି ଖାଇବା। ଏହାର କାରଣ ଓ ଲକ୍ଷଣ କ'ଣ, ଏହାର ଚିକିତ୍ସା କିପରି କରିହେବ ଆଉ ଏଥିରୁ କିପରି ରକ୍ଷା ପାଇ ହେବ?
0: ପାଣି ଖାଇବା ହେଉଛି ଗୋଟେ ଫଙ୍ଗାଲ ଇନଫେକ୍ସନ୍, ଯାହାକୁ କ୍ୟାଣ୍ଡିଡ଼ିଆଲ ଇନଫେକ୍ସନ୍ କୁହାଯାଏ। ସେଇଟା ହେଉଛି କ'ଣ ନା, ଆମେ ବର୍ଷାରେ ସବୁବେଳେ ୟୁଜୁଆଲି ତ ଆମେ ଅଫିସରେ ଯେଉଁମାନେ କାମ କରୁଛୁ ଏତେ ପାଣି ସାଙ୍ଗେ ଏକ୍ସପୋଜର ହେଉନା, କିନ୍ତୁ ବହୁତ ଲୋକ ବିଲରେ କାମ କରୁଛନ୍ତି, ମାଳିମାନେ ବଗିଚାରେ କାମ କରୁଛନ୍ତି, ଆମେ ବି ବଗିଚାରେ ଯାଇକି କାମ କରୁଛୁ, ବାରମ୍ବାର ଗୋଡ଼ ଧୋଉଛୁ, ପାଣି ଭିଜା ରହୁଛି ଗୋଡ଼। ଯଦି ଗୋଡ଼ ଭିଜା ରୁହେ ତାହେଲେ ଆମକୁ ଫଙ୍ଗସ୍ ଆଫେକ୍ଟ କରିବ, ମାଟିରେ ଫଙ୍ଗସ୍ ଥାଆନ୍ତି, ସେଗୁଡ଼ିକ ଆମ ପାଦରେ ଲାଗିଗଲା ଭିଜା ରହିଲେ, ତେଣୁ ସେ ଫଙ୍ଗସ୍ ଆଫେକ୍ଟ କଲା। ତ କଲେ କ'ଣ ହେବ ନା, ଆମର ସେ ଜାଗାଟା ଚମଡ଼ାଟାକୁ ଖାଇଦେବ, ଖାଇଦେଇକି ସେଇଟା ସେତା ଧଳା ପଡ଼ିଯାଏ ଏବଂ ଆଙ୍ଗୁଠି ଫୁଲିଯିବ, ଜଳିବ ଏବଂ ଆମକୁ ବଥା ହେବ, ସେଟାକୁ ଫଙ୍ଗାଲ ଇନଫେକ୍ସନ୍ କହନ୍ତି। ତାକୁ ଦୂରେଇବାକୁ ହେଲେ ଆମେ ଯେତେବେଳେ ପାଣିରେ କାମ କରୁଛୁ ଠିକ୍ ଅଛି, ଆସିଲା ପରେ ଗୋଡ଼କୁ ପରିଷ୍କାର କରି ଧୋଇବାକୁ ପଡ଼ିବ, ମାଟି ଫାଟି ଯେମିତି ନ ଲାଗେ। ଆମେ ନଖ ଯଦି ପଡ଼ିଥିବ ନଖକୁ ପରିଷ୍କାର କରିବା, କାହିଁକିନା ନଖ ସନ୍ଧିରେ ୟୁଜୁଆଲି ମାଟି ରହିଯାଏ। ସଫା କରିଲା ପରେ ଆମେ ତାକୁ ଗାମୁଛାରେ ପୋଛିକି ଗୋଡ଼କୁ ଶୁଖାଇଦେବା, ଆମେ ଭିଜା ରଖିବାନି, ଗୋଡ଼କୁ ଶୁଖିଲା ପରେ। ସବୁଠୁ ବେଷ୍ଟ ହେଲା, ଆପଣଙ୍କୁ ଯଦି ମନେ ହେଉଛି ଯେ ପାଣି ରହିଯାଉଛି, ନଖରେ ନଡ଼ିଆ ତେଲ ସବୁ ଲଗାନ୍ତୁ, ଲଗାଇଲେ ପ୍ରିଭେଣ୍ଟ, ଏଇଟା ହେଉଛି ଫଙ୍ଗାଲ ଇନଫେକ୍ସନ୍ ହେବନି। ପାଦରେ ନଡ଼ିଆ ତେଲ ଲଗାଇଦେବେ ଶୁଖାଇଲା ପରେ, ତାହେଲେ ସହଜରେ ଜଳରାଶି ଆମକୁ ମଏଷ୍ଟ ଯେଉଁ ଆଟମସ୍ଫିୟର ସହଜରେ ଆଫେକ୍ଟ କରିବ ନାହିଁ। ତା ଛଡ଼ା ଯଦି ତା'ର ଇନଫେକ୍ସନ୍ ହେଲା, ତାହେଲେ ପର୍ଟିକୁଲାର ଟାବ୍ଲେଟ୍ ବି ଅଛି, ଆଣ୍ଟିଫଙ୍ଗାଲ ଟାବ୍ଲେଟ୍ ଏବଂ ଅଏଣ୍ଟମେଣ୍ଟ ବି ଅଛି, ଟାବ୍ଲେଟ୍ ଖାଇବେ, ଅଏଣ୍ଟମେଣ୍ଟ ଲଗାଇବେ, ଠିକ୍ ହେଇଯିବେ। ଏଇଟା କିଛି ଏମିତି ମାରାତ୍ମକ ବେମାରୀ ନୁହଁ।
1: ତେବେ ମ୍ୟାଡ଼ାମ, ବର୍ଷା ଦିନେ ଚର୍ମଜନିତ ସମସ୍ୟା ପରିଲକ୍ଷିତ ହୋଇଥାଏ, ଏହାର କାରଣ ଲକ୍ଷଣ ଚିକିତ୍ସା ଏବଂ ଏଥିରୁ କିପରି ଦୂରେଇ ରହିହେବ ଏ ବିଷୟରେ କିଛି କହିବେ?
0: ବର୍ଷା ଦିନେ ଚର୍ମଜନିତ ସମସ୍ୟା କହିଲେ ବିଶେଷ କରି ସ୍କାବିଜ୍ ରୋଗ ହୋଇଥାଏ, ଯେଉଁଟାକି ଇନଫେକ୍ସିୟସ୍। ସ୍କାବିଜ୍ ଗୋଟେ ପ୍ରକାରର ବ୍ୟାକ୍ଟେରିଆ ବି ମୁଁ କହିବିନି, ସେଇ ଟାଇପ୍ର ସେଇଟା ଜୀବାଣୁ, ଯାହାଦ୍ୱାରା ଆମର ଚମଡ଼ାରେ ଏହା ହୋଇଥାଏ। ଏବଂ ଚମଡ଼ାରେ କ'ଣ ହେବ ନା, ବିଭିନ୍ନ ଜାଗା ଫୋଟକା ଭଳିଆ ହୋଇଯିବ ଏବଂ ପ୍ରାୟ ଆଙ୍ଗୁଳି ସନ୍ଧି, ଆମର ଇନର ଏରିଆ ଜଙ୍ଘ ସନ୍ଧି ସବୁ ଏରିଆରେ ଫୋଟକା ଫୋଟକା ହେବ, ଦେହ ସାରା ରାତିକୁ ବେଶୀ କୁଣ୍ଡେଇ ହେବ। ଏବଂ ଫ୍ୟାମିଲିରେ ଯଦି ଆମେ ସେମ୍ ବେଡ୍ ସେୟାର କରୁଛେ, ସେମ୍ ଘରେ ରହୁଛେ, ତାହେଲେ ଗାମୁଛା ସେୟାର କରୁଛେ, ତାହେଲେ ଜଣଙ୍କଠୁ ଆଉ ଜଣଙ୍କୁ ସେ ରୋଗ ହେଇଥାଏ। ସେଇ କ୍ଷେତ୍ରରେ ଆମେ କ'ଣ କରିବା, କୁଣ୍ଡେଇ ହେବ ଯାହାର, ଯେ କହିବ ମୋର ହାତ ଫାତ ବହୁତ କୁଣ୍ଡେଇ ହେଉଛି, ରାତିରେ ବେଶୀ କୁଣ୍ଡେଇ ହେଉଛି, ତାହେଲେ ଡକ୍ଟରଙ୍କ ପାଖକୁ ନେବେ। ତା'ର ଟ୍ରିଟମେଣ୍ଟ ନିହାତି ଦରକାର, ତା'ର ଔଷଧ ଲୋସନ ଅଛି ସବୁ ଲଗେଇଲେ ସେ ଠିକ୍ ହେଇଯିବ। କିନ୍ତୁ ମେନ୍ ହେଉଛି ପେସେଣ୍ଟ ଔଷଧ ଲଗେଇଲା ପରେ ତାଙ୍କର ୟୁଜ୍ କରା ଯେତେ ସବୁ ପରିଧାନ କରିଥିବା ସବୁ ବସ୍ତ୍ର ଏବଂ ବେଡ଼ସିଟ୍ ତକିଆ ଖୋଳ ସବୁକୁ ଗରମ ପାଣିରେ ସାବୁନ।

0: ଦେଇକି ସଫା କରିବାକୁ ପଡ଼ିବ, କାହିଁକି ନା ସେଇଠି ନହେଲେ ରହିଯିବ ଜୀବାଣୁ, ସେ ଆଉ ଥରେ ସ୍କାବିଜ୍ ହେଇପାରେ, ଏବଂ ଫ୍ୟାମିଲି ମେମ୍ବରମାନଙ୍କର ବି ସମସ୍ତେ ଲୋସନ୍ ଲଗେଇକି ଟ୍ରିଟମେଣ୍ଟ ହେଇଯିବେ। ତାହେଲେ କ'ଣ, ଜଣଙ୍କୁ ହେଇଛି ହୁଏତ ଆଉ ଜଣଙ୍କୁ ଆରମ୍ଭ ହେଇନି, ସେ ଭଲ ହେଲା ପରେ ପୁଣି ତାକୁ ଷ୍ଟାର୍ଟ ହେଇପାରେ, ତେଣୁ ସମସ୍ତେ ଯଦି ଲଗେଇଦେବେ ଭଲ ହେବ। ସ୍କାବିଜ୍ ଏମିତି ମନେ ହେଉଛି ମାରାତ୍ମକ ନାହିଁ, କିନ୍ତୁ ସ୍କାବିଜ୍ ଯଦି ଆମେ ଟ୍ରିଟମେଣ୍ଟ ନ କଲେ ପରେ ସିଏ କିଡ଼ନୀ ବେମାରୀ, ହାର୍ଟ ବେମାରୀ, ଏମିତି ସବୁ ବେମାରୀ ବି ହେଇପାରେ ସ୍କାବିଜ୍ ଯୋଗୁଁ। ସେତେବେଳେ ଆମେ କହିବା ତାର କମ୍ପ୍ଲିକେସନ୍ ମାରାତ୍ମକ ହେଇପାରେ, ତେଣୁ ସ୍କାବିଜ୍କୁ ବି ଟ୍ରିଟମେଣ୍ଟ କରିବା ନିହାତି ଦରକାର।
1: ତେବେ ମ୍ୟାଡ଼ାମ, ବର୍ଷା ଦିନେ ଖାଦ୍ୟପେୟ ଓ ପୋଷାକ ପରିଧାନ କିପରି ହେବା ଦରକାର, ଏ ବିଷୟରେ ଟିକେ ସୂଚନା ଦେବେ।
0: ବର୍ଷା ଦିନ ଆମେ ପୁରୁଣା ଖାଦ୍ୟ ଖାଇବା ଆଭଏଡ୍ କରିବା ଦରକାର, କାହିଁକିନା ଯେତେ ଖାଦ୍ୟ ପୁରୁଣା ହେବ ସେଥିରେ ଜୀବାଣୁ ଭୂତାଣୁ ବ୍ୟାପିବାର ବହୁତ ଚାନ୍ସ ଥାଏ। ଆମେ ଫ୍ରେଶ୍ ଖାଦ୍ୟ ଖାଇବା, ଗରମ ଖାଦ୍ୟ, ଥଣ୍ଡା ହେବା ଉଚିତ ନାହିଁ, ଥଣ୍ଡା ହୋଇଥିଲେ ବି ତାକୁ ପୁଣି ଗରମ କରିକି ଫୁଟେଇକି ଖାଇବା ଉଚିତ। ଫୁଟେଇଦେଲେ ଅନେକ ଜୀବାଣୁ ମରିଯାଆନ୍ତି, ଫୁଟେଇକି ଖାଇବା, ଏବଂ ଖାଦ୍ୟ ଯଦି ବି ଆମେ ରଖିବା ତାକୁ ଘୋଡ଼େଇକି ରଖିବା ଉଚିତ। ପୋଷାକ ପରିଧାନ ବି ଇମ୍ପୋର୍ଟାଣ୍ଟ। ମୁଁ ଯେମିତି କହିଛି ବିଭିନ୍ନ ପ୍ରକାର ଭାଇରସ୍ ସବୁ ଆମର ଯେଉଁ ଆଟମସ୍ଫିୟରିକ କଣ୍ଡିସନ୍ ଯୋଗୁଁ ହୋଇଥାଏ, ପୋଷାକଟା ଯଦି ମଇଳା ପୋଷାକ ଆମେ ବାର ବାର ପିନ୍ଧୁଛେ ତାହେଲେ ସେଥିରେ ମଧ୍ୟ ବିଭିନ୍ନ ପ୍ରକାର ଜୀବାଣୁ ଆସି ଆମ ଚର୍ମ ରୋଗ ହୋଇପାରେ, ତେଣୁ ପରିଷ୍କାର ପୋଷାକ ପିନ୍ଧିବା ଉଚିତ। ଆଉ ଗୋଟେ ପଏଣ୍ଟ ସମସ୍ତେ ମନେ ରଖିବା ଉଚିତ, ବର୍ଷା ଦିନେ ଆମେ ଫୁଲ୍ ଡ୍ରେସ୍ ପିନ୍ଧିବା ଉଚିତ। କାହିଁକି ନା ଫୁଲ୍ ଡ୍ରେସ୍ ପିନ୍ଧିଲେ ଆମକୁ ସହଜରେ ମଶା କାମୁଡ଼ି ପାରିବ ନାହିଁ। ସମସ୍ତେ କ'ଣ ଗରମ ହେଉଛି ଖାଲି ଦେହରେ ବସିଯିବେ, କେଉଁ ସମୟରେ ମଶା ବେଶୀ କାମୁଡ଼ନ୍ତି, ଭୋରରେ ଆଉ ସନ୍ଧ୍ୟାବେଳେ। ସନ୍ଧ୍ୟାବେଳେ ପ୍ରାୟ ସବୁ କ'ଣ କରିବେ, ଖାଲି ଦେହରେ ବସିବେ, ମଶା ଇଜିଲି ଆସିକି କାମୁଡ଼ିବ, ସେହି ସମୟରେ ହିଁ ଆପଣଙ୍କ ଡେଙ୍ଗୁ ମଶା କାମୁଡ଼ିବ। ଏଡିସ୍ ମଶା ଭୋରରେ ଆଉ ସନ୍ଧ୍ୟାବେଳେ ଆକ୍ଟିଭ୍ ଥାନ୍ତି, ରାତିରେ ଯଦିଓ ମ୍ୟାଲେରିଆ, ସନ୍ଧ୍ୟାବେଳେ ବି ମ୍ୟାଲେରିଆ ମଶା କାମୁଡ଼େ। ତେଣୁ ପୋଷାକ ପରିଧାନର ଆମକୁ ମନେ ରଖିବା ଉଚିତ, ଖାଲି ଦେହରେ କିମ୍ବା ସ୍ଲିଭଲେସ୍ ଏସବୁ ପିନ୍ଧିବା ଉଚିତ ନାହିଁ, ଫୁଲ୍ ଡ୍ରେସ୍ ପିନ୍ଧିବା ଉଚିତ।
1: ତେବେ ମ୍ୟାଡ଼ାମ, ଆଲୋଚନା ଶେଷରେ ବର୍ଷା ଦିନିଆ ସ୍ୱାସ୍ଥ୍ୟ ସମସ୍ୟାରୁ ରକ୍ଷା ପାଇବା ପାଇଁ ହେଲେ କେଉଁ କେଉଁ ଦିଗ ପ୍ରତି ସଚେତନ ରହିବାର ଆବଶ୍ୟକତା ରହିଛି, ଏ ସମ୍ପର୍କରେ ଶ୍ରୋତାଙ୍କୁ ଆପଣ ଆଉ କ'ଣ ପରାମର୍ଶ ଦେବା ପାଇଁ ଚାହିଁବେ?
0: ଶେଷରେ ମୁଁ ଏତିକି କହିବି ଯେ ବର୍ଷା ଦିନେ ଆମକୁ ସ୍ୱଚ୍ଛତା ମେଣ୍ଟେନ୍ କରିବା ଉଚିତ ଏବଂ ଶୁଷ୍କ ପରିବେଶ ରଖିବା ଉଚିତ। ଶୁଷ୍କ ପରିବେଶ ମଶାରୁ ବଞ୍ଚିବା ପାଇଁ ଏବଂ ସ୍ୱଚ୍ଛତା ବିଭିନ୍ନ ପ୍ରକାର ସଂକ୍ରମଣ ଜନିତ ରୋଗରୁ ନିଜକୁ ବଞ୍ଚାଇବା ପାଇଁ, ଏଇ ଦୁଇଟି ଜିନିଷ କରିବା ପାଇଁ ଆମେ ଯଦି ଭାବିବା ତାହେଲେ ବର୍ଷା ଦିନରେ ଯେତେ ପ୍ରକାର ଆମର ରୋଗ ଦେଖାଯାଉଛି ତାଠୁ ନିଜକୁ ବଞ୍ଚେଇକି ରଖିପାରିବା।
1: ତେବେ ମ୍ୟାଡ଼ାମ, ଯାହା ହଉ, ଆପଣ ଆପଣଙ୍କର କାର୍ଯ୍ୟବ୍ୟସ୍ତତା ଭିତରୁ କିଛି ସମୟ ଦେଇ ଆଜିର ଆଲୋଚନାରେ ଅଂଶଗ୍ରହଣ କରିଥିବାରୁ ଆପଣଙ୍କୁ ଆମର କାର୍ଯ୍ୟକ୍ରମ ତରଫରୁ ତଥା ଆକାଶବାଣୀ ରାଉରକେଲା ତରଫରୁ ଅନେକ ଅନେକ ଧନ୍ୟବାଦ ଜଣାଉଛୁ। ନମସ୍କାର।
0: ନମସ୍କାର।

ସଚେତନତା ହେଉଛି ସର୍ବୌଷଧି। ତେଣୁ ଆରମ୍ଭରୁ ଆମେ ଆମର ସ୍ୱାସ୍ଥ୍ୟ ପ୍ରତି ସଚେତନ ହୋଇପାରିଲେ, ଆମ ସ୍ୱାସ୍ଥ୍ୟର ଯତ୍ନ ନେଇପାରିଲେ, ଆମେ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାଠୁ ଦୂରେଇ ରହିପାରିବା ଏବଂ ବିତେଇ ପାରିବା ଏକ ନିରାମୟ ଜୀବନ। ଏଇ ଥିଲା ଶ୍ରୋତାବନ୍ଧୁ ଆଜିର ସ୍ୱାସ୍ଥ୍ୟ ଓ ଜୀବନ କାର୍ଯ୍ୟକ୍ରମ। ଏହା ଆପଣଙ୍କୁ କିପରି ଲାଗିଲା ସେ ସମ୍ପର୍କରେ ମତାମତ ଲେଖିବାକୁ ଜମାରୁ ଭୁଲିବେନି। ଆମର ଠିକଣା ସ୍ୱାସ୍ଥ୍ୟ ଓ ଜୀବନ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ରାଉରକେଲା ପିନ୍ 769042। ତେବେ ଶ୍ରୋତାବନ୍ଧୁ ଆଜି ପାଇଁ ଏତିକିରେ ରହୁଛୁ। ନମସ୍କାର।

ଶ୍ରୋତାନ୍ତୁ ପ୍ରଚାର କଲୁ କାର୍ଯ୍ୟକ୍ରମ ସ୍ୱାସ୍ଥ୍ୟ ଓ ଜୀବନ। ଆଜି ଏଥିରେ ବିଷୟ ଥିଲା ବର୍ଷାଦିନିଆ ସ୍ୱାସ୍ଥ୍ୟ ସମସ୍ୟା ଓ ଏହାର ପ୍ରତିକାର। ଏ ସମ୍ପର୍କରେ ଆଲୋଚନା କରିଲେ ହାଇଟେକ୍ ମେଡିକାଲ କଲେଜ ଏବଂ ହସ୍ପିଟାଲ ରାଉରକେଲାର ପ୍ୟାଥୋଲୋଜି ଡିପାର୍ଟମେଣ୍ଟର ଆସୋସିଏଟ୍ ପ୍ରଫେସର ଡାକ୍ତର ସଂଘମିତ୍ରା ଶତପଥୀ। କାର୍ଯ୍ୟକ୍ରମର ପ୍ରଯୋଜନାରେ ଥିଲେ ବସନ୍ତୀ କୁମାର ସ୍ୱାଇଁ, ଉପସ୍ଥାପନାରେ ସୁଚିସ୍ମିତା ପ୍ରଧାନ। ଶ୍ରୋତାମାନେ ଆମକୁ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ଆମର କାର୍ଯ୍ୟକ୍ରମ ପ୍ରସାର କରାଯାଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.6 MHz ଯୋଗେ।

କ୍ଷେତ୍ର ରାଜା ଶ୍ରୀ ପୁରୁଷୋତ୍ତମ ଏକ ଧର୍ମ ସମନ୍ୱୟ ପୀଠ ଭାବରେ ସର୍ବଜନ ବିଦିତ। ସର୍ବୋପରି କ୍ଷେତ୍ରାଧିପତି ଶ୍ରୀ ଜଗନ୍ନାଥ ମଧ୍ୟ ସକଳ ଧର୍ମମତର ସମନ୍ୱିତ।

ବିଗ୍ରହ ସ୍ୱରୂପ ବିଦ୍ୟମାନ। ପ୍ରତୀକାତ୍ମକ ବିଗ୍ରହ ଶ୍ରୀଜଗନ୍ନାଥ ଏକାଧାରାରେ ପରମ ବିଷ୍ଣୁ, ଦେବଦେବ ମହାଦେବ, ବିଶ୍ୱଜନନୀ ଆଦିଶକ୍ତି, ସକଳ ଶକ୍ତିର ଆଧାର ସୂର୍ଯ୍ୟଦେବ ଆଉ ସିଦ୍ଧି ପ୍ରଦାୟକ ଶ୍ରୀ ଗଣପତି ଭାବରେ ପରିକଳ୍ପିତ। ପ୍ରଭୁଙ୍କୁ ରତ୍ନବେଦୀରେ ନାରାୟଣ, ନବକଳେବରରେ କୈବଲ୍ୟ, ବୈକୁଣ୍ଠରେ ରୁଦ୍ର, ଶୟନ ଯାତ୍ରାରେ ଦୁର୍ଗା, ଶ୍ରୀ ଗୁଣ୍ଡିଚା ରଥ ଉପରେ ବାମନ ତଥା ସ୍ନାନ ମଣ୍ଡପରେ ଗଣପତି ରୂପରେ ଉପାସନା କରାଯାଇଥାଏ।

ଶ୍ରୀ ଜଗନ୍ନାଥଙ୍କର ରଥଯାତ୍ରା ହେଉଛି ପରମାତ୍ମା ସହିତ ଆତ୍ମାର ତଥା ସାମ୍ୟ, ମୈତ୍ରୀ, ତ୍ୟାଗ ଓ ସମନ୍ୱୟର ଏକ ଅନାବିଳ ଭାବୋଚ୍ଛ୍ୱାସ। ଶ୍ରୀକ୍ଷେତ୍ରରେ ବାର ମାସରେ ତେର ଯାତ୍ରା, ଅନେକ ଉପଯାତ୍ରା ଓ ପର୍ବପର୍ବାଣି ଅନୁଷ୍ଠିତ ହେଉଥିଲେ ମଧ୍ୟ ତନ୍ମଧ୍ୟରୁ ଶ୍ରୀଗୁଣ୍ଡିଚା ଯାତ୍ରା ମାନବ ଜଗତର ଆଧ୍ୟାତ୍ମିକ ସ୍ତରରେ ଖୁବ୍ ପ୍ରାଧାନ୍ୟ ଲାଭ କରିଥାଏ। ଶ୍ରୀଜୀଉମାନଙ୍କର ଏହି ଯାତ୍ରା କାଳରେ ଅନେକ ନୀତି ପାରମ୍ପରିକ ଭାବରେ ପାଳିତ ହୋଇଥାଏ। ଠାକୁରଙ୍କୁ ଭକ୍ତଜନର ଦେବତା ଭାବରେ ପ୍ରତିପାଦିତ କରୁଥିବା ପରମ୍ପରାମାନଙ୍କ ମଧ୍ୟରେ ହେରାପଞ୍ଚମୀ ନୀତି ଅନ୍ୟତମ। ଏହି ଦିନ ଶ୍ରୀମନ୍ଦିରରେ ମହାଲକ୍ଷ୍ମୀଙ୍କର ସନ୍ଧ୍ୟାକାଳୀନ ପୂଜା ଅର୍ଚ୍ଚନା କରାଯାଇ ମାଙ୍କୁ ବେଶଭୂଷଣରେ ସଜ୍ଜିତ କରାଇ ଗୁଣ୍ଡିଚା ମଣ୍ଡପକୁ ଅଣାଯାଏ।

0: ଗୁଣ୍ଡିଚା ଯାତ୍ରାରେ ହେରା ପଞ୍ଚମୀ ତେଣୁ ଏକ ମହତ୍ତ୍ୱପୂର୍ଣ୍ଣ ତିଥି। ମା ଲକ୍ଷ୍ମୀଙ୍କ ମାଜଣା ବଢ଼ି ବନକ ଲାଗି ସରିଲେ ପନ୍ତି ଭୋଗ ସରେ, ତାପରେ ପାଲିଙ୍କିରେ ବିଜେ ହୋଇ ଗୁଣ୍ଡିଚା ଘର ପାଖକୁ ଯାଆନ୍ତି। ସେଇଠାରେ ପାଳିତ ହୁଏ ହେରା ପଞ୍ଚମୀର ବିଧିବିଧାନ ସବୁ। ତେଣୁ ସେହିସବୁ ବିଧିବିଧାନ ସମ୍ପର୍କରେ ଆଲୋଚନା ଆମର ଆଜିର ମୁଖ୍ୟ ପ୍ରସଙ୍ଗ। ସେ ସମ୍ପର୍କରେ ଆଲୋଚନା କରିବାକୁ ଆଜି ଆମ ଗହଣରେ ଉପସ୍ଥିତ ଅଛନ୍ତି ଶ୍ରୀ ରବୀନ୍ଦ୍ରନାଥ ପ୍ରତିହାରୀ।
1: ରଥଯାତ୍ରାର ପଞ୍ଚମ ଦିନ ଅର୍ଥାତ୍ ଆଷାଢ଼ ଶୁକ୍ଳ ଷଷ୍ଠୀ ଦିନ ଶ୍ରୀମନ୍ଦିର ଭଣ୍ଡାର ଘର ପାଖରୁ ଶ୍ରୀଦେବୀ ଠାକୁରାଣୀଙ୍କୁ ଯଥାବିଧି ବାଜଣା ବନକଲାଗି, ଅର୍ଥାତ୍ ମୁଖାରବିନ୍ଦୁକୁ ଚିତ୍ରିତ କରିବାର ଅର୍ଥ ହେଉଛି ବନକଲାଗି, ବେଶ ଅଳଙ୍କାର ଲାଗି ପନ୍ତିଭୋଗ ପରେ ମହାଜନମାନେ ବିମାନରେ ବିଜେ କରାଇବା ପରେ ଆଡ଼ମ୍ବର ସହିତ ଘଣ୍ଟ ବାଜା କାହାଳୀ ସହିତ ବିମାନ ବଢ଼ୁ ସେବକମାନେ ଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ରଥ ପାଖରେ ଆଣି ଠିଆ ହୁଅନ୍ତି। ଏଠାରେ ପ୍ରତିମାପାତ୍ର କାଠ ଘୋଡ଼ା ଉପରେ ଛିଡ଼ା ହୋଇ ପ୍ରସାଦ ଅର୍ଥାତ୍ ଚନ୍ଦନ ଇଏ ଲାଗି କରନ୍ତି। ଚାମର ଆଲଟ ବନ୍ଧା

0: ହେରାଗୌରୀ ସାହି ବାଟରେ ବଡ଼ ଦେଉଳକୁ ବିଜେ କରନ୍ତି।
1: ହେରା ପଞ୍ଚମୀ ଦିନ ସନ୍ଧ୍ୟା ଧୂପ ଉପଚାରର ଧୂପ ଦୀପ ଦେବା ପରେ କଳାହାଟ ଦ୍ୱାର ବନ୍ଦ ହୋଇଯିବାରେ ଅଳ୍ପ ସମୟ ପାଇଁ ନିଜର ପତିଙ୍କୁ ଦର୍ଶନ କରିଥିବାରୁ ଏବଂ ଅଧିକ ସମୟ ଦର୍ଶନର ସୁଯୋଗ ନ ମିଳିଥିବାରୁ ଦେବୀ ଅତ୍ୟନ୍ତ ଅସନ୍ତୁଷ୍ଟ ହୋଇ ବିମାନରେ ନାକଚଣା ଦ୍ୱାର ଦେଇ ଫେରିଆସିବା ସମୟରେ ନନ୍ଦିଘୋଷ ରଥର ଖଣ୍ଡିଏ କାଠ ଭାଙ୍ଗନ୍ତି ବୋଲି ସତ୍ୱଲିପିରେ ଏକଥା ଉଲ୍ଲେଖ ଅଛି। ହେରା ଶବ୍ଦର ଅର୍ଥ କ'ଣ ଆଉ କାହିଁକି ବାସ୍ତବରେ ଏକଥା ବୁଝିବା ଦରକାର। ବାମଦେବ ସଂହିତାର 17ତମ ଅଧ୍ୟାୟର ଦ୍ୱିତୀୟ ଶ୍ଳୋକରେ ଲେଖା ଅଛି, ହରଂ ଚ ମନସା କୃତ୍ୱା ହେରେତି ନାମ ଯୋଗତଃ। ଅର୍ଥାତ୍ ଘୋଷ ଯାତ୍ରାର ପଞ୍ଚମ ଦିନରେ ଶ୍ରୀଦେବୀ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦେଖିବା ପାଇଁ ଗୋପନରେ ବିଜେ କରିଥିଲେ। ହରଙ୍କୁ ମନରେ ଧ୍ୟାନ କରି ଯାତ୍ରା କରିଥିବାରୁ ଶ୍ରୀଦେବୀଙ୍କର ଏହି ଯାତ୍ରା ହେରା ଯାତ୍ରା ନାମରେ ପ୍ରସିଦ୍ଧ ହୋଇଛି। ଶବ୍ଦକୋଷ ଅନୁସାରେ କିନ୍ତୁ ହେରା ଶବ୍ଦର ଅର୍ଥ ଦେଖିବା, ଜଗତର ଠାକୁରାଣୀ ମା ଶ୍ରୀଦେବୀ ସ୍ୱୟଂ ଶ୍ରୀ ଜଗନ୍ନାଥ କେଉଁଆଡ଼େ ଯାଇଛନ୍ତି ତାଙ୍କୁ ଖୋଜିକରି ଦେଖିବା ପାଇଁ ରଥଯାତ୍ରାର ପଞ୍ଚମୀ ଦିନ ଯାଇଥିବାରୁ ଯାତ୍ରାଟିର ନାଁ ହେଲା ହେରା ପଞ୍ଚମୀ।

ଲୀଳାମୟ ଶ୍ରୀ ଜଗନ୍ନାଥଙ୍କର ପାରିବାରିକ ଜୀବନ ଲୀଳାଭିତ୍ତିକ ଏହି ହେରାପଞ୍ଚମୀ ଯାତ୍ରାଟି ଶ୍ରୀଦେବୀଙ୍କ ଅଗୋଚରରେ ମହାପ୍ରଭୁ ତାଙ୍କର ବଡ଼ ଭାଇ ଓ ଭଉଣୀଙ୍କ ସହ ଘୋଷଯାତ୍ରା କରି ଗୁଣ୍ଡିଚା ମନ୍ଦିରକୁ ଯାଇଛନ୍ତି। ପାରିବାରିକ ଜୀବନରେ ନିଜର ସହଧର୍ମିଣୀଙ୍କର ଅଗୋଚରରେ ତାଙ୍କୁ ଛାଡ଼ି ସ୍ୱାମୀ ଯେତେବେଳେ କେଉଁଆଡ଼େ ଯାଇଛନ୍ତି ସେତେବେଳେ ସ୍ତ୍ରୀଙ୍କର ମାନସିକ ଅବସ୍ଥା ଅନୁମେୟ। ବାମଦେବ ସଙ୍ଗୀତ ଅନୁସାରେ ଶ୍ରୀଦେବୀ ଏଭଳି ମାନସିକ ଅବସ୍ଥାରେ ଉପାୟହୀନା ହୋଇ ମାତା ବିମଳାଙ୍କ ଶରଣାପନ୍ନ ହେଲେ। ମାତା ବିମଳା ଶ୍ରୀଜଗନ୍ନାଥଙ୍କ ଏଭଳି କର୍ମକୁ ବିବେକହୀନ କର୍ମ କହି ତାର ଉପାୟଟି ଶ୍ରୀଦେବୀଙ୍କୁ ବତାଇଦେଲେ। ସେ ଉପାୟଟି କ'ଣ? ସେ ଉପାୟଟି ହେଲା ଉଚ୍ଚାଟନ କର୍ମ, ଅର୍ଥାତ୍ ମୋହଚୂର୍ଣ୍ଣ ନେଇ ଦେବୀ ତାଙ୍କ ସ୍ୱାମୀଙ୍କୁ ଖୋଜି ପାଇବା ସଙ୍ଗେ ସଙ୍ଗେ ତାଙ୍କ ଉପରେ ତାହା ନିକ୍ଷେପ କରିବା। ମା ବିମଳାଙ୍କ ଦ୍ୱାରା ପାଇଥିବା ଚୂର୍ଣ୍ଣକୁ ବାଟି ଅଞ୍ଜନ ପାଇଁ ଓ ସର୍ବମୋହନ ନିମନ୍ତେ ପ୍ରସ୍ତୁତ କରି ମାତା ଶ୍ରୀଦେବୀ ସାଙ୍ଗରେ ନେଇକରି ଗଲେ। ତା ବାମଦେବତା ସଙ୍ଗୀତରେ ଲେଖା ଅଛି, ଦେବ୍ୟା ଦତ୍ତଂଚ ଯଚୂର୍ଣ୍ଣ ତଦ୍ଧୃତ୍ୱା ତଦ୍ଗୃହଂ ଗତା ଅଞ୍ଜରଂ ସର୍ବମୋହଞ୍ଚ ତତ୍ତୁ ଘୃଷ୍ଟମ୍ ବିଭାବପି। ସନ୍ଧ୍ୟା ଧୂପ ପୂଜା ବସିଥିବା ସମୟରେ ଯେତେବେଳେ ଶ୍ରୀଦେବୀଙ୍କର ଦୃଷ୍ଟି ମହାପ୍ରଭୁଙ୍କ ଉପରେ ପଡ଼େ ସେତେବେଳେ ଦେବୀ ସେହି ମୋହଚୂର୍ଣ୍ଣ ଓ ସମ୍ମୋହନ ଅଞ୍ଜନ ପ୍ରୟୋଗ କରନ୍ତି। ଏହି ନୀତି ତନ୍ତ୍ର ପରମ୍ପରା ଉପରେ ଆଧାରିତ ନୀତି, ତାହାରି ଫଳସ୍ୱରୂପ ମହାପ୍ରଭୁ ପତି ମହାପାତ୍ରଙ୍କ ଦ୍ୱାରା ଯେଉଁ ଆଜ୍ଞାମାଳ ଦେବୀଙ୍କୁ ଦିଅନ୍ତି ତାହା ହେଉଛି ଶୀଘ୍ର ଫେରିଯିବାର ପ୍ରତିଶ୍ରୁତି, ଯାହାଫଳରେ ତା ପରଦିନ ଗୁଣ୍ଡିଚା ମନ୍ଦିରର ସିଂହଦ୍ୱାରରେ ଥିବା ରଥମାନଙ୍କୁ ଆଜ୍ଞାମାଳ ଦିଆଯାଇ ସପ୍ତମୀ, ଅଷ୍ଟମୀ ଓ ନବମୀ ତିଥିରେ ଦକ୍ଷିଣ ମୋଡ଼ କରାଯାଇଥାଏ। ଅର୍ଥାତ୍ ତିନି ଗୋଟି ରଥକୁ ଦକ୍ଷିଣ ମୁହାଁ କରି ଗୁଣ୍ଡିଚା ମନ୍ଦିର ରାକଚଣା ଦ୍ୱାରକୁ ଅଣାଯାଇ ଶ୍ରୀମନ୍ଦିରକୁ ଫେରିଯିବା ପାଇଁ ରଥ ପ୍ରସ୍ତୁତ ହୋଇ ରହେ।

0: ଲୀଳାମୟ ପ୍ରଭୁଙ୍କର ସମସ୍ତ ଲୀଳା ମଧ୍ୟରେ ଆଧ୍ୟାତ୍ମିକ ଓ ସାମାଜିକ ଭାବର ଅପୂର୍ବ ସମନ୍ୱୟ ଘଟିଛି। ସେହିପରି ହେରାପଞ୍ଚମୀ ଅନ୍ୟତମ ପରମ୍ପରା, ଯାହାକି ପ୍ରଭୁଙ୍କର ଅପୂର୍ବ ମାନବୀୟ ଲୀଳାର ପରିପ୍ରକାଶ।
1: ଦେବୀ ଲକ୍ଷ୍ମୀଙ୍କ ଅନ୍ୟ ନାମ ପଦ୍ମାଳୟା, କାରଣ ପ୍ରସ୍ଫୁଟିତ ପଦ୍ମଫୁଲ ଉପରେ ତାଙ୍କର ଆସନ। ଶ୍ରୀମନ୍ଦିର ପରିସରର ଭିତର ବେଢ଼ାର ଉତ୍ତର ପଶ୍ଚିମ କୋଣରେ ଥିବା ଲକ୍ଷ୍ମୀଙ୍କ ପୀଠ ଅତି ସୁନ୍ଦର ପ୍ରସ୍ତର କାରୁକାର୍ଯ୍ୟ ତଥା

ରଥଚିତ୍ରମାନଙ୍କରେ ପରିପୂର୍ଣ୍ଣ। ବଉଳମାଳା ପଥରରେ ନିର୍ମିତ ଲକ୍ଷ୍ମୀଙ୍କ ମନ୍ଦିର ବିଶେଷ ଉଚ୍ଚା ନୁହେଁ। ଦେବୀଙ୍କ ବିଗ୍ରହ ଥିବା ପ୍ରଧାନ ମନ୍ଦିରଟି ପ୍ରାୟ 40 ଫୁଟ ଉଚ୍ଚ। ପୂର୍ବମୁହାଁ ହୋଇ ରହିଥିବା ରେଖାଶୈଳୀରେ ନିର୍ମିତ ଏହି ପ୍ରଧାନ ମନ୍ଦିର ସହ ସଂଲଗ୍ନ ରହିଛି ଜଗମୋହନ। ଏହାର ପୂର୍ବପଟେ ଆଗପଛ ହୋଇ ରହିଛି 2ଟି ମଣ୍ଡପ, ଯେଉଁ 2ଟିର ଛାତ 2 ଭିନ୍ନ ଶୈଳୀରେ ନିର୍ମିତ। ଏହି ଉଭୟ ମଣ୍ଡପର କାନ୍ଥରେ ରଙ୍ଗ ବେରଙ୍ଗର ଚିତ୍ରମାନ ଅଙ୍କିତ ରହିଛି। ଗର୍ଭଗୃହ ଥିବା ପ୍ରଧାନ ମନ୍ଦିରର ବାହ୍ୟପାର୍ଶ୍ୱ ସୂକ୍ଷ୍ମ କାରୁକାର୍ଯ୍ୟ ସମ୍ପନ୍ନ। ଜଗମୋହନର ବାହ୍ୟପଟ କାନ୍ଥର ଦକ୍ଷିଣ ପାର୍ଶ୍ୱରେ ଗୋଟିଏ 3 ଫୁଟ ଉଚ୍ଚର ବରାହମୂର୍ତ୍ତି। ମଣ୍ଡପ ଦ୍ୱୟରେ ମଧ୍ୟ 2ଟି କରି 4ଗୋଟି କଳାମୁଗୁନି ପଥରର ଭାସ୍କର୍ଯ୍ୟ ରହିଛି। ପ୍ରଥମ ମଣ୍ଡପର ଦକ୍ଷିଣ କାନ୍ଥର 2 ପାର୍ଶ୍ୱରେ ଛିଡ଼ା ହୋଇଥିବା 2 ଲକ୍ଷ୍ମୀ ଭାସ୍କର୍ଯ୍ୟ ରହିଛି। ତତ୍ସଂଲଗ୍ନ ଦ୍ୱିତୀୟ ମଣ୍ଡପର ଦକ୍ଷିଣ କାନ୍ଥରେ 2 ଫୁଟ ଉଚ୍ଚତାରେ 2ଟି ଭାସ୍କର୍ଯ୍ୟ ରହିଛି। ମଣ୍ଡପ 2ଟି ଏକ ଆକୃତିର ନୁହେଁ କି ଏକା ଆକାରର ବି ନୁହେଁ। ପୂର୍ବରେ ଥିବା ପ୍ରଥମ ମଣ୍ଡପଟି 20 ଫୁଟ ଓ 15 ଫୁଟ ଆୟତନ ବିଶିଷ୍ଟ। ଏହାର ଛାତ ବର୍ତ୍ତୁଳାକାର, କେନ୍ଦ୍ରବିନ୍ଦୁରେ ରହିଛି ଓଲଟ ପଦ୍ମକଡ଼ର ଭାସ୍କର୍ଯ୍ୟ। ଏ ମଣ୍ଡପର ଚାରିପଟ କାନ୍ଥରେ ଥିବା ସାନ ସାନ ଚିତ୍ରମାନଙ୍କ ମଧ୍ୟରେ ପ୍ରଧାନ ସ୍ଥାନ ଅଧିକାର କରିନେଇଛି କୃଷ୍ଣଙ୍କ ବାଲ୍ୟଲୀଳା, ବିଶେଷତଃ ରାସଲୀଳା। ତେବେ ଉତ୍ତର ଓ ପଶ୍ଚିମ କାନ୍ଥର 2 ପାର୍ଶ୍ୱରେ 4ଗୋଟି ଅପେକ୍ଷାକୃତ ବଡ଼ ବଡ଼ ଚିତ୍ର ରହିଛି। ଏଥିରେ ରହିଛି ଅନନ୍ତ ଉପରେ ଲକ୍ଷ୍ମୀନାରାୟଣ ଓ ରାମାଭିଷେକ ଚିତ୍ର। ଦ୍ୱିତୀୟ ମଣ୍ଡପଟି ପିଢ଼ ଆକୃତିର। ଏହାର ଭିତରପଟ ଛାତଟି ସୋପାନ ଶ୍ରେଣୀର ଆକୃତି ନେଇଛି ଏବଂ ସେ ସମସ୍ତରେ ଉପନିଷଦର କେତୋଟି ଶ୍ଳୋକ ଲେଖାଯାଇଛି। ଏ ମଣ୍ଡପର 4 କାନ୍ଥର ଚିତ୍ର ସବୁଠୁ ଅଧିକ ଆକର୍ଷଣୀୟ। ପୂର୍ବପଟ କାନ୍ଥରେ ରହିଛି ବଡ଼ ଆକାରର ହନୁମାନ ଏବଂ ହିରଣ୍ୟକଶିପୁଙ୍କୁ ନୃସିଂହ ବିଦାରୁଥିବା ଚିତ୍ର। ଉତ୍ତର କାନ୍ଥରେ ଏକାଭଳି ବଡ଼ ପଞ୍ଚମୁଖୀ ଗଣେଶ ଚିତ୍ର ଏବଂ ଦକ୍ଷିଣ ପଟେ କୃଷ୍ଣ ବିଷ୍ଣୁ ଚିତ୍ର। ସମସ୍ତ ଚିତ୍ରର ରଙ୍ଗବିନ୍ୟାସ ପଟ୍ଟଚିତ୍ର ଶୈଳୀରେ ହୋଇଛି। ଗର୍ଭଗୃହରେ ପୂଜିତ ଲକ୍ଷ୍ମୀ ବିଗ୍ରହଟି ପାଷାଣରେ ନିର୍ମିତ। ପ୍ରାୟ 3 ଫୁଟ ଉଚ୍ଚର ଏହି ଭାସ୍କର୍ଯ୍ୟରେ ଦେବୀ ପଦ୍ମାସନରେ ପଦ୍ମଫୁଲ ଉପରେ ଉପବିଷ୍ଟା। 2 ଉର୍ଦ୍ଧ୍ୱ ହସ୍ତରେ ସେ ଧରିଛନ୍ତି 2ଟି ପଦ୍ମଫୁଲ। ନିମ୍ନ ହସ୍ତଦ୍ୱୟ ରହିଛି ବରଦା ମୁଦ୍ରାରେ। ପ୍ରତି ଗୁରୁବାରେ ଲକ୍ଷ୍ମୀଙ୍କର ସ୍ୱତନ୍ତ୍ର ବେଶ ହୁଏ। ଜ୍ୟେଷ୍ଠ ଶୁକ୍ଳପକ୍ଷରେ ଅନୁଷ୍ଠିତ ହେଉଥିବା ରୁକ୍ମିଣୀ ବିବାହ ମହାଲକ୍ଷ୍ମୀଙ୍କ ପାଇଁ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଥିବା ଏକ ବିଶେଷ ଉତ୍ସବ। ଏ ଉତ୍ସବକୁ ନାଟକୀୟ କରିବା ପାଇଁ ଜଣେ ଶିଶୁପାଳ ସେବକ ମଧ୍ୟ ରହିଛନ୍ତି।

0: ଶୁଣୁଥିଲେ ଶ୍ରୀକ୍ଷେତ୍ର ମାଧୁରୀ, ଆଜି ଏଥିରେ ଶୁଣୁଥିଲେ ହେରା ପଞ୍ଚମୀ, ଆଲୋଚନା କରିଥିଲେ ରବୀନ୍ଦ୍ରନାଥ ପ୍ରତିହାରୀ, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ, ପ୍ରଯୋଜନାରେ ସହଯୋଗ କରିଥିଲେ ଗୋଲୋକ ବିହାରୀ ମହାପାତ୍ର ଏବଂ ଚିରଞ୍ଜୀବୀ ରାଉତରାୟ।
1: ଶ୍ରୋତାଙ୍କ ଯେତେବେଳେ ପର୍ଯ୍ୟନ୍ତ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ଶ୍ରୀକ୍ଷେତ୍ର ମାଧୁରୀ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ପ୍ରଚାର କରୁଛୁ ପ୍ରାମଣ ପାହାଡ଼ର ଗୀତ କାର୍ଯ୍ୟକ୍ରମରେ ଓରାମ ଗୀତ ପରିବେଷଣ କରିଛନ୍ତି କିରଣ ଏକା ଏବଂ ସାଥୀମାନେ।
2: ଆପଣ କ'ଣ ଦୀର୍ଘଦିନର ଶାରୀରିକ ଯନ୍ତ୍ରଣା ବା ସ୍ନାୟୁଜନିତ ସମସ୍ୟାରେ ପୀଡ଼ିତ କି? ତେବେ ଅତ୍ୟାଧୁନିକ ଚିକିତ୍ସା ଓ ଆନ୍ତରିକ ଯତ୍ନ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ନ୍ୟୁରନ୍ କ୍ଲିନିକ୍ ଏସ୍ଟିଆଇ ଛକ। ପରାମର୍ଶ ପାଇଁ କଲ୍ କରନ୍ତୁ 7577974632। ନମ୍ବରଟି ମନେ ରଖନ୍ତୁ 7577974632, ନ୍ୟୁରନ୍ କ୍ଲିନିକ୍ ଏସ୍ଟିଆଇ ଛକ।
3: କ'ଣ ଆପଣ ଗୋଟେ ଓଡ଼ିଆ ମିଡିୟମ କୋଚିଂ ସେଣ୍ଟର ଖୋଜୁଛନ୍ତି? ଏବେ ଚିନ୍ତା ଛାଡ଼ନ୍ତୁ, ରାଉରକେଲାର ଶିବାଙ୍ଗୀ କୋଚିଂ ସେଣ୍ଟର ନର୍ସରୀ ଠାରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଓଡ଼ିଆ ମିଡିୟମ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଭରସା ଯୋଗ୍ୟ ଅନୁଷ୍ଠାନ। ଉତ୍ତମ ଶିକ୍ଷା, ସଠିକ୍ ମାର୍ଗଦର୍ଶକ ଏବଂ ଉଜ୍ଜ୍ୱଳ ଭବିଷ୍ୟତ କେବଳ ଶିବାଙ୍ଗୀ କୋଚିଂ ସେଣ୍ଟରରେ। ଯୋଗାଯୋଗ କରନ୍ତୁ 248 ସେକ୍ଟର 1 ରାଉରକେଲା, ମୋବାଇଲ ନମ୍ବର 9348961843 କିମ୍ବା 9564968302।

ଆଧୁନିକ ଜ୍ଞାନକୌଶଳ ସହ ବୈଷୟିକ ଶିକ୍ଷାର ଶ୍ରେଷ୍ଠ ଅନୁଷ୍ଠାନ ରାଉରକେଲାର ପ୍ରତିଷ୍ଠିତ ବୁଧବୀର ଆଇଟିଆଇରେ 2026 ଶିକ୍ଷାବର୍ଷ ପାଇଁ ନାମଲେଖା ଆରମ୍ଭ ହୋଇଯାଇଛି। ଏଠାରେ ଇଲେକ୍ଟ୍ରିସିଆନ, ଫିଟର ଏବଂ ୱେଲ୍ଡର ଭଳି ଟ୍ରେଡ୍ ସହିତ ଆପଣଙ୍କୁ ମିଳିବ ଅଭିଜ୍ଞ ଶିକ୍ଷକ ଏବଂ ଆଧୁନିକ ପାଠପଢ଼ାର ସୁବିଧା। ଛାତ୍ର ଓ ଛାତ୍ରୀମାନଙ୍କ ପାଇଁ ପୃଥକ ହଷ୍ଟେଲ ସୁବିଧା, ସମସ୍ତଙ୍କ ପାଇଁ ମାଗଣା ବହି ଏବଂ କିଟ୍, ଛାତ୍ରୀମାନଙ୍କ ପାଇଁ କୋର୍ସ ଫି'ରେ 30% ରିହାତି ଏବଂ SC/ST ଛାତ୍ରଛାତ୍ରୀଙ୍କ ପାଇଁ ନାମଲେଖା ସମ୍ପୂର୍ଣ୍ଣ ମାଗଣା। ତେବେ ଆଜି ହିଁ ଯୋଗାଯୋଗ କରନ୍ତୁ ବୁଧବୀର ଆଇଟିଆଇ, ବରଟୋଲି NIT ବ୍ୟାକ୍ପୋଷ୍ଟ, ରାଉରକେଲାରେ। ମୋବାଇଲ ନମ୍ବର 7008515483 କିମ୍ବା 9437341218। ବୁଧବୀର ଆଇଟିଆଇ, ଦକ୍ଷତା ଆମର, ସୁରକ୍ଷିତ ଭବିଷ୍ୟତ ଆପଣଙ୍କର।

ଶ୍ରୋତାବନ୍ଧୁ, ପ୍ରଚାର କଲୁ ବଡ଼ ପାହାଡ଼ର ଗୀତ କାର୍ଯ୍ୟକ୍ରମରେ ଓରାମ ଗୀତ ପରିବେଷଣ କଲେ କିରଣ ନିକା ଏବଂ ସାଥୀମାନେ ଆକାଶବାଣୀ ରାଉରକେଲା 102.6 FM। ଆସନ୍ତୁ ଶୁଣିବା ବିବିଧ ଭାରତୀ କାର୍ଯ୍ୟକ୍ରମ।

ଶ୍ରୋତାନ୍ତୁ ଆପଣମାନେ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ସିନେ ସଙ୍ଗୀତ। ଶୁଣିବା କାର୍ଯ୍ୟକ୍ରମର ପ୍ରଥମ ଗୀତ ସାଧନା ସରଗମଙ୍କ।

0: ଆପଣ କ'ଣ ଦୀର୍ଘ ଦିନର ଶାରୀରିକ ଯନ୍ତ୍ରଣା ବା ସ୍ନାୟୁଜନିତ ସମସ୍ୟାରେ ପୀଡ଼ିତ କି? ତେବେ ଅତ୍ୟାଧୁନିକ ଚିକିତ୍ସା ଓ ଆନ୍ତରିକ ଯତ୍ନ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ନ୍ୟୁରନ୍ କ୍ଲିନିକ୍ ଏସ୍ଟିଆଇ ଛକ। ପରାମର୍ଶ ପାଇଁ କଲ୍ କରନ୍ତୁ 7577974632। ନମ୍ବରଟି ମନେ ରଖନ୍ତୁ 7577974632। ନ୍ୟୁରନ୍ କ୍ଲିନିକ୍ ଏସ୍ଟିଆଇ ଛକ।
1: ସିନେ ସଙ୍ଗୀତ କାର୍ଯ୍ୟକ୍ରମରେ ଏଥର ଶୁଣିବା ଆନନ୍ଦ ବକ୍ସିଙ୍କ ରଚନାରୁ। ସଙ୍ଗୀତ ଦେଇଛନ୍ତି ଶିବହରି। ଗୀତଟିରେ କଣ୍ଠଦାନ କରିଛନ୍ତି ଲତା ମଙ୍ଗେସ୍କର। କଥାଚିତ୍ର ଲମ୍ହେ।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ସିନେ ସଙ୍ଗୀତ କାର୍ଯ୍ୟକ୍ରମରେ ଏଥର ଶୁଣିବା ସମୀରଙ୍କ ରଚନାରୁ ସଙ୍ଗୀତ ଦେଇଛନ୍ତି ନଦୀମ ଶ୍ରବଣ। ଗୀତଟିରେ କଣ୍ଠଦାନ କରିଛନ୍ତି କୁମାର ସାନୁ, କଥାଚିତ୍ର ଧଡ଼କନ୍।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ସିନେ ସଙ୍ଗୀତ କାର୍ଯ୍ୟକ୍ରମରେ ଶୁଣିବା କୁମାର ସାନୁ ଏବଂ ଅଲକା ୟାଗ୍ନିକଙ୍କ ମିଳିତ କଣ୍ଠରେ। ସମୀରଙ୍କ ରଚନା, ସଙ୍ଗୀତ ନଦୀମ ଶ୍ରବଣ, କଥାଚିତ୍ର ସାଜନ ଚଲେ ସସୁରାଲ।

0: ଆପଣଙ୍କୁ ମିଳିବ ଅଭିଜ୍ଞ ଶିକ୍ଷକ ଏବଂ ଆଧୁନିକ ପାଠପଢ଼ାର ସୁବିଧା। ଛାତ୍ର ଓ ଛାତ୍ରୀମାନଙ୍କ ପାଇଁ ପୃଥକ ହଷ୍ଟେଲ ସୁବିଧା, ସମସ୍ତଙ୍କ ପାଇଁ ମାଗଣା ବହି ଏବଂ କିଟ୍, ଛାତ୍ରୀମାନଙ୍କ ପାଇଁ କୋର୍ସ ଫି'ରେ 30% ରିହାତି ଏବଂ SC/ST ଛାତ୍ରଛାତ୍ରୀଙ୍କ ପାଇଁ ନାମଲେଖା ସମ୍ପୂର୍ଣ୍ଣ ମାଗଣା। ତେବେ ଆଜି ହିଁ ଯୋଗାଯୋଗ କରନ୍ତୁ ବୁଧବୀର ITI ବରଟୋଲି NIT ବ୍ୟାକ୍ପୋଷ୍ଟ ରାଉରକେଲାରେ। ମୋବାଇଲ ନମ୍ବର 7008515483 କିମ୍ବା 9437341218। ବୁଧବୀର ITI, ଦକ୍ଷତା ଆମର, ସୁରକ୍ଷିତ ଭବିଷ୍ୟତ ଆପଣଙ୍କର।
1: ସିନେ ସଙ୍ଗୀତ କାର୍ଯ୍ୟକ୍ରମରେ ଶୁଣିବା ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ କଣ୍ଠରେ। ଗୀତ ରଚନା କରିଛନ୍ତି ସମୀର, ସଙ୍ଗୀତ ଦେଇଛନ୍ତି ନଦୀମ ଶ୍ରବଣ। କଥାଚିତ୍ର ରାଜା।

ଶ୍ରୋତାମାନେ ଶୁଣୁଛନ୍ତି ସିନେ ସଙ୍ଗୀତ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମରେ ଥର ଶୁଣିବା ମଜରୁ ସୁଲତାନପୁରୀଙ୍କ ରଚନାରୁ। ସଙ୍ଗୀତ ଦେଇଛନ୍ତି ଅନୁ ମଲ୍ଲିକ। ଗୀତଟିରେ କଣ୍ଠଦାନ କରିଛନ୍ତି ଉଦିତ ନାରାୟଣ। କଥାଚିତ୍ର ଜାନମ ସମଝା କରୋ।

ଶ୍ରୋତାମାନେ ଶୁଣୁଛନ୍ତି ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ସିନେ ସଙ୍ଗୀତ କାର୍ଯ୍ୟକ୍ରମରେ ଶୁଣିବା କୁମାର ସାନୁ ଏବଂ ଅଲକା ୟାଗ୍ନିକ ମିଳିତ କଣ୍ଠରେ ସମୀରଙ୍କ ରଚନା ସଙ୍ଗୀତ ଯତୀନ ଲଲିତ କଥାଚିତ୍ର ଗୁଲାମ।

0: कुछ रोज रहकर वापस आ जाइए, क्योंकि वहां पर जो आप सीख कर आएंगे, देख कर आएंगे, वो अपने देश में अगर लगाएंगे तो बड़ा मजा आ जाएगा, और वो भारत में आकर उस चीज को लगाएगा तो भारत की साख और बढ़ जाएगी। मुझे ये बात बड़ी अच्छी लगी। आप भी अपने लोगों को बता सकते हैं। हमारे लोग लिखते हैं कि पहले लोग अपने प्रदेश से दूसरे राज्य में कमाने जाते थे तो उन्हें प्रदेश कहा जाता था। और
1: ସମ୍ବାଦ ପଢ଼ୁଛନ୍ତି ପ୍ରଜ୍ଞା ପରିମିତା ଜେନା। ସଂସଦର ମୌସୁମୀ ଅଧିବେଶନ ଆଜିଠାରୁ ଆରମ୍ଭ। ବିରୋଧୀ ଦଳ ସଦସ୍ୟଙ୍କ ହୋହାଲ୍ଲା ଯୋଗୁଁ ଅପରାହ୍ନ 2 ପର୍ଯ୍ୟନ୍ତ ଗୃହ ମୁଲତବୀ। ବୈଶ୍ୱିକ ସମସ୍ୟା ସତ୍ତ୍ୱେ ଦେଶର ଅଭିବୃଦ୍ଧି ହାର 7.7% ରହିଛି କହିଲେ ପ୍ରଧାନମନ୍ତ୍ରୀ। ରାଷ୍ଟ୍ରପତି ମୁର୍ମୁ ମାଲଡୋଭା ପ୍ରତିପକ୍ଷଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଜି କରିବେ ଆଲୋଚନା। ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଫ୍ରାନ୍ସ ଖେଳାଳି ଏମ୍ ବାପେଙ୍କୁ ମିଳିଲା ଗୋଲ୍ଡେନ୍ ବୁଟ୍। ସଂସଦର ମୌସୁମୀ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି। ଲୋକସଭା ଅଧିବେଶନ ପୂର୍ବାହ୍ନ 11 ବେଳେ ଆରମ୍ଭ ହେବା ପରେ ଦିବଂଗତ 6 ପୂର୍ବତନ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ସେହି 6 ହେଲେ ନାନ୍ଦେଡ୍ଲା ଭାସ୍କର ରାଓ, ଓମୁଅତି ଦେବୀ, ସୁଧାଂଶୁ ସିଲ୍, ମେଜର ଜେନେରାଲ ଭୁବନ ଚନ୍ଦ୍ର ଖଣ୍ଡୁରୀ, କେପି ଧନପାଲନ ଏବଂ ପ୍ୟାରେଲାଲ ଶଙ୍ଖୱର। ଗୃହରେ ମଧ୍ୟ କତାରର ଅମିର ଶେଖ୍ ହମଦ୍ ବିନ୍ ଖଲିଫା ଅଲ୍ ଥାନିଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଲୋକସଭା ବାଚସ୍କତି ଓମ୍ ବିର୍ଲା କହିଛନ୍ତି ଶେଖ୍ ହମିଦ୍ ବିନ୍ ଖଲିଫା ଭାରତ କତାର ସମ୍ପର୍କକୁ ତ୍ୱରାନ୍ୱିତ କରିବା ଦିଗରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲେ। ଗୃହରେ ବାଚସ୍କତି ପ୍ରଶ୍ନକାଳ ଆରମ୍ଭ କରିବା ପରେ ବିରୋଧୀ ଦଳ କଂଗ୍ରେସ ଓ ସମାଜବାଦୀ ପାର୍ଟିର ସଦସ୍ୟମାନେ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗ ଉତ୍ଥାପନ କରି ହୋହାଲ୍ଲା କରିଥିଲେ। ଶ୍ରୀ ବିର୍ଲା ବିରୋଧୀ ଦଳଗୁଡ଼ିକୁ ଗୃହ ସୁପରିଚାଳନା ଏବଂ ମର୍ଯ୍ୟାଦା ରକ୍ଷା କରିବା ଲାଗି ସଦସ୍ୟମାନଙ୍କୁ ନିବେଦନ କରିଥିଲେ, କିନ୍ତୁ ସଦସ୍ୟମାନେ ସେମାନଙ୍କର ବିରୋଧ ଜାରି ରଖିବାରୁ ଗୃହକୁ ପ୍ରଥମେ 12 ପର୍ଯ୍ୟନ୍ତ ବାଚସ୍କତି ମୁଲତବୀ ଘୋଷଣା କରିଥିଲେ। ଏହାପରେ ଗୃହ କାର୍ଯ୍ୟ ପୁଣି ଥରେ ଆରମ୍ଭ ହେବା ପରେ ବିରୋଧୀ ଦଳ ପକ୍ଷରୁ ହୋହାଲ୍ଲା ଜାରି ରହିବାରୁ ବାଚସ୍କତି ଦ୍ୱିତୀୟ ଥର ପାଇଁ ଗୃହକୁ 12:30 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ବିରୋଧୀ ଦଳ ସଦସ୍ୟମାନେ ସେମାନଙ୍କର ବିକ୍ଷୋଭ ପ୍ରଦର୍ଶନ ଜାରି ରଖିବାରୁ ବାଚସ୍କତି ଲୋକସଭାକୁ ଦିନ 2 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି।
2: मेरा आग्रह है कि सदन का प्रथम दिन है और इस परंपरा को तोड़ना चाहिए कि प्रथम दिन सदन नहीं चलेगा। मैं हमेशा आपसे आग्रह कहता हूं कि आपको पर्याप्त अवसर पर्याप्त समय मिलेगा।
1: ରାଜ୍ୟସଭାର ଅଧିବେଶନ ନୂତନ ଭାବେ ନିର୍ବାଚିତ ଏବଂ ପୁନଃ ନିର୍ବାଚିତ ସଦସ୍ୟମାନଙ୍କ ଶପଥ ଗ୍ରହଣ ସହ ଆରମ୍ଭ ହୋଇଥିଲା। ବିଜେପିର ଡକ୍ଟର ମୁକେଶ ଭାଇ ରାଠୋଆ, ମହେଶ କେୱାଟ, ଡକ୍ଟର ସତୀଶ ପୁନିଆ, ପ୍ରକାଶ ଚିକ୍ ବରାଇକ, ସୁସ୍ମିତା ଦେବ, ସୁଖେନ୍ଦୁ ଶେଖର ରାୟ, କଂଗ୍ରେସର ପବନ ଖେରା, ନ୍ୟାସନାଲ୍ ପିପୁଲ୍ସ ପାର୍ଟିର ଜେମ୍ସ ସାଙ୍ଗମା ଏବଂ ଜୋରମ୍ ପିପୁଲ୍ସ ମୁଭ୍ମେଣ୍ଟର କେ ଲାଲ୍ଟୁଲ୍ ଆଙ୍କିମା ଶପଥ ଗ୍ରହଣ କରିଥିଲେ। ଏହାପରେ ଗୃହରେ ଦିବଂଗତ ପୂର୍ବତନ ସଦସ୍ୟମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାର୍ଗେ ନିଟ୍ ପ୍ରଶ୍ନପତ୍ର ପ୍ରସଙ୍ଗ ଉତ୍ଥାପନ କରିଥିଲେ। ଏହାକୁ ନେଇ ରାଜ୍ୟସଭାରେ ହୋହାଲ୍ଲା ହେବା କାରଣରୁ ଅଧ୍ୟକ୍ଷ ସିପି ରାଧାକୃଷ୍ଣନ୍ ଗୃହକୁ ମଧ୍ୟାହ୍ନ 12 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ରାଜ୍ୟସଭାରେ ମଧ୍ୟ ଅନୁରୂପ ଭାବେ ବାରମ୍ଭାର ବିରୋଧୀ ଦଳ ସଦସ୍ୟଙ୍କ ପକ୍ଷରୁ ହୋହାଲ୍ଲା ଜାରି ରହିବାରୁ ଅଧ୍ୟକ୍ଷ ଗୃହକୁ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ମୌସୁମୀ ଅଧିବେଶନ ସୁଚାରୁରୂପେ ପରିଚାଳିତ ହେଲେ ଏହା ଫଳପ୍ରଦ ହେବ। ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଗଣମାଧ୍ୟମକୁ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଉଭୟ ଅଧିବେଶନ ଫଳପ୍ରଦ ହେଲେ ଏହା ଦେଶ ପାଇଁ ମଙ୍ଗଳମୟ ହେବା ସହ ସମସ୍ତଙ୍କ ପାଇଁ କଲ୍ୟାଣଦାୟକ ହେବ। ସେ କହିଛନ୍ତି ବିଶ୍ୱସ୍ତରରେ ଭାରତ ଗ୍ରହଣଯୋଗ୍ୟ ହୋଇପାରିଛି ଏବଂ ବିଭିନ୍ନ କ୍ଷେତ୍ରରେ ଏହାର ମାନ୍ୟତା ବୃଦ୍ଧି ପାଇଛି, ଯାହାକି ଦେଶର ଯୁବବର୍ଗଙ୍କ ପାଇଁ ଏହା ଏକ ଆକାଂକ୍ଷିତ ଏବଂ ଶକ୍ତିଶାଳୀ ବାର୍ତ୍ତା ପ୍ରଦାନ କରୁଛି।
3: मानसून हो या मानसून सत्र, अगर दोनों प्रोएक्टिव हो तो बहुत ही प्रोडक्टिव होते हैं, और दोनों को प्रोडक्टिव होते हैं तो देश का कल्याण होता है, जीव मात्र का कल्याण होता है। साथियों, पिछले 1 में देश ने अनेक सिद्धियां प्राप्त की, चाहे राष्ट्रीय हो, अंतर्राष्ट्रीय हो, और अब तो अंतरिक्ष भी हो, भारत के लिए गर्व के पल रहे हैं।
1: ସେ କହିଛନ୍ତି 1 ମଧ୍ୟରେ ଦେଶ ବିଭିନ୍ନ କ୍ଷେତ୍ରରେ ମାଇଲଖୁଣ୍ଟ ସ୍ଥାପନ କରିଛି, ଯାହାକି ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ। ଜାତୀୟ ସ୍ତରରେ ହେଉ ବା ଅନ୍ତର୍ଜାତୀୟ ସ୍ତରରେ ହେଉ, ମହାକାଶ ଆଦି ବିଭିନ୍ନ କ୍ଷେତ୍ରରେ ଭାରତ ନିଜର ଗୌରବର ପଦଚିହ୍ନ ସ୍ଥାପନ କରିଛି। ଗତବର୍ଷ ମୌସୁମୀ ଅଧିବେଶନ ପୂର୍ବରୁ ଭାରତୀୟ ନାଗରିକ ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରେ ପହଞ୍ଚି ପାରିଥିଲେ। ସେହିପରି ଜଣେ ଯୁବ ଭାରତୀୟ ଷ୍ଟାର୍ଟଅପ୍ କ୍ଷେତ୍ରରେ ଉଲ୍ଲେଖନୀୟ ସ୍ତରରେ ପହଞ୍ଚି ଦେଶ ପାଇଁ ଗୌରବ ଆଣିଥିଲେ। ଶ୍ରୀ ମୋଦି କହିଛନ୍ତି ସମଗ୍ର ବିଶ୍ୱ ବିଭିନ୍ନ ଅଞ୍ଚଳରେ ଯୁଦ୍ଧର ବିଭୀଷିକା ନେଇ ଚିନ୍ତିତ ରହିଛି। ପଶ୍ଚିମ ଏସିଆରେ ବିବାଦଜନକ ପରିସ୍ଥିତି

ଯୋଗୁଁ ଭାରତ ଏବଂ ଅନ୍ୟ କେତେକ ଦେଶରେ ଶକ୍ତି ସଙ୍କଟ ପରିସ୍ଥିତି ସୃଷ୍ଟି ହୋଇଛି। ପେଟ୍ରୋଲ, ଡିଜେଲ, ଏଲ୍ପିଜି, ସାର ଏବଂ ରସାୟନ ସାମଗ୍ରୀ ଆଦି କ୍ଷେତ୍ରରେ ବିଭିନ୍ନ ପ୍ରତିବନ୍ଧକ ସୃଷ୍ଟି ହୋଇଥିବା ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି। ଏହିସବୁ ସତ୍ତ୍ୱେ ଭାରତ ତା'ର ଅଭିବୃଦ୍ଧି ହାର 7.7% ବଜାୟ ରଖିଛି, ଯାହାକି ବିଶ୍ୱରେ ଏକ ଦ୍ରୁତ ଅଭିବୃଦ୍ଧିଶୀଳ ବୃହତ୍ ଅର୍ଥନୀତିକୁ ଦର୍ଶାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ମାଲଡୋଭାର ରାଷ୍ଟ୍ରପତି ମାୟା ସାନ୍ଧୁଙ୍କ ସହ ପ୍ରତିନିଧିମଣ୍ଡଳ ସ୍ତରୀୟ ଆଲୋଚନା କରିବେ। ସଂସଦର ସଭାପତି ଇଗୋର ଗ୍ରୋସୁଙ୍କ ସହ ରାଷ୍ଟ୍ରପତି ସାକ୍ଷାତ ଆଲୋଚନା କରିବାର ମଧ୍ୟ କାର୍ଯ୍ୟସୂଚୀ ରହିଛି। ମାଲଡୋଭା ଭାରତ ସଂସଦୀୟ ବନ୍ଧୁତ୍ୱ ଗୋଷ୍ଠୀର ସଦସ୍ୟଙ୍କ ସହ ରାଷ୍ଟ୍ରପତି ଆଲୋଚନା କରିବା ସହ ଏକ ବ୍ୟବସାୟିକ ମଞ୍ଚକୁ ସମ୍ବୋଧନ କରିବେ। ସେଠାକାର ପ୍ରବାସୀ ଭାରତୀୟଙ୍କ ସହ ମଧ୍ୟ ରାଷ୍ଟ୍ରପତି ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ରାଷ୍ଟ୍ରପତି ତାଙ୍କ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଆସନ୍ତା 21 ଏବଂ 22 ତାରିଖରେ ଉତ୍ତର ମାସିଡୋନିଆକୁ ଯିବେ। କୌଣସି ଭାରତୀୟ ରାଷ୍ଟ୍ରପତିଙ୍କର ଉତ୍ତର ମାସିଡୋନିଆକୁ ଏହା ହେବ ପ୍ରଥମ ଗସ୍ତ। ଗସ୍ତ ଅବସରରେ ରାଷ୍ଟ୍ରପତି ମୁର୍ମୁ ତାଙ୍କ ପ୍ରତିପକ୍ଷ ସିଲଜାନାସ୍କା ଡାଭାକୋଭାଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ତ୍ରିରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ 23-25 ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରପତି ମୁର୍ମୁ ରୋମାନିଆ ଗସ୍ତରେ ଯିବେ। 3 ଦଶନ୍ଧିରୁ ଅଧିକ ସମୟ ପରେ କୌଣସି ଭାରତୀୟ ରାଷ୍ଟ୍ରପତିଙ୍କ ଏହି ଦକ୍ଷିଣ ପୂର୍ବ ୟୁରୋପୀୟ ଦେଶକୁ ପ୍ରଥମ ଗସ୍ତ ହେବ। ଗସ୍ତ ଅବସରରେ ରାଷ୍ଟ୍ରପତି ମୁର୍ମୁ ସେଠାକାର ମଧ୍ୟବର୍ତ୍ତୀକାଳୀନ ପ୍ରଧାନମନ୍ତ୍ରୀ, ସିନେଟର ଅଧ୍ୟକ୍ଷ ଏବଂ ରୋମାନିଆ ଭାରତ ସଂସଦୀୟ ବନ୍ଧୁତ୍ୱ ଗୋଷ୍ଠୀର ସଦସ୍ୟଙ୍କ ସହ ଆଲୋଚନା ବୈଠକରେ ଯୋଗଦେବେ। ଆସାମରେ ଲଗାତାର ବର୍ଷା କାରଣରୁ ବନ୍ୟା ପରିସ୍ଥିତି ଜଟିଳ ହୋଇଛି। ଉପର ଆସାମର ହଜାର ହଜାର ଲୋକ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଛନ୍ତି। ବିଭିନ୍ନ ନଦୀର ଜଳସ୍ତର ବିପଦ ସଂକେତ ଉର୍ଦ୍ଧ୍ୱରେ ପ୍ରବାହିତ ହେଉଛି। ଭାରତୀୟ ସେନା, ଜାତୀୟ ବିପର୍ଯ୍ୟୟ ତ୍ୱରିତ ବାହିନୀ ଏନ୍ଡିଆର୍ଏଫ୍ ଏବଂ ରାଜ୍ୟ ବିପର୍ଯ୍ୟୟ ତ୍ୱରିତ ବାହିନୀ ଏସ୍ଡିଆର୍ଏଫ୍ ଦଳକୁ ପ୍ରଭାବିତ ଶିବସାଗର, ଚରେଇଦେଓ ଏବଂ ଜୋହରଟ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି। ମନ୍ତ୍ରୀ ବିମଲ ବୋରା ଶିବସାଗର ଏବଂ ଚରେଇଦେଓ ଜିଲ୍ଲାର ବନ୍ୟା ପରିସ୍ଥିତିର ଆଜି ସମୀକ୍ଷା କରିଛନ୍ତି। ସେ ଏହି ଦୁଇ ଜିଲ୍ଲାର ଉପକମିଶନରମାନଙ୍କ ସହ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ମନ୍ତ୍ରୀ କହିଛନ୍ତି ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜୋରସୋରରେ ଚାଲିଛି। ଶିବସାଗର ଜିଲ୍ଲାରେ କେବଳ 510 ଜଣ ଲୋକଙ୍କୁ ଉଦ୍ଧାର କରାଯାଇ ସାରିଲାଣି। ଜାମ୍ମୁ କାଶ୍ମୀର ପାଣିପାଗ ଅବସ୍ଥାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ସମସ୍ତ ଜିଲ୍ଲା ପ୍ରଶାସନକୁ ଆସନ୍ତା 24 ତାରିଖ ପର୍ଯ୍ୟନ୍ତ ପ୍ରତି 6 ଘଣ୍ଟାରେ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଜାମ୍ମୁ କାଶ୍ମୀରର ରାଜୌରୀ ଓ ପୁଞ୍ଚ ଜିଲ୍ଲାରେ ବନ୍ୟା ପରିସ୍ଥିତି ନେଇ ଗତକାଲି ଜାମ୍ମୁ ସିଭିଲ୍ ସେକ୍ରେଟେରିଏଟ୍ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ଦୁଇ ଜିଲ୍ଲାରେ ପ୍ରବଳ ବର୍ଷା କାରଣରୁ ଭୂସ୍କଳନ ଓ ବନ୍ୟା ଯୋଗୁଁ 12 ଜଣ ଲୋକଙ୍କର ମୃତ୍ୟୁ ହେବା ସହ ଅନେକ ନିଖୋଜ ଥିବା ସୂଚନା ମିଳିଛି। କେନ୍ଦ୍ରମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ କହିଛନ୍ତି 8 କୋଟିରୁ ଉର୍ଦ୍ଧ୍ୱ ପାଣ୍ଡୁଲିପିକୁ ଜ୍ଞାନ ଭାରତ ଅଭିଯାନ ଅଧୀନରେ ଡିଜିଟାଇଜେସନ୍ କରାଯାଇଛି। ଲୋକସଭାରେ ଆଜି ଏକ ଅତିରିକ୍ତ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ମାଣ୍ଡବ୍ୟ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ଜ୍ଞାନ ଭାରତ ଅଭିଯାନ ଆରମ୍ଭ କରି ପାଣ୍ଡୁଲିପିଗୁଡ଼ିକୁ ସଂରକ୍ଷଣ ଏବଂ ଡିଜିଟାଇଜେସନ୍ କରିବା ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହାଦ୍ୱାରା ପାଣ୍ଡୁଲିପିଗୁଡ଼ିକର ଗବେଷଣା କରାଯିବା ସହ ଜନସାଧାରଣଙ୍କ ପାଇଁ ସହଜରେ ଉପଲବ୍ଧ ହୋଇପାରିବ। ଏହି ଅଭିଯାନ ଅଧୀନରେ ଦେଶରେ 1 କୋଟିରୁ ଉର୍ଦ୍ଧ୍ୱ ପାଣ୍ଡୁଲିପିକୁ ସର୍ବେକ୍ଷଣ କରାଯାଇଛି ଏବଂ 3,74,000 ପାଣ୍ଡୁଲିପିକୁ ଅପଲୋଡ୍ କରାଯାଇଥିବା ମନ୍ତ୍ରୀ ଡକ୍ଟର ମାଣ୍ଡବ୍ୟ ସୂଚନା ଦେଇଛନ୍ତି। କଲିକତା ହାଇକୋର୍ଟ ଆଜି ମମତା ବାନାର୍ଜୀଙ୍କ ନେତୃତ୍ୱରେ ପରିଚାଳିତ ତୃଣମୂଳ କଂଗ୍ରେସର 3 ଦଳୀୟ ବ୍ୟାଙ୍କ ଆକାଉଣ୍ଟ ପରିଚାଳନା ନେଇ ଅନ୍ତରୀଣ ଅନୁମତିକୁ ଅଗ୍ରାହ୍ୟ କରିଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡି ପକ୍ଷରୁ ଏହି 3 ବ୍ୟାଙ୍କ ଆକାଉଣ୍ଟକୁ ରଦ୍ଦ କରାଯାଇଥିଲା। ଏହି ବ୍ୟାଙ୍କ ଆକାଉଣ୍ଟରେ 440,42,00,000 ଟଙ୍କା ରହିଛି। ପୂର୍ବରୁ ଗତ 13 ତାରିଖରେ ବିଚାରପତି ଜଷ୍ଟିସ୍ କ୍ରିଷ୍ଣାରାଓ ଉଭୟ ପକ୍ଷର ତର୍କ ଶୁଣିବା ପରେ ଅନ୍ତରୀଣ ନିର୍ଦ୍ଦେଶକୁ ସଂରକ୍ଷିତ ରଖିଥିଲେ। ଫିଫା ଫୁଟବଲ ବିଶ୍ୱକପ୍ର ଫାଇନାଲ୍ ମ୍ୟାଚ୍ରେ ସ୍ପେନ୍ 1-0 ଆର୍ଜେଣ୍ଟିନାଙ୍କୁ ପରାସ୍ତ କରି ଚମ୍ପିୟନ୍ ହୋଇଛି। ଗତ ରାତିରେ ନ୍ୟୁୟର୍କର ନ୍ୟୁଜର୍ସି ଷ୍ଟାଡିୟମ୍ରେ ଅନୁଷ୍ଠିତ ଏହି ମ୍ୟାଚ୍ରେ 106ତମ ମିନିଟ୍ରେ ସ୍ପେନ୍ର ଖେଳାଳି ଫେରାନ୍ ଟୋରେସ୍ ଗୋଲ୍ କରିଥିଲେ। ପ୍ରଥମ 90 ମିନିଟ୍ର ଖେଳରେ ଉଭୟ ଦଳ ଗୋଲ୍ କରିବାରେ ସକ୍ଷମ ହୋଇନଥିଲେ। ଏହି ବିଜୟ ସହ ସ୍ପେନ୍ ପୁରୁଷ ବର୍ଗରେ ଦ୍ୱିତୀୟ ଥର ପାଇଁ ଫିଫା ବିଶ୍ୱକପ୍ ହାସଲ କରିଛି। 3 ଥର ଚମ୍ପିୟନ୍ ଆର୍ଜେଣ୍ଟିନା ସପ୍ତମ ଥର ପାଇଁ ଫାଇନାଲ୍ ଖେଳି ଚତୁର୍ଥ ଥର ଉପବିଜେତା ରହିଛି। ଫ୍ରାନ୍ସର ତାରକା ଖେଳାଳି ଏମ୍ ବାପେ ଟୁର୍ଣ୍ଣାମେଣ୍ଟର 10 ଗୋଲ୍ ସ୍କୋର୍ କରିବା ସହ ତାଙ୍କର ତୃତୀୟ ବିଶ୍ୱକପ୍ ଅଭିଯାନ ଶେଷ କରିଛନ୍ତି। ଏମ୍ ବାପେଙ୍କୁ ସର୍ବାଧିକ ଗୋଲ୍ କରିଥିବାରୁ ଗୋଲ୍ଡେନ୍ ବୁଟ୍ ପ୍ରଦାନ କରାଯାଇଛି। ସେହିପରି ସ୍ପେନ୍ର ଉନାଓ ସିମେନ୍ଙ୍କୁ ସର୍ବଶ୍ରେଷ୍ଠ ଗୋଲ୍ କିପର୍

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ଆରମ୍ଭ ହେଲା ସଂସଦର ମୌସୁମୀ ଅଧିବେଶନ। ଅଧିବେଶନ ସଫଳ ହେବା ନେଇ ଆଶା ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ। ପବିତ୍ର ହେରାପଞ୍ଚମୀ ତିଥିରେ ଆଜି ପୁରୀରେ ଅନୁଷ୍ଠିତ ହେଉଛି ଶ୍ରୀଜୀଉଙ୍କ ବିଶେଷ ନୀତିକାନ୍ତି। ମାଲକାନଗିରି ବିମାନ ବନ୍ଦରର ଟ୍ରାଏଲ୍ ରନ୍ ପୂର୍ବରୁ ସୁରକ୍ଷା ସ୍ଥିତି ଅନୁଧ୍ୟାନ କଲେ ଦୁଇଜଣିଆ ଦଳ। ଏବଂ ସ୍ନାତକ ଶ୍ରେଣୀରେ ନାମଲେଖା ପାଇଁ ଆଜି ପ୍ରକାଶ ପାଇଲା ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା। ସଂସଦର ମୌସୁମୀ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି। ଅଧିବେଶନ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୌସୁମୀ ଅଧିବେଶନ ସଫଳ ହେବ ବୋଲି ଆଶା ବ୍ୟକ୍ତ କରିଛନ୍ତି। ଶ୍ରୀ ମୋଦି କହିଛନ୍ତି, ଦେଶର ପ୍ରତିଛବିକୁ ବିଶ୍ୱ ଗ୍ରହଣ କରିଛି ଏବଂ ଏହାକୁ ବିଶ୍ୱସ୍ତରୀୟ ସ୍ୱୀକୃତି ମିଳୁଛି। ଦେଶର ଯୁବପିଢ଼ିର କ୍ଷମତା ଏବଂ ଆଶା ମହାକାଶ ଭଳି ଅସୀମ। ମାତ୍ର ଏକ ମାସ ମଧ୍ୟରେ ଦେଶ ଅନେକ ସଫଳତା ହାସଲ କରିଛି, ଯାହା ପ୍ରତ୍ୟେକ ନାଗରିକଙ୍କୁ ଗୌରବାନ୍ୱିତ କରିଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ଜାତୀୟ ସ୍ତରରେ ହେଉ କିମ୍ବା ଆନ୍ତର୍ଜାତିକ ସ୍ତରରେ ଏବଂ ମହାକାଶ କ୍ଷେତ୍ରରେ ମଧ୍ୟ ଭାରତ ପାଇଁ ବାସ୍ତବତାରେ ଗୌରବର ମୁହୂର୍ତ୍ତ ସୃଷ୍ଟି ହୋଇଛି। ଗତବର୍ଷ ମୌସୁମୀ ଅଧିବେଶନ ପୂର୍ବରୁ ଭାରତ ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରେ ପହଞ୍ଚିବାରେ ସଫଳ ହୋଇଥିଲା ଏବଂ କିଛିଦିନ ପୂର୍ବରୁ ଜଣେ ଯୁବ ଭାରତୀୟ ଷ୍ଟାର୍ଟଅପ୍ ଐତିହାସିକ ସଫଳତା ହାସଲ କରିଛନ୍ତି। ଭାରତର ଯୁବପିଢ଼ି ମହାକାଶରେ ଏକ ନୂଆ ଯାତ୍ରାର ଶୁଭାରମ୍ଭ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି।
1: ମନସୁନ ହୋ ୟା ମନସୁନ ସତ୍ର ଅଗର ଦୋନୋ ପ୍ରୋଆକ୍ଟିଭ ହୋ ତୋ ବହୁତ ହି ପ୍ରୋଡକ୍ଟିଭ ହୋତେ ହୈ ଔର ଦୋନୋ କୋ ପ୍ରୋଡକ୍ଟିଭ ହୋତେ ହୈ ତୋ ଦେଶ କା କଲ୍ୟାଣ ହୋତା ହୈ ଜୀବ ମାତ୍ର କା କଲ୍ୟାଣ ହୋତା ହୈ। ସାଥିଓ ପିଛଲେ ଏକ ମହିନେ ମେ ଦେଶ ନେ ଅନେକ ସିଦ୍ଧିୟାଁ ପ୍ରାପ୍ତ କି, ଚାହେ ରାଷ୍ଟ୍ରୀୟ ହୋ ଅନ୍ତରାଷ୍ଟ୍ରୀୟ ହୋ ଔର ଅବ ତୋ ଅନ୍ତରିକ୍ଷ ବି ହୋ ଭାରତ କେ ଲିଏ ଗର୍ବ କେ ପଲ ରହେ ହୈ।
0: ପ୍ରଧାନମନ୍ତ୍ରୀ କହିଛନ୍ତି, ପଶ୍ଚିମ ଏସିଆରେ ଜାରି ରହିଥିବା ସଂଘର୍ଷ ଯୋଗୁଁ ଭାରତ ଏହାର ଶକ୍ତି ଆବଶ୍ୟକତା ପୂରଣ ପାଇଁ ଅନ୍ୟ ଦେଶ ଉପରେ ନିର୍ଭର କରିବା ନେଇ ସମସ୍ୟା ସୃଷ୍ଟି ହୋଇଛି। ପେଟ୍ରୋଲ ଡିଜେଲ

ଏଲ୍ପିଜି, ସାର ଏବଂ ଅନ୍ୟାନ୍ୟ ରାସାୟନିକ ଦ୍ରବ୍ୟକୁ ନେଇ ପ୍ରତିବନ୍ଧକ ମଧ୍ୟ ସୃଷ୍ଟି ହୋଇଛି। ଏହା ସତ୍ତ୍ୱେ ଭାରତର ଅଭିବୃଦ୍ଧି ହାର 7.7% ରହିଛି ଏବଂ ଭାରତ ଆଜି ବିଶ୍ୱରେ ଦ୍ରୁତଗତିରେ ବିକାଶ ସହ ପ୍ରମୁଖ ଅର୍ଥବ୍ୟବସ୍ଥା ଭାବେ ଉଭାହୁଛି ବୋଲି ଶ୍ରୀ ମୋଦି କହିଛନ୍ତି। ମୌସୁମୀ ଅଧିବେଶନ କାଳରେ ବିଭିନ୍ନ ବିଧେୟକ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। ଆୟକର ସଂଶୋଧନ ବିଧେୟକ 2026, ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା ସଂଶୋଧିତ ବିଧେୟକ, ଜନ୍ମ ଓ ମୃତ୍ୟୁ ନିବନ୍ଧନ ସଂଶୋଧିତ ବିଧେୟକ, ଲଘୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିକାଶ ବିଧେୟକ ଏବଂ FCRA ଏବଂ ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ବିଧେୟକ ଉପରେ ଆଲୋଚନା ହେବା ନେଇ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଅଧିବେଶନ ଅଗଷ୍ଟ 13 ପର୍ଯ୍ୟନ୍ତ ଚାଲିବ। ପବିତ୍ର ହେରାପଞ୍ଚମୀ ତିଥିରେ ପୁରୀରେ ଆଜି ଶ୍ରୀଜୀଉମାନଙ୍କର ଆଡ଼ପ ମଣ୍ଡପରେ ବିଶେଷ ନୀତିକାନ୍ତି ହେଉଛି। ମା' ଲକ୍ଷ୍ମୀ ଠାକୁରାଣୀଙ୍କୁ ଛାଡ଼ି ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରୀଗୁଣ୍ଡିଚା ଦିନ ବଡ଼ ଭାଇ ବଳଭଦ୍ର ଓ ସାନ ଭଉଣୀଙ୍କୁ ସାଙ୍ଗରେ ନେଇ ରଥରେ ଯାତ୍ରା କରିବା ପରେ ଶ୍ରୀମନ୍ଦିରରେ ମହାଲକ୍ଷ୍ମୀ ନିଜକୁ ଅପମାନିତ ଓ ଅବହେଳିତ ମନେ କରିଛନ୍ତି। ଅଭିମାନିନୀ ମା' ମହାଲକ୍ଷ୍ମୀ ନନ୍ଦିଘୋଷ ରଥର କାଠ ଭାଙ୍ଗିବା ସହ ମହାପ୍ରଭୁଙ୍କ ଦର୍ଶନ ନ ପାଇ ଆଜି ଅଧର ଚୁମ୍ବିତ ଆଜ୍ଞାମାଳ ପାଇ ରାଗରେ ହେରା ଗୌରୀ ସାହି ବାଟେ ମନ୍ଦିର ପ୍ରତ୍ୟାବର୍ତ୍ତନ କରିବାର ପରମ୍ପରା ରହିଛି। ଶ୍ରୀଜଗନ୍ନାଥ ମନ୍ଦିର ପରି ଗୁଣ୍ଡିଚା ମନ୍ଦିରରେ ମଧ୍ୟ ମଙ୍ଗଳ ଆଳତୀ, ମୈଲମ, ତଡ଼ପଲାଗି, ଅବକାଶ, ବେଶ, ଗୋପାଳବଲ୍ଲଭ ପୂଜା, ସକାଳ ଧୂପ, ଭୋଗମଣ୍ଡପ, ମହାସ୍ନାନ, ବଡ଼ସିଂହାର ବେଶ, ରାତ୍ର ପହୁଡ଼ ଆଦି କରାଯାଉଛି। ଆଜିର ଏହି ନୀତି ଶେଷ ହେବା ପରେ ଆସନ୍ତାକାଲି ସକାଳ ଧୂପ ସରିବା ପରେ ତିନି ରଥର ଦକ୍ଷିଣ ମୋଡ଼ ନେଇ ଆଜ୍ଞାମାଳ ବିଜେ କରାଯିବ। ଦକ୍ଷିଣ ମୋଡ଼ ହେବା ପୂର୍ବରୁ ଆଜି ରଥଗୁଡ଼ିକର ଯାଞ୍ଚ କରାଯାଇଛି। ରଥଯାତ୍ରା ସମୟରେ ପୁରୀ ଆସୁଥିବା ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ସୁରକ୍ଷା ପୁଲିସର ସର୍ବୋଚ୍ଚ ପ୍ରାଥମିକତା ବୋଲି ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂ କହିଛନ୍ତି। ଚଳିତ ରଥଯାତ୍ରା ସମୟରେ ଗତ 4 ମଧ୍ୟରେ ପୁରୀ ପୁଲିସ ଓ ଆଣ୍ଟି ସ୍ନାଚିଂ ଟିମ୍ ପକ୍ଷରୁ 143 ଜଣଙ୍କୁ ମୋବାଇଲ, ପର୍ସ, ସୁନା ଅଳଙ୍କାର ଓ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଲୁଟ୍ ଅଭିଯୋଗରେ ଗିରଫ କରାଯାଇଥିବା ସୂଚନା ମିଳିଛି। ଶ୍ରୀ ସିଂ କହିଛନ୍ତି ଲୁଟେରାମାନଙ୍କଠାରୁ 250 ଅଧିକ ମୋବାଇଲ ଫୋନ୍ ଜବତ କରାଯାଇଛି। ଚଳିତ ବର୍ଷ ରଥଯାତ୍ରା ସମୟରେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକମାନଙ୍କ ସୁରକ୍ଷିତ ଦର୍ଶନକୁ ପ୍ରାଥମିକତା ଦିଆଯାଇଥିବା ବେଳେ ସହରର ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନଗୁଡ଼ିକରେ ସାଧା ପୋଷାକଧାରୀ ପୁଲିସ କର୍ମଚାରୀଙ୍କୁ ନିୟୋଜନ କରାଯାଇଛି। ଅନ୍ୟପକ୍ଷରେ CCTV ମାଧ୍ୟମରେ ନିରୀକ୍ଷଣ କରାଯାଇ ବିଭିନ୍ନ ସ୍ଥାନରେ ଲୁଟ୍ କରୁଥିବା ଅପରାଧୀଙ୍କୁ ଗିରଫ କରାଯାଉଥିବା SP ଶ୍ରୀ ସିଂ କହିଛନ୍ତି। ରଥଯାତ୍ରା ଶେଷ ହେବା ପର୍ଯ୍ୟନ୍ତ ଏହି ଅଭିଯାନ ଜାରି ରହିବ ବୋଲି ସେ କହିଛନ୍ତି। ନବରଙ୍ଗପୁର ଜିଲ୍ଲାର 10 ପାରମ୍ପରିକ ଦୁର୍ଗାମେଢ଼ ପାଇଁ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ 11 ଟଙ୍କା ଅନୁଦାନ ମଞ୍ଜୁର କରାଯାଇଛି। ପାରମ୍ପରିକ ଦଶହରା ମେଢ଼ର ସଂରକ୍ଷଣ ଓ ପ୍ରୋତ୍ସାହନ ଲାଗି ଏହି ଆର୍ଥିକ ସହାୟତା ପ୍ରଦାନ କରାଯାଉଥିବା ଜଣାପଡ଼ିଛି। ନିୟମ ଅନୁଯାୟୀ 100 ଅଧିକ ପୁରୁଣା ମେଢ଼କୁ 1,01,000 ଟଙ୍କା, 70 ଅଧିକ ମେଢ଼କୁ 70,000 ଟଙ୍କା ଏବଂ 50 ଅଧିକ ମେଢ଼କୁ 50,000 ଟଙ୍କା ଲେଖାଏଁ ଅନୁଦାନ ପ୍ରଦାନ କରାଯିବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକରୁ। ମାଲକାନଗିରି ବିମାନ ବନ୍ଦରରେ ଆସନ୍ତା 22 ଟ୍ରାଏଲ୍ ରନ୍ ହେବାକୁ ଥିବାବେଳେ ଆଜି ବିମାନ ବନ୍ଦରର ସୁରକ୍ଷା ସ୍ଥିତି ଯାଞ୍ଚ କରାଯାଇଛି। ରାଜ୍ୟ ବେସାମରିକ ବିମାନ ଚଳାଚଳ ସୁରକ୍ଷା ଯାଞ୍ଚ ଦଳର ସହକାରୀ ନିର୍ଦ୍ଦେଶକ ନିରୋଜ କୁମାର ନାୟକ ଏବଂ ସୁରକ୍ଷା ସହକାରୀ ନିର୍ଦ୍ଦେଶକ ମନୋଜ କୁମାର ଦାସ ସମ୍ପୃକ୍ତ ବିମାନ ବନ୍ଦରର ସୁରକ୍ଷା ସ୍ଥିତି ଅନୁଧ୍ୟାନ କରିଛନ୍ତି। ଉଭୟ ଅଧିକାରୀ ବିମାନ ବନ୍ଦର ଭିତ୍ତିଭୂମି, ଟର୍ମିନାଲ, ରନ୍ୱେ, ଟିକେଟ୍ କାଉଣ୍ଟର ଏବଂ ଯାତ୍ରୀଙ୍କ ପ୍ରବେଶ ଓ ପ୍ରସ୍ଥାନ ପଥ ଯାଞ୍ଚ କରିଛନ୍ତି। ଆଜି ମାଲକାନଗିରି ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ଅଗ୍ନିଶମ ଓ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ଏହି ଦୁଇଜଣିଆ ଦଳ ବିସ୍ତୃତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଓ ସମୁଦ୍ରକୂଳକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନସ୍ଥଳୀ ଭାବେ ବିକଶିତ କରିବା ଲାଗି ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ଏଥିଲାଗି ସଂଶୋଧିତ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ଏବଂ ବ୍ୟୟ ଅଟକଳ ଦାଖଲ କରିବାକୁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଗୋପାଳପୁର ସମୁଦ୍ରକୂଳରେ ଦ୍ୱିତୀୟ ପର୍ଯ୍ୟାୟ ବିକାଶ ପାଇଁ ପ୍ରସ୍ତାବିତ ଜମି ଅଧିଗ୍ରହଣ ବାବଦ ବ୍ୟୟ ଅଟକଳ ଦାଖଲ କରିବା ତଥା ନକ୍ସାରେ ଆବଶ୍ୟକ ସଂଶୋଧନ କରିବା ଲାଗି ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ସଂଶୋଧିତ ରିପୋର୍ଟ ଦାଖଲ ହେବା ପରେ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରାଯିବ ବୋଲି ଜଣାପଡ଼ିଛି। ରାଜ୍ୟରେ ଥିବା ସ୍ନାତକ ମହାବିଦ୍ୟାଳୟଗୁଡ଼ିକରେ ନାମଲେଖା ଲାଗି ଆଜି ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇଛି। ମୋଟ 1,055 ସ୍ନାତକ ମହାବିଦ୍ୟାଳୟରେ କଳା, ବିଜ୍ଞାନ, ବାଣିଜ୍ୟ, ସେଲ୍ଫ ଫାଇନାନ୍ସିଂ ଏବଂ ସଂସ୍କୃତ ପାଠ୍ୟକ୍ରମରେ 287,519 ଆସନ ରହିଛି। ପ୍ରଥମ ପର୍ଯ୍ୟାୟରେ 84,384 ଆସନରେ ନାମଲେଖା ଶେଷ ହୋଇଛି। ମେଧା ତାଲିକା ପ୍ରକାଶ ପାଇବା ପରେ ଆସନ୍ତାକାଲିଠାରୁ ଗୁରୁବାର ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ନାମ ଲେଖାଇ ପାରିବେ। ଆସନ୍ତା 29 ତୃତୀୟ ତଥା ଚୂଡ଼ାନ୍ତ ମେଧା ତାଲିକା ପ୍ରକାଶ ପାଇବ। ଗଞ୍ଜାମ ଜିଲ୍ଲାରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଜାରି ରହିଥିବାରୁ ସମସ୍ତ ପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣିକୁ ସ୍ଥଗିତ ରଖାଯାଇଛି।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଶ୍ରୋତାବନ୍ଧୁ ଆପଣମାନେ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା। ଆରମ୍ଭ କରିଛୁ ଭକ୍ତି ଗୀତର କାର୍ଯ୍ୟକ୍ରମ ଆରତୀ। ନନ୍ଦିତା ବୋଷଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି, ମହେନ୍ଦ୍ର କୁମାର ପ୍ରଧାନଙ୍କ ରଚନା।

0: ଆପଣ କ'ଣ ଦୀର୍ଘ ଦିନର ଶାରୀରିକ ଯନ୍ତ୍ରଣା ବା ସ୍ନାୟୁଜନିତ ସମସ୍ୟାରେ ପୀଡ଼ିତ କି? ତେବେ ଅତ୍ୟାଧୁନିକ ଚିକିତ୍ସା ଓ ଆନ୍ତରିକ ଯତ୍ନ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ନ୍ୟୁରନ୍ କ୍ଲିନିକ୍ ଏସ୍ଟିଆଇ ଛକ। ପରାମର୍ଶ ପାଇଁ କଲ୍ କରନ୍ତୁ 7577974632। ନମ୍ବରଟି ମନେ ରଖନ୍ତୁ 7577974632, ନ୍ୟୁରନ୍ କ୍ଲିନିକ୍ ଏସ୍ଟିଆଇ ଛକ।
1: କ'ଣ ଆପଣ ଗୋଟେ ଓଡ଼ିଆ ମିଡିୟମ୍ କୋଚିଂ ସେଣ୍ଟର ଖୋଜୁଛନ୍ତି? ଏବେ ଚିନ୍ତା ଛାଡ଼ନ୍ତୁ। ରାଉରକେଲାର ଶିବାଙ୍ଗୀ କୋଚିଂ ସେଣ୍ଟର ନର୍ସରୀ ଠାରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଓଡ଼ିଆ ମିଡିୟମ୍ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଭରସା ଯୋଗ୍ୟ ଅନୁଷ୍ଠାନ। ଉତ୍ତମ ଶିକ୍ଷା, ସଠିକ୍ ମାର୍ଗଦର୍ଶକ ଏବଂ ଉଜ୍ଜ୍ୱଳ ଭବିଷ୍ୟତ କେବଳ ଶିବାଙ୍ଗୀ କୋଚିଂ ସେଣ୍ଟରରେ। ଯୋଗାଯୋଗ କରନ୍ତୁ 248 ସେକ୍ଟର 1 ରାଉରକେଲା। ମୋବାଇଲ୍ ନମ୍ବର 9348961843 କିମ୍ବା 9564968302।

ପୁରୁଷୋତ୍ତମ ପରିଡ଼ାଙ୍କ କଣ୍ଠରେ ଶୁଣିଥିଲେ ଗୀତଟି ବଳରାମ ହୋତାଙ୍କ ରଚନାରୁ। ପରବର୍ତ୍ତୀ ଗୀତଟି ଶୁଣନ୍ତୁ ପ୍ରଣତୀ ସାମନ୍ତରାୟଙ୍କ କଣ୍ଠରେ ପୁରାତନ ରଚନାରୁ।

0: ଆପଣ କ'ଣ ଦୀର୍ଘଦିନର ଶାରୀରିକ ଯନ୍ତ୍ରଣା ବା ସ୍ନାୟୁଜନିତ ସମସ୍ୟାରେ ପୀଡ଼ିତ କି? ତେବେ ଅତ୍ୟାଧୁନିକ ଚିକିତ୍ସା ଓ ଆନ୍ତରିକ ଯତ୍ନ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ନ୍ୟୁରନ୍ କ୍ଲିନିକ୍ ଏସ୍ଟିଆଇ ଛକ। ପରାମର୍ଶ ପାଇଁ କଲ୍ କରନ୍ତୁ 7577974632। ନମ୍ବରଟି ମନେ ରଖନ୍ତୁ 7577974632। ନ୍ୟୁରନ୍ କ୍ଲିନିକ୍ ଏସ୍ଟିଆଇ ଛକ।
1: କ'ଣ ଆପଣ ଗୋଟେ ଓଡ଼ିଆ ମିଡିୟମ୍ କୋଚିଂ ସେଣ୍ଟର ଖୋଜୁଛନ୍ତି? ଏବେ ଚିନ୍ତା ଛାଡ଼ନ୍ତୁ। ରାଉରକେଲାର ଶିବାଙ୍ଗୀ କୋଚିଂ ସେଣ୍ଟର ନର୍ସରୀ ଠାରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଓଡ଼ିଆ ମିଡିୟମ୍ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଭରସା ଯୋଗ୍ୟ ଅନୁଷ୍ଠାନ। ଉତ୍ତମ ଶିକ୍ଷା, ସଠିକ୍ ମାର୍ଗଦର୍ଶକ ଏବଂ ଉଜ୍ଜ୍ୱଳ ଭବିଷ୍ୟତ କେବଳ ଶିବାଙ୍ଗୀ କୋଚିଂ ସେଣ୍ଟରରେ। ଯୋଗାଯୋଗ କରନ୍ତୁ 248 ସେକ୍ଟର 1 ରାଉରକେଲା। ମୋବାଇଲ୍ ନମ୍ବର 9348961843 କିମ୍ବା 9564968302।

ଜ୍ୟୋତ୍ସ୍ନା ରାଉତରାୟଙ୍କ ରଚନାରୁ ଶୁଣୁଥିଲେ ବି ବୁଦ୍ଧପ୍ରସାଦ ରାଓଙ୍କ କଣ୍ଠରେ ଏହି ଗୀତଟି। ଶ୍ରୋତାବନ୍ଧୁ, ଏଥିସହିତ ଶେଷ ହେଲା ଆଜିର ଭକ୍ତି ଗୀତର କାର୍ଯ୍ୟକ୍ରମ ଆରତୀ। ଆପଣମାନେ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଆରମ୍ଭ କରୁଛୁ ଅତି ବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 468 ଭାଗ, ପ୍ରଯୋଜନା ସୁହାସ ମହାନ୍ତି।

ନିମି ବିଷ୍ଣୁ ମାୟାର ତତ୍ତ୍ୱ ଜାଣିବାକୁ ସମୁତ୍ସୁକ ହୋଇ ଉଠିଛନ୍ତି। ଯୋଗୀନ୍ଦ୍ର ଅନ୍ତରୀକ୍ଷ ବୁଝାଇଛନ୍ତି, ମହାଭୂତ ଦ୍ୱାରା ଭଗବାନ ଜୀବ ସମୂହ ସୃଷ୍ଟି କରିଥାନ୍ତି। ଜୀବ ଦେହକୁ ଆତ୍ମା ମନେ କରି ଶରୀର ପ୍ରତି ଆସକ୍ତ ହୋଇପଡ଼େ ଓ ଆସକ୍ତି ପ୍ରସୂତ ବାସନା ପ୍ରବାହରେ ପ୍ରଳୟ ପର୍ଯ୍ୟନ୍ତ ଜନ୍ମ ମୃତ୍ୟୁର ଅଧୀନ ହୋଇ ରହେ। ତ୍ରିଗୁଣାତ୍ମିକ ମାୟାକୁ ସ୍ଥୂଳ ବୁଦ୍ଧି ଲୋକେ ଯେପରି ଅତିକ୍ରମ କରିପାରିବେ ତାହାର ଉପାୟ ନିର୍ଦ୍ଦେଶ କରିବାକୁ ନିମି ଅନୁରୋଧ କରିଛନ୍ତି।

0: ପ୍ରଚାର କଲୁ ଶ୍ରୀମଦ୍ ଭାଗବତର 469ତମ ଭାଗ, ପ୍ରଯୋଜନା ସୁହାସ ମହାନ୍ତି। ଶ୍ରୋତାବନ୍ଧୁମାନେ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲା କ୍ଷେତ୍ରକୁ। ଶ୍ରୋତାବନ୍ଧୁ, ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏହି ଟେଲିଫୋନ୍ ନମ୍ବରରେ 7008248758। ନମ୍ବରଟି ଆଉଥରେ କହି ରଖୁଛି 7008248758। ଆକାଶବାଣୀ ରାଉରକେଲା ଆରମ୍ଭ କରୁଛୁ ନାରୀମାନଙ୍କ ପାଇଁ କାର୍ଯ୍ୟକ୍ରମ ନାରୀ ମହଲ। ଆଜି ଏଥିରେ ଶୁଣନ୍ତୁ ଆଲୋଚନା, ଦକ୍ଷତା ଓ ଆତ୍ମବିଶ୍ୱାସ ହିଁ ନାରୀର ସଫଳତା, ଏ ସମ୍ପର୍କରେ ଆଲୋଚନା କରିବେ ସୁଚିତ୍ର ଲେଙ୍କା। କାର୍ଯ୍ୟକ୍ରମ ପ୍ରଯୋଜନା କରିଛନ୍ତି ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ଅଛନ୍ତି ମୋନାଲିସା ଗୌଡ଼। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମଟି ଶୁଣିପାରିବେ ଏହି ଛୋଟ ବିରତି ପରେ।
1: ପବିତ୍ର ରଥଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାର ଆପଣଙ୍କୁ ଜଣାଉଛି ଅସୁମାରୀ ଶୁଭେଚ୍ଛା। ଏହି ଶୁଭ ଅବସରରେ ସୁଭଦ୍ରା ଶକ୍ତି ବଜାରରେ SHG ମା'ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ଅପୂର୍ବ ସମ୍ଭାର। ପବିତ୍ର ଘୋଷଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାରରେ ବିଭିନ୍ନ କ୍ରୟ ଉପରେ ସ୍ୱତନ୍ତ୍ର ରିହାତି। ଆସନ୍ତୁ, ଆପଣଙ୍କ ଅପେକ୍ଷାରେ ସୁଭଦ୍ରା ଶକ୍ତି ବଜାର, SIRD କ୍ୟାମ୍ପସ, ୟୁନିଟ୍ 8, ଭୁବନେଶ୍ୱର।
2: ବହୁ,
3: ହଁ ମା,
2: ଏହି ଘରର କିଛି ନିୟମ ଅଛି।
3: ଯେମିତିକି?
2: ଯେମିତିକି ଏଠି କ୍ୟାଶର ପରମ୍ପରା ନାହିଁ।
3: ତ ନେଣ ଦେଣ?
2: ସେଇଟା ଆମେ ଡିଜିଟାଲ ପେମେଣ୍ଟ କରୁ।
3: ଓହ,
2: ଯେମିତି UPI ରେ?
3: ଆଚ୍ଛା,
2: ହଁ। ଆଉ ଶୁଣ, ଆଉ ଗୋଟେ ନିୟମ ଅଛି।
3: ସେଇଟା କଣ ମା?
2: ତୋ ମୁହଁ ଦେଖା ବି UPI ରେ ମିଳିବ।
3: ଆପଣ ବି ନା ମା?
4: ଭାରତ କରେ ଡିଜିଟାଲ ଦେୟ ପ୍ରଦାନ
3: ସହଜ ଅଟେ ପ୍ରତିଟି ନେଣ ଦେଣ।
5: ଏକ ପ୍ରକାର ସେ PM ଜୟ ଅବ ଗରିବ କି ଜୟ ବନ ଗଈ ହେ।

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।

ନମସ୍କାର ଶ୍ରୋତା ଭଉଣୀ, 102.6 ଏଫ୍ଏମ୍ର ନାରୀ ମହଲ କାର୍ଯ୍ୟକ୍ରମର ଆଉ ଏକ ନୂତନ ଅଧ୍ୟାୟକୁ ଆପଣମାନଙ୍କୁ ସ୍ୱାଗତ। କାର୍ଯ୍ୟକ୍ରମକୁ ପ୍ରଯୋଜନା କରୁଛନ୍ତି ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ମୁଁ ଆପଣଙ୍କ ରେଡିଓ ସାଥୀ ମୋନାଲିସା। ଶ୍ରୋତା ଭଉଣୀ, ନାରୀ ହେଉଛି ସମାଜର କେନ୍ଦ୍ରବିନ୍ଦୁ। ନାରୀ ବିନା ସମାଜ ଅଚଳ। ସେ ଶିଶୁକୁ ଜନ୍ମ ଦିଏ, ଉତ୍ତମ ଲାଳନ ପାଳନ କରେ ଏବଂ ସମାଜରେ ସୁନାଗରିକଟିଏ କରି ଗଢ଼ି ତୋଳିଥାଏ। ଆଉ ଖାଲି ଏତିକି ନୁହେଁ, ତା ସହିତ ଯୋଡ଼ି ହୋଇଥିବା ସମ୍ପର୍କ, ଯଥା ପାରିବାରିକ କୁହନ୍ତୁ ବା ସମାଜର ପ୍ରତ୍ୟେକଟି ସହିତ ଯୋଡ଼ି ହୋଇଥିବା ସମ୍ପର୍କକୁ ମଧ୍ୟ ସୁନ୍ଦର ଓ ନିର୍ମଳ ହୃଦୟରେ ମଜବୁତ କରି ଗଢ଼ି ତୋଳିଥାଏ। ସମାଜର ଚଳନି ଦିଗରେ ମଧ୍ୟ ନିଜକୁ ନିୟୋଜିତ କରିଥାଏ। ଆଉ ନିଜର ଦକ୍ଷତା ସାହାଯ୍ୟରେ ସମାଜର ଦାୟିତ୍ୱକୁ ତୁଲାଇବା ସହିତ ପରିବାର ଦାୟିତ୍ୱ ଉଭୟକୁ ସମୟ ସ୍ରୋତର ଗାଡ଼ିର ଦୁଇ ଚକ ଭଳି ଗଡ଼ି ନେଇ ଚାଲେ ଆଗକୁ ଆଗକୁ। ତେବେ ଏତେ ସବୁ କରିବା ଭିତରେ ତା ମନୋବଳ ଏତେ ଦୃଢ଼ କେମିତି? ତା ଭିତରେ ଏତେ ସହନଶୀଳ, ଭଲ ମନୋଭାବ, ଆତ୍ମନିର୍ଭରଶୀଳତା, ଅନ୍ତର୍ନିହିତ ଶକ୍ତି, ଦକ୍ଷତାର ମାପକ ଏତେ ସୁଦୂର ପ୍ରସାରେ ଯେ ତାର କଳନା କରିବା ବୋଧେ ବୈଜ୍ଞାନିକମାନଙ୍କ ପାଇଁ ମଧ୍ୟ ଅସମ୍ଭବ। ତେବେ ଶ୍ରୋତା ଭଉଣୀ, ସମାଜର ଚଳନିରେ ତାର ଦକ୍ଷତାକୁ ନେଇ କେତେ ଆଗୁଆ ଓ ତାର ଆତ୍ମବିଶ୍ୱାସ ଦ୍ୱାରା ସେ କିପରି ନିଜକୁ ପ୍ରତିପାଦିତ କରିଛି ସମାଜରେ, ଆସନ୍ତୁ ଜାଣିବା ଆଜିର ଆମର କାର୍ଯ୍ୟକ୍ରମରେ। ଆଜିର ଆମର କାର୍ଯ୍ୟକ୍ରମର ଆଲୋଚନାର ବିଷୟ, ଦକ୍ଷତା ଓ ଆତ୍ମବିଶ୍ୱାସ ହିଁ ନାରୀର ସଫଳତା। ଏ ସମ୍ପର୍କରେ ଆଜି ଆମେ ବିଶେଷ ଭାବେ ଆଲୋଚନା କରିବା ପ୍ରଧାନ ଶିକ୍ଷୟିତ୍ରୀ, ସମାଜସେବୀ ତଥା ଜଣେ ସୁଲେଖିକା ଶ୍ରୀମତୀ ସୁଚିତ୍ରା ଲେଙ୍କାଙ୍କ ସହିତ। କିନ୍ତୁ ତା ପୂର୍ବରୁ ଶୁଣିନେବା ଏହି ସୁନ୍ଦର ଗୀତଟି।

0: ମ୍ୟାଡ଼ାମ ନମସ୍କାର।
1: ନମସ୍କାର
0: ମ୍ୟାଡ଼ାମ, ଆଜିର ଆମର କାର୍ଯ୍ୟକ୍ରମରେ ଆପଣଙ୍କୁ ଅନେକ ଅନେକ ସ୍ୱାଗତ କରୁଛୁ।
1: ଧନ୍ୟବାଦ। ଆକାଶବାଣୀର ଅଗଣିତ ଶ୍ରୋତା ଭଉଣୀମାନଙ୍କୁ ମଧ୍ୟ ମୋର ହୃଦୟରୁ ନମସ୍କାର।
0: ଆଜିର ଆମର କାର୍ଯ୍ୟକ୍ରମର ବିଷୟବସ୍ତୁ ଦକ୍ଷତା ଓ ଆତ୍ମବିଶ୍ୱାସରେ ନାରୀର ସଫଳତା। ପ୍ରଥମେ ଆମକୁ କୁହନ୍ତୁ, ବର୍ତ୍ତମାନ ସ୍ଥିତିରେ ନାରୀର ସ୍ଥାନ କିପରି ରହିଛି?
1: ଏ ଯେଉଁ ପ୍ରଶ୍ନଟି ଆପଣ ପଚାରିଲେ, ବଡ଼ ଜଟିଳ ପ୍ରଶ୍ନ। ଯତ୍ର ନାରୀସ୍ତୁ ପୂଜ୍ୟନ୍ତେ ରମନ୍ତେ ତତ୍ର ଦେବତା, ତାର ଅର୍ଥ ଯେଉଁଠି ନାରୀ ପୂଜା ପାଏ ବା ସମ୍ମାନିତ ହୁଏ ସେଠାରେ ଦେବତାମାନେ ବାସ କରନ୍ତି। ନାରୀକୁ ସାରା ସଂସାର ପୂଜା କରେ, ସାରା ସଂସାର ସମ୍ମାନ ଦିଏ। ଭାରତୀୟ ସଂସ୍କୃତିରେ ନାରୀକୁ ସଦାସର୍ବଦା ଉଚ୍ଚ ଆସନ ଦିଆଯାଇଛି, କିନ୍ତୁ କାଳକ୍ରମେ ସମାଜର ପରିବର୍ତ୍ତନ ସହିତ ନାରୀର ସ୍ଥିତିରେ ଅନେକ ଉତ୍ଥାନ ପତନ ମଧ୍ୟ ଦେଖାଦେଇଛି। ଆଜିର ଏକବିଂଶ ଶତାବ୍ଦୀରେ ବୈଜ୍ଞାନିକ ଓ ବୈଷୟିକ ପ୍ରଗତି ମଧ୍ୟରେ ବର୍ତ୍ତମାନ ସ୍ଥିତିରେ ନାରୀର ସ୍ଥାନ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ। ଆଜିର ନାରୀ କେବଳ ଯେ ଚାରି କାନ୍ଥ ଭିତରେ ସୀମିତ ନାହିଁ ବା ଆବଦ୍ଧ ନାହିଁ, ବରଂ ସେ ସଫଳତାର ଶୀର୍ଷ ଛୁଇଁ ପାରିଛି, ତଥାପି ତା ସାମ୍ନାରେ ଆହ୍ୱାନର କମ୍ ନାହିଁ। ପ୍ରଥମେ ଶିକ୍ଷା ଓ ଅର୍ଥନୀତି କ୍ଷେତ୍ରରେ ଆମେ ଦେଖିବା ବା ଜାଣିବା, ଆଜିର ନାରୀ କେବଳ ଗୃହିଣୀ ନୁହେଁ, ସେ କେବଳ ଘର କାର୍ଯ୍ୟ ବା ଅନ୍ୟ କାର୍ଯ୍ୟ କରିବାରେ ବ୍ୟସ୍ତ ନୁହଁ, ଜଣେ ଆତ୍ମନିର୍ଭରଶୀଳ ବ୍ୟକ୍ତିତ୍ୱ ମଧ୍ୟ ହୋଇପାରିଛି। ଆପଣଙ୍କର କର୍ପୋରେଟ୍ କ୍ଷେତ୍ର ହେଉ ବା ବ୍ୟାଙ୍କିଂ କ୍ଷେତ୍ର ହେଉ, ଶିକ୍ଷା, ସ୍ୱାସ୍ଥ୍ୟ, ଆଇଟି କ୍ଷେତ୍ର ଏବଂ ସବୁଠାରେ ମହିଳାମାନେ ନିଜର ଦକ୍ଷତା ପ୍ରତିପାଦନ କରୁଛନ୍ତି। ଦିନ ଥିଲା ଯେଉଁ କ୍ଷେତ୍ରଗୁଡ଼ିକ କେବଳ ପୁରୁଷ ପ୍ରଧାନ କୁହାଯାଉଥିଲା, ଯେମିତିକି ମହାକାଶ ବିଜ୍ଞାନ, ସେନାବାହିନୀ, ରାଜନୀତି, ଏସବୁ କ୍ଷେତ୍ରରେ ମଧ୍ୟ ନାରୀ ଉଚ୍ଚ ପଦବୀରେ ରହି ନିଜର ଦକ୍ଷତା ଏବଂ ପ୍ରତିଭାକୁ ପ୍ରମାଣ କରିଦେଇଛି। ସେମିତି ସାମାଜିକ ଦୃଷ୍ଟିକୋଣରୁ ମଧ୍ୟ ଯଦି ଆମେ ଦେଖିବା, ମହିଳାମାନଙ୍କର ଚିନ୍ତାଧାରାର ଅନେକ ପରିବର୍ତ୍ତନ ଆସିଛି। ପୂର୍ବଭଳି ଯେମିତି ସମାଜରେ ବାସ କରୁଥିବା ବ୍ୟକ୍ତିବିଶେଷମାନେ ଝିଅମାନଙ୍କୁ ଗୋଟିଏ ପ୍ରକାରର ବୋଝ ବୋଲି ଭାବୁଥିଲେ, ସେ ଜିନିଷ ଏବେ କମି ଆସୁଛି ଏବଂ ସରକାରଙ୍କର ଯେଉଁ କାର୍ଯ୍ୟକ୍ରମ ଆସୁଛି, ଯେଉଁ ନୀତି ବେଟି ବଚାଓ ବେଟି ପଢ଼ାଓ ଭଳି ସରକାରୀ ଯୋଜନା ଏବଂ ସାମାଜିକ ସଚେତନତା ଆଦି ଯୋଗୁଁ କନ୍ୟା ସନ୍ତାନମାନଙ୍କୁ ସମାଜରେ ବହୁତ ଆଦର ମିଳୁଛି। ପରିବାରର ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ମଧ୍ୟ ମହିଳାମାନଙ୍କ ମତାମତକୁ ଗୁରୁତ୍ୱ ଦିଆଯାଉଛି।
0: ତେବେ ମ୍ୟାଡ଼ାମ, ମୋଟାମୋଟି ଭାବେ କହିବାକୁ ଗଲେ ନାରୀଟିଏ ପ୍ରତ୍ୟେକଟି କ୍ଷେତ୍ର, ଯେମିତିକି ଆପଣ କହିଲେ ସାମାଜିକ କ୍ଷେତ୍ର, ତାର ଆର୍ଥିକ କ୍ଷେତ୍ର, ବିଭିନ୍ନ କ୍ଷେତ୍ରରେ ବର୍ତ୍ତମାନ ତାର ପାରଦର୍ଶିକତା ଦେଖାଇ ପାରିଛି। କୋଉଠି ନା କୋଉଠି ଆଗ ଗୋଟେ ନାରୀ ଚାରିକାନ୍ଥ ଭିତରେ ଆବଦ୍ଧ ଥିଲା, କିନ୍ତୁ ବର୍ତ୍ତମାନ ସମୟରେ ନାରୀ ଆଉ ସେ ଚାରିକାନ୍ଥ ଭିତରେ ଆବଦ୍ଧ ନ ରହି ଘାସକଟ ଠାରୁ ଆରମ୍ଭ କରିକି ରକେଟ୍ ଚଳାଇବା ଯାଏଁରେ ସାମର୍ଥ୍ୟ ହୋଇପାରିଛି। ବହୁତ ବଢିଆ। ତେବେ ମ୍ୟାଡ଼ାମ, ଆମର ନାରୀଟିଏ ବର୍ତ୍ତମାନ ସମୟରେ ତା ପାଖରେ ଯୋଉ ଦକ୍ଷତା ରହିଛି, କେମିତି ଆଗକୁ ଆଣିପାରିବ ତାର ଦକ୍ଷତା ସମାଜ ଆଗରେ?
1: ନାରୀ ଯଦି ଚାହିଁବ ତାର ଦକ୍ଷତା ପ୍ରତିପାଦନ କରିପାରିବ, ଏବଂ ବର୍ତ୍ତମାନ ଯଦିଓ ନାରୀ ଆଗକୁ ବଢିପାରୁଛି, ତଥାପି ବାସ୍ତବ ଜୀବନରେ ତା ସାମ୍ନାରେ ଅନେକ ଗମ୍ଭୀର ସମସ୍ୟା ରହିଛି। ସବୁଠାରୁ ବଡ଼ ସମସ୍ୟା ହେଉଛି ଯେ ଆମର ସୁରକ୍ଷା ଜନିତ ସମସ୍ୟା। ନାରୀ ଆଜି ସମ୍ପୂର୍ଣ୍ଣ ସୁରକ୍ଷିତ ନୁହଁ। ଆପଣ ଦେଖିବେ ଭାରତର ବିଭିନ୍ନ ଅଞ୍ଚଳରେ, ବିଭିନ୍ନ ପ୍ରାନ୍ତରେ, ବିଭିନ୍ନ ରାଜ୍ୟରେ ନାରୀ ଘରକୁ ବାହାରିଲେ ଅନେକ ବିପଦର ସମ୍ମୁଖୀନ ହେଉଛି। ଘରୁ ବାହାରକୁ ବାହାରିଲା ମାନେ ଲୋକମାନଙ୍କର ଅସଦାଚରଣ, ଦୁଷ୍କର୍ମ ଏବଂ ନିର୍ଯାତନାର ଭୟ ରହୁଛି। ନାରୀଟିଏ ବର୍ତ୍ତମାନ ସମୟରେ ତାର ଦକ୍ଷତାକୁ ପ୍ରତିପାଦନ କରିବାକୁ ବହୁତ ଷ୍ଟ୍ରଗଲ୍ କରିବାକୁ ପଡୁଛି। ଆଜିର ନାରୀ ନିଶ୍ଚିତ ଭାବରେ ଅଗ୍ରଗାମିନୀ, ନାରୀର ମହିମା ଅପାର, ନାରୀ ଆଜି ସାହସୀ ହେଇପାରିଛି, କିନ୍ତୁ କୋଉଠି ନା କୋଉଠି ତାର ଦକ୍ଷତାକୁ ବୁଝିଲା ଭଳିଆ ବା ପ୍ରଦର୍ଶିତ କରିବା ପାଇଁ ସେତିକି ସାମର୍ଥ୍ୟ ରହୁନି। ତାର କାରଣ ହେଉଛି ଆଜିର ଏ ସମାଜ ହଉ କିମ୍ବା ଆମର ସରକାରଙ୍କର କିଛି ନୀତି ହଉ କିମ୍ବା ଆମର ଜୁଡିସିଆରୀ ସିଷ୍ଟମ ହଉ କିମ୍ବା ମଣିଷର ବିକୃତ ମାନସିକତା,
0: ଯାହାକି ମ୍ୟାଡ଼ାମ ଯେମିତି କହିଲେ, ଯାହାକି ଏକ ବଡ଼ ପ୍ରଶ୍ନ। ଦକ୍ଷତା ଥିଲେ ମଧ୍ୟ, ନାରୀ ବିଭିନ୍ନ ଜାଗାରେ ପ୍ରତିପାଦିତ କରିଥିଲେ ମଧ୍ୟ, ପ୍ରଦର୍ଶିତ କରିଥିଲେ ମଧ୍ୟ, କେଉଁଠି ନା କେଉଁଠି କିଛି ଗୋଟେ ସମସ୍ୟାକୁ ନେଇ ବା କିଛି ନିୟମାବଳୀକୁ ନେଇକି କିଛିଟା ଜାଗାରେ ପଛୁଆ ଆପଣ ଯାହା କହିଲେ। ତେବେ ମ୍ୟାଡ଼ାମ, ଆଜିର ଯେଉଁ ପ୍ରଶ୍ନ ରହିଛି ଆମର, ଦକ୍ଷତା ଏବଂ ଆତ୍ମବିଶ୍ୱାସ ହିଁ ନାରୀର ସଫଳତା କି, ତେବେ ଏଇଟା ଆପଣଙ୍କ ମତରେ କେତେ ଯୁକ୍ତିଯୁକ୍ତ ଏବଂ ଏହାକୁ ନେଇକି ଆପଣଙ୍କର ମତାମତ କ'ଣ?
1: ଠିକ୍ କଥା, କେବଳ ଦକ୍ଷତା ଓ ଆତ୍ମବିଶ୍ୱାସ ନାରୀର ସଫଳତାର ଦୁଇଟି ମୁଖ୍ୟ ଆଧାର ତାହା ନୁହେଁ। କାରଣ ଦକ୍ଷତା ନାରୀର ଉପରେ ନିର୍ଭର କରେ, ସେ କେତେ ଦୂର ନିଜ ମର୍ଯ୍ୟାଦାରେ ରହି ନିଜ ଦକ୍ଷତାକୁ ପ୍ରତିପାଦନ କରିବ ଏବଂ ତାର ଆତ୍ମବିଶ୍ୱାସ କେତେ ଉଚ୍ଚରେ କେତେ ଗଭୀରତା ତାର ଆତ୍ମବିଶ୍ୱାସକୁ ସେ ଜିନିଷଟା ବି ଉପରେ ନିର୍ଭର କରୁଛି। ନାରୀର ଦକ୍ଷତା ସହିତ ପରିଶ୍ରମ ତାର ଅଧ୍ୟବସାୟ ଲକ୍ଷ୍ୟ ପ୍ରାପ୍ତିରେ ମଧ୍ୟ ନିରନ୍ତର ପ୍ରୟାସ ହେବା ଉଚିତ। ଯଦି ଦକ୍ଷତା ଥିବ କିନ୍ତୁ ପରିଶ୍ରମ ନଥିବ ତାହେଲେ ଦକ୍ଷତା ଠିକ୍ ଭାବରେ କାର୍ଯ୍ୟ କରିପାରିବ ନାହିଁ। ସେମିତି ଶିକ୍ଷା ଓ ଜ୍ଞାନ ମଧ୍ୟ ଆବଶ୍ୟକ।

ଶିକ୍ଷା ନାରୀ ଯେ କେବଳ ଗୋଟିଏ ସ୍ତରରେ ଶିକ୍ଷା ପ୍ରାପ୍ତ କରିବନି କିମ୍ବା ଗୋଟିଏ ବୟସରେ ପ୍ରାପ୍ତ କରିବନି, ଜୀବନ ସାରା ନାରୀକୁ ଶିକ୍ଷା ଗ୍ରହଣ କରିବାକୁ ପଡିବ ଏବଂ ତା ପରିବାରର ସଂସ୍କାର ଏବଂ ସଂସ୍କୃତି ମାଧ୍ୟମରେ ଜ୍ଞାନ ଆହରଣ କରି ଆବଶ୍ୟକ ଯାହାକି ଉନ୍ନତି ପାଇଁ ଏବଂ ସଠିକ୍ ନିଷ୍ପତ୍ତି ନେବାରେ ମଧ୍ୟ ସାହାଯ୍ୟ କରେ। ପରିବାର

0: ତାର ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ, କଳା କ୍ଷେତ୍ରରେ, ଶିକ୍ଷା କ୍ଷେତ୍ରରେ, ଅନ୍ୟ ପ୍ରତ୍ୟେକ କ୍ଷେତ୍ରରେ ସେ ବହୁତ ଆଗକୁ ଯାଉଛି ଏବଂ ଯିବାକୁ ଚେଷ୍ଟା କରୁଛି। କିନ୍ତୁ ଯଦି ପରିବାରର ସଦସ୍ୟମାନେ ତାକୁ ଯଦି ପ୍ରୋତ୍ସାହନ ନ ଦେବେ କିମ୍ବା ସେ କ୍ଷେତ୍ରରେ ସମର୍ଥନ ନ ଦେବେ, ସାହାଯ୍ୟ ନ କରିବେ, ତେବେ ନାରୀଟିଏ ଆଗକୁ ବଢ଼ିପାରିବନି। କାରଣ ଯେତେବେଳେ ପରିବାର ଭିତରେ ଥାଏ ସେ ସମୟରେ ପରିବାରର ଯେଉଁ ଗୁରୁଜନ ମାନେ ଅଛନ୍ତି ସେମାନଙ୍କ କଥା ସେ ମାନି ଚଳିବାକୁ ନାରୀକୁ ପଡେ, ସେ ଝିଅଟିଏ ହେଇଥାଉ ବା ବୋହୁଟିଏ ହେଇଥାଉ। ତେଣୁକରି ଏସବୁ ଜିନିଷ ଗୁଡାକ, ସୁଯୋଗ ହଉ କିମ୍ବା ସାହାଯ୍ୟ ହଉ, ପ୍ରୋତ୍ସାହନ ହଉ, ସେସବୁ ଜିନିଷ ନାରୀକୁ ମିଳିବା ଆବଶ୍ୟକ। ନାରୀ ତାର ପ୍ରତିଭାକୁ ପୂର୍ଣ୍ଣ ଭାବରେ ବିକଶିତ କରିବା ପାଇଁ ଶିକ୍ଷା, ପରିଶ୍ରମ, ସୁଯୋଗ ଓ ସମାଜର ସମର୍ଥନ ମିଶିଲେ ନାରୀ ନିଜର ସମ୍ପୂର୍ଣ୍ଣ କ୍ଷମତାକୁ ବିକଶିତ କରିପାରିବ, ଏଥିରେ ସନ୍ଦେହ ନାହିଁ। ତା ସହିତ ନିଜ ଉପରେ ଭରସା ମଧ୍ୟ ରଖି ଆଗକୁ ବଢିବାର ସାହସ ମଧ୍ୟ ନାରୀ ଭିତରେ ରହିବା କଥା।
1: ଗୋଟେ ପ୍ରେରଣାଦାୟୀ କଥା ଆପଣ କହିଲେ, ଯେମିତିକି ପରିଶ୍ରମ, ସୁଯୋଗ ଏବଂ ସମାଜର ବାତାବରଣରେ ଚଳିବା ପାଇଁ ଦକ୍ଷତା ତ ତା ପାଖରେ ରହିଛି, କିନ୍ତୁ ସେଇ ଦକ୍ଷତା ସହିତ ଏତିକି କରିବା ପାଇଁ ତାକୁ ପରିଶ୍ରମ କରିବାକୁ ପଡିବ ଏବଂ ନିଜ ଭିତରେ ଆତ୍ମବିଶ୍ୱାସ ରଖିବାକୁ ପଡିବ। ବହୁତ ବଢିଆ କଥା ମ୍ୟାଡାମ। ତେବେ ଏବେ ଆମେ ଟିକେ ବ୍ୟକ୍ତିଗତ କଥା ମୁଁ ମ୍ୟାଡାମ ଆପଣଙ୍କୁ ପଚାରୁଛି, ଯେହେତୁ ଆପଣ ଜଣେ ପ୍ରଧାନ ଶିକ୍ଷୟିତ୍ରୀ, ତା ସହିତ ସମାଜସେବୀ ଏବଂ ତା ସହିତ ଆପଣ ଜଣେ ସୁଲେଖିକା, ତ ଏତେ ଗୁଡ଼ାଏ କାର୍ଯ୍ୟ କରିବା ସହିତ ଆପଣ ପରିବାର ଏବଂ ତା ସହିତ ଏ ସବୁ ଜିନିଷ ଯୋଗୁଁ ଆପଣ ଗୋଟେ ବାଲାନ୍ସ କରି ଚାଲିପାରୁଛନ୍ତି, ସମନ୍ୱୟ ରକ୍ଷା କରି ଚାଲିପାରୁଛନ୍ତି, ନିଶ୍ଚିତ ଭାବେ ଆପଣଙ୍କର ଦକ୍ଷତା। କିନ୍ତୁ ଏଇଠି ଆପଣ କୁହନ୍ତୁ, ଆପଣ ବି ତ ଗୋଟେ ନାରୀ, ତ ଆପଣଙ୍କ ଭିତରେ ଏହି ଦକ୍ଷତା ଓ ଆତ୍ମବିଶ୍ୱାସ କେମିତି ଜାଗ୍ରତ ହେଇଥିଲା ବା ଆପଣଙ୍କର ଏହି ଦକ୍ଷତା ଆତ୍ମବିଶ୍ୱାସକୁ ନେଇକି କଣ ଅନୁଭୂତି ରହିଛି?
0: ଖୁବ ସୁନ୍ଦର ପ୍ରଶ୍ନଟିଏ ପଚାରିଛନ୍ତି। ଏ ଯୋଉ ଦକ୍ଷତା ଏବଂ ଆତ୍ମବିଶ୍ୱାସ ଆପଣ ଯାହାକୁ କହୁଛନ୍ତି, ସେଇଟା ପିଲାବେଳୁ ମୁଁ ଯେତେବେଳେ ଆମେ ଯେତେବେଳେ ଛୋଟ ଥିଲୁ, ପାଠ ପଢୁଥିଲୁ, ଶାସ୍ତ୍ରୀୟ ସଙ୍ଗୀତ ମୁଁ ଯେତେବେଳେ ଶିକ୍ଷା କରୁଥିଲି, ବିଭିନ୍ନ ସ୍ଥାନକୁ ଯିବା, ପାଠ ପଢିବା ପାଇଁ ମଧ୍ୟ, ସ୍କଲାରସିପ୍ ପାଇଁ ମଧ୍ୟ ଯିବା, ବିଭିନ୍ନ ସ୍ଥାନରେ ସଙ୍ଗୀତ କାର୍ଯ୍ୟକ୍ରମ ପରିବେଷଣ କରିବା, ବାପା ମା ଆମକୁ ବହୁତ ପ୍ରେରଣା ଦେଉଥିଲେ ଏବଂ ସବୁ କ୍ଷେତ୍ରରେ ସାହାଯ୍ୟ କରୁଥିଲେ। ସେମାନଙ୍କର ଆଶୀର୍ବାଦ ଆଉ ସେମାନଙ୍କର ପ୍ରୋତ୍ସାହନ କ୍ରମେ ଆଜି ସେଇ ଜିନିଷଟା, ସେଇ ସଂସ୍କାରଟା ଆଉ ସେଇ ସାହାଯ୍ୟଟା ଯୋଉଟା ମୁଁ ମୋ ବାପା ମା, କେବଳ ବାପା ମା ନୁହନ୍ତି, ମୋ ଭାଇ ଭଉଣୀ ସମସ୍ତଙ୍କ ଠାରୁ ପାଇ ଆସିଛି, ସେଇ ଜିନିଷଟା ମୋର ଆଜି ପର୍ଯ୍ୟନ୍ତ ମୋ ମନ ଭିତରେ ଗୋଟେ ବାନ୍ଧି ହେଇକିରି ଅଛି ଏବଂ ସମାଜର ସବୁ ପ୍ରକାରର ବାଧା ବନ୍ଧନକୁ ମୁଁ ଏଡାଇ ଦେଇ ମୁଁ ଆଗେଇ ଚାଲିଛି। ଏଟା ତ ସତ କଥା ଯେ ମୁଁ ଜଣେ ପ୍ରଧାନ ଶିକ୍ଷୟିତ୍ରୀ ଭାବରେ କାର୍ଯ୍ୟ କରୁଛି, ବିଭିନ୍ନ ଦିଗକୁ ମୋତେ ଦୃଷ୍ଟି ଦେବାକୁ ପଡୁଛି ଏବଂ ବହୁତ ଜଣଙ୍କୁ ନେଇକିରି ମୋତେ କାମ କରିବାକୁ ପଡୁଛି। ଗୋଟେ ସଫଳ ପ୍ରଧାନ ଅଧ୍ୟାପିକା ହେବା ଏତେ ସହଜ ନୁହଁ, ଚାଲିବାକୁ ପଡେ, ତଥାପି ସବୁଆଡକୁ ସମନ୍ୱୟ ରଖିବାକୁ ପଡୁଛି, ଘରେ ବି ବାହାରେ ବି। କିନ୍ତୁ ମୋର ଗୋଟେ ଆତ୍ମବିଶ୍ୱାସ ଓ ଦୃଢ଼ ମନୋବଳ ଅଛି, ଯୋଉଟାକି ମୁଁ ଆଜି ପର୍ଯ୍ୟନ୍ତ କେବେ ହରେଇନି ସେଟାକୁ, କିମ୍ବା ଦୁର୍ବଳ ହେଇଯାଏନି ସମାଜର ଡରରେ କିମ୍ବା କାହାର କୋସାରଟନାରେ ହଉ, ମୁଁ ସେସବୁକୁ ଭୃକ୍ଷେପ ନ କରି ଆଗକୁ ଚାଲି ଯାଇଛି। କାରଣ ମୁଁ ଜାଣିଛି ସମାଜ ପାଇଁ, ନିଜ ପାଇଁ, ପରିବାର ପାଇଁ ଚାଲିବାକୁ ପଡିବ, କର୍ତ୍ତବ୍ୟ କରିବାକୁ ପଡିବ, ଆଉ ଛୋଟ ମୋଟ ବାଧାକୁ ମୁଁ ଏଡାଇ ଦେଇ ଚାଲି ଆସିଛି।
1: ମ୍ୟାଡାମ, ଆପଣ ଜୀବନଯାତ୍ରାଟି ଗୋଟିଏ ସଂକ୍ଷେପରେ ଆପଣ କହିଲେ, ନିଶ୍ଚିତ ଭାବେ ଆମେ ଏଠୁ ଜାଣିପାରୁଛୁ ଯେ ଆପଣଙ୍କର ପରିବାରରେ ସମସ୍ତେ ଆପଣଙ୍କର ଯୋଉ ଉତ୍ସାହିତ କରିଛନ୍ତି କଥାଟି ଆପଣଙ୍କ ମନକୁ ଛୁଇଁଛି, ଯୋଉଟାକି ଆପଣ ଆଜି ପର୍ଯ୍ୟନ୍ତ ମନେ ରଖିଛନ୍ତି ଏବଂ ସେହି ଆତ୍ମବିଶ୍ୱାସ ହିଁ ଆଜି ଆପଣଙ୍କୁ ଏହି ସ୍ଥାନରେ ରଖିଛି। ତେବେ ଗୋଟେ ମହିଳା ପାଖରେ ଏହି ଆତ୍ମବିଶ୍ୱାସ ଆଣିବା ପାଇଁ ତା ଭିତରେ କଣ କଣ ମାନେ ରହିବା ଆବଶ୍ୟକ?
0: ସବୁଠୁ ବଡ଼ ଜିନିଷ ହଉଛି ସାହସ ଏବଂ ଡିଟରମିନେସନ ଏବଂ କାର୍ଯ୍ୟ କରିବାର ଆଗ୍ରହ ଏବଂ ଅଦମ୍ୟ ଇଚ୍ଛା, ଯାହା ବଳରେ ମହିଳା ଆଗକୁ ବଢିପାରିବ। ଯଦି ବାଧା ବିଘ୍ନକୁ ଦେଖିବ, ଅନ୍ୟର ସମାଲୋଚନାକୁ ଶୁଣିବ, ଡରିଯିବ, ତେବେ ମହିଳା ଆଗକୁ ବଢିପାରିବନି, ମହିଳା ସଶକ୍ତିକରଣ ମଧ୍ୟ ହେଇପାରିବନି। ତେଣୁକରି ଦୃଢ ମନୋବଳ ଆବଶ୍ୟକ, ଡିଟରମିନେସନ ଯୋଉଟାକି ବହୁତ ଆବଶ୍ୟକ ନାରୀର ଆଗକୁ ବଢିବା ପାଇଁ, ଏବଂ ସର୍ବୋପରି ସମାଜ ପାଇଁ କିଛି କରିବା ପାଇଁ ନାରୀ ଯଦି ବଦ୍ଧପରିକର ହବ କିମ୍ବା ଇଚ୍ଛା ପ୍ରକାଶ କରିବ, ସେଥିରେ କେହି ବି ହେଲେ ରୋକି ପାରିବେ ନାହିଁ। କିନ୍ତୁ ସବୁଠୁ ବଡ କଥା ହଉଛି, ସବୁବେଳେ ନାରୀ ତାର ମର୍ଯ୍ୟାଦାରେ ରହିକି ଯଦି କର୍ତ୍ତବ୍ୟ କରିବ, କାମ କରିବ, ତାହେଲେ କୌଣସି ପ୍ରକାରର ଅସୁବିଧା ହବନି, ଆଉ ନିଜର ସାମର୍ଥ୍ୟ ରହିପାରିବ ଏବଂ ସେଇଟା ହିଁ ତାର ଆତ୍ମବିଶ୍ୱାସ। ଆତ୍ମବିଶ୍ୱାସର ସହିତ ନାରୀ ସଫଳତା ନିଶ୍ଚୟ ପ୍ରାପ୍ତ କରିପାରିବ।
1: ତେବେ ମ୍ୟାଡାମ, ଆଜିର ଆମର ଯୋଉ ଦକ୍ଷତା ଓ ଆତ୍ମବିଶ୍ୱାସ ହିଁ ନାରୀର ସଫଳତା, ଆପଣଙ୍କର ସମର୍ଥନ କଣ ରହିଛି?
0: ମୁଁ ତ କହିବି ଯେ ମୁଁ ସମ୍ପୂର୍ଣ୍ଣ ଭାବରେ ସଫଳତା ପ୍ରାପ୍ତ କରିପାରିନି, କାରଣ ଆଜି ପର୍ଯ୍ୟନ୍ତ କେହି ବି ପୂର୍ଣ୍ଣ ଭାବରେ ସଫଳତା ପ୍ରାପ୍ତ କରିନାହାନ୍ତି। କିନ୍ତୁ ମଣିଷ ଚେଷ୍ଟା କରେ ଏବଂ ସେଇଟା ସ୍ୱତଃସ୍ଫୂର୍ତ୍ତ ଭାବରେ ତାର ବାହାରି ଯାଏ ଚେଷ୍ଟା କରିବା ପାଇଁ, ସଫଳତା ପ୍ରାପ୍ତ କରିବା ପାଇଁ, କାରଣ ଏଟା ଗୋଟେ ଡିଟରମିନେସନ। ବ୍ୟକ୍ତିଗତ ଭାବେ ମୁଁ କହିବି, ବର୍ତ୍ତମାନ ସମାଜରେ ନାରୀଙ୍କ ସ୍ଥାନ

0: ତୁଳନାରେ ବହୁତ ସୁଦୃଢ଼ ହୋଇଛି। ଆମେ ଯଦି ଅତୀତକୁ ଦେଖିବା, ଆମେ ଯଦି ଋଗ୍ବେଦ ସମୟକୁ ଦେଖିବା, ସେ ସମୟରେ ନାରୀମାନଙ୍କୁ ବହୁତ ଅଗ୍ରାଧିକାର ଦିଆଯାଉଥିଲା। ସମାଜରେ, ଧର୍ମ କ୍ଷେତ୍ରରେ, ଅର୍ଥନୀତି କ୍ଷେତ୍ରରେ, ସବୁ କ୍ଷେତ୍ରରେ ନାରୀମାନେ ଅଗ୍ରଣୀ ଥିଲେ, ଅଗ୍ରପୂଜ୍ୟ ପାଉଥିଲେ ଏବଂ ସମାଜରେ ସେମାନଙ୍କର ଷ୍ଟାଟସ୍ ଥିଲା। ପରବର୍ତ୍ତୀ ସମୟରେ ଲେଟର୍ ବେଦିକ ପିରିୟଡ୍ ସମୟରେ କଣ ହେଲା ନା, ଏସବୁ ବଦଳିଗଲା। କିଛି ମୁଷ୍ଟିମେୟ ଲୋକ, ଯାହାକୁ କହନ୍ତି ଯେଉଁମାନେ କି ଧର୍ମକୁ ବାନ୍ଧି ରଖିବା ଟାଇପ୍ର ଲୋକମାନେ, ଯେଉଁମାନେ ନାରୀମାନଙ୍କୁ ସମ୍ମାନ ଦେବା ବନ୍ଦ କରିଦେଲେ, ନାରୀମାନଙ୍କୁ ଦବେଇକି ରଖିବାକୁ ଚେଷ୍ଟା କଲେ, ସମାଜରେ ନାରୀକୁ ଆଉ ମହତ୍ତ୍ୱ ଦିଆଗଲାନି, ନାରୀର ଶିକ୍ଷା କ୍ଷେତ୍ରରେ, ନାରୀର ଅର୍ଥନୀତି କ୍ଷେତ୍ରରେ, ଧର୍ମ କ୍ଷେତ୍ରରେ, ସବୁ କ୍ଷେତ୍ରରେ ନାରୀକୁ ନ୍ୟୁନମନା କରାହେଲା ଏବଂ ତାକୁ କୌଣସି କ୍ଷେତ୍ରରେ ଆଗକୁ ଯିବା ପାଇଁ ସୁଯୋଗ ଦିଆଗଲାନି, ନାରୀକୁ ଦବେଇକି ରଖି ଦିଆଗଲା। କିନ୍ତୁ ପୁଣି ଧୀରେ ଧୀରେ ଯେତେବେଳେ ମଧ୍ୟଯୁଗ ପରେ ନାରୀମାନେ ଯେତେବେଳେ ନିଜକୁ ସଶକ୍ତିକରଣ କରିବାକୁ ଚାହିଁଲେ, ସେତେବେଳେ ସମାଜରେ ଦାର୍ଶନିକମାନେ, ଫିଲୋସଫର ମାନେ, ଥିଙ୍କର୍ସ ଆଉ ଆଡମିନିଷ୍ଟ୍ରେଟର୍ସ, ଏଜୁକେଟେଡ୍ ମାସ୍ ମାନେ, ଯୋଉ ଶିକ୍ଷିତ ବ୍ୟକ୍ତିମାନେ ସମାଜରେ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କଲେ, ସେ ପରିବର୍ତ୍ତନ ସମୟରେ ସେମାନେ ନାରୀର ମହତ୍ତ୍ୱତାକୁ ବି ପ୍ରତିପାଦନ କରିବାକୁ ଚେଷ୍ଟା କଲେ, ନାରୀକୁ ମଧ୍ୟ ସେମାନେ ପୁରୁଷ ସହିତ ସମାନ ଭାବରେ ଗଣିଲେ, ଶିକ୍ଷା କ୍ଷେତ୍ରରେ, ଅର୍ଥନୀତି କ୍ଷେତ୍ରରେ, ରାଜନୈତିକ କ୍ଷେତ୍ରରେ ମଧ୍ୟ ନାରୀମାନଙ୍କୁ ସମାନ ସୁଯୋଗ ଦେବାରେ ସେମାନେ ଲାଗିଲେ। ସେମାନେ ସେମାନଙ୍କ କଲମ ମୁନରେ ମହାନ ମହିୟସୀ ନାରୀମାନଙ୍କ ବିଷୟରେ ସେମାନେ ଲେଖିଲେ, ତାକୁ ସମସ୍ତେ ପଢ଼ିଲେ ଏବଂ ଫଳରେ ସମାଜରେ ନାରୀମାନଙ୍କ ପ୍ରତି ଲୋକଙ୍କର ଶ୍ରଦ୍ଧା ସମ୍ମାନ ଜାଗ୍ରତ ହେଲା ଏବଂ ଧୀରେ ଧୀରେ ନାରୀମାନେ ମଧ୍ୟ ଉପରକୁ ଉଠିବାକୁ ଚେଷ୍ଟା କଲେ। ସେମାନଙ୍କର ଆତ୍ମସମ୍ମାନ ବଢ଼ିଲା, ସେମାନଙ୍କର ଆତ୍ମସମ୍ମାନ ସହିତ ସେମାନଙ୍କର ଦକ୍ଷତା ବଢ଼ିଲା ଏବଂ ସେମାନେ ଯୋଉ ଆତ୍ମବିଶ୍ୱାସ ଥିଲା ସେ ଆତ୍ମବିଶ୍ୱାସ ଧୀରେ ଧୀରେ ବଢ଼ିଲା ଏବଂ ନାରୀ ନିଜକୁ ସଶକ୍ତିକରଣ କରିବାରେ ଲାଗି ପଡ଼ିଲେ, ଫଳରେ ନାରୀର ଉନ୍ନତି ଆରମ୍ଭ ହେଇଗଲା। ବ୍ୟକ୍ତିଗତ ଭାବେ ମୁଁ ତ କହିବି, ପୂର୍ବ ତୁଳନାରେ ବହୁତ ନାରୀ ବହୁତ ସୁଦୃଢ଼ ହୋଇପାରିଛି, କିନ୍ତୁ ଏହା ସବୁ କ୍ଷେତ୍ରରେ ସମାନ ନୁହେଁ। ତଥାପି ସମାଜରେ କିଛି ସ୍ଥାନରେ, ଯେପରିକି ଦରମା କିମ୍ବା ଚାକିରି କ୍ଷେତ୍ରରେ ମଧ୍ୟ ଅସମାନତା ରହିଛି, ସେସବୁ ମଧ୍ୟ ଦୂର ହେବା ଆବଶ୍ୟକ। ତେବେ ଯାଇ ନାରୀର ସଶକ୍ତିକରଣ ଭଲ ଭାବରେ ହେଇପାରିବ ଏବଂ ନାରୀର ଆତ୍ମବିଶ୍ୱାସ ମଧ୍ୟ ବଢ଼ିବ। ମୁଁ ଆଜି ସମସ୍ତ ନାରୀମାନଙ୍କୁ ଏହା ନିଶ୍ଚିତ ଭାବରେ କହିବି ଯେ, ଯେତେ ବାଧାବିଘ୍ନ ଆସିଲେ ବି ନାରୀକୁ ନିଜ କର୍ତ୍ତବ୍ୟ ପଥରୁ କେବେ ବି ଓହରି ଯିବା ଉଚିତ ନୁହେଁ। ନିଜର ଦକ୍ଷତା ପ୍ରତିପାଦନ କରିବା ପାଇଁ ସର୍ବଦା ଚେଷ୍ଟା କରିବା ଉଚିତ ଏବଂ ନିଜକୁ ଯୁଗୋପଯୋଗୀ ମଧ୍ୟ ହେବା ଉଚିତ। ସମାଜରେ ଯେତେ ସବୁ ଚ୍ୟାଲେଞ୍ଜ ରହିଛି, ସେସବୁକୁ ସାମ୍ନା କରିବା ପାଇଁ ନିଜ ଭିତରେ ଯଦି ଶକ୍ତି ସଞ୍ଚାର କରିପାରିବା, ତାହେଲେ ନାରୀଙ୍କର ସ୍ଥାନ ଅଧିକ ସମ୍ମାନଜନକ ଓ ସଶକ୍ତ ହୋଇପାରିବ।
1: ବହୁତ ବଢିଆ କଥା ମ୍ୟାଡମ୍, ବହୁତ ସୁନ୍ଦର ଏଇ ମାଧ୍ୟମରେ ଆପଣ ବାର୍ତ୍ତା ମଧ୍ୟ ଦେଇଛନ୍ତି ଆମର ଶ୍ରୋତା ଭଉଣୀ ମାନଙ୍କୁ। ତେବେ ମ୍ୟାଡମ୍, ଆଜିର କାର୍ଯ୍ୟକ୍ରମ ସମ୍ପର୍କରେ ବହୁତ କିଛି କଥା ତ ଜାଣିଲୁ, କିନ୍ତୁ ଶେଷ ଉପଦେଶ ଆମ ଶ୍ରୋତା ଭଉଣୀ ମାନଙ୍କ ପାଇଁ କଣ ରହିବ?
0: ମୋର ଅଗଣିତ ଶ୍ରୋତା ଭଉଣୀ ମାନଙ୍କୁ ମୋର ଅନୁରୋଧ ଏବଂ ଉପଦେଶ ବି ମଧ୍ୟ, ନିଜକୁ କେବେ ଦୁର୍ବଳ ବୋଲିକି ଭାବିବେନି, ସବୁବେଳେ ନିଜକୁ ସବଳ ଭାବିବେ ଏବଂ ଆତ୍ମବିଶ୍ୱାସ ସବୁବେଳେ ରହିଥିବା ଦରକାର। ସମାଜ ପାଇଁ, ନିଜ ପରିବାର ପାଇଁ, ନାରୀମାନଙ୍କ ପାଇଁ, ସର୍ବୋପରି ନିଜର ସନ୍ତାନ ମାନଙ୍କ ପାଇଁ ନିଶ୍ଚିତ ଭାବରେ ଆପଣମାନେ ଚେଷ୍ଟା କରନ୍ତୁ, ନିଜକୁ ଏକ ଭିନ୍ନ ପ୍ରକାରର ନାରୀ ଭାବରେ ସମାଜରେ ପରିଗଣିତ କରିବାକୁ ଚେଷ୍ଟା କରନ୍ତୁ। କାହାର ସମାଲୋଚନାରେ କିମ୍ବା କୌଣସି ପ୍ରକାରର ବାଧା ବିଘ୍ନକୁ ଡରି ଯାଆନ୍ତୁ ନାହିଁ, ସବୁକିଛିକୁ ସାମ୍ନା କରନ୍ତୁ, ଅନ୍ୟମାନଙ୍କ ଠାରୁ ସହଯୋଗ ପାଇବାକୁ ଚେଷ୍ଟା କରନ୍ତୁ, ମର୍ଯ୍ୟାଦାରେ ରହି କାମ କରନ୍ତୁ, ନିଜର ଦକ୍ଷତାକୁ ପ୍ରତିପାଦନ କରନ୍ତୁ, ଆତ୍ମବିଶ୍ୱାସ ଆପେ ଆପେ ବଢିବ। ସମାଜ ପାଇଁ ଯେତେବେଳେ କାମ କରିବେ, ସେତେବେଳେ ଆହୁରି ନିଜେ ଉତ୍ସାହିତ ହେବେ, ଅନ୍ୟମାନେ ମଧ୍ୟ ଉତ୍ସାହ ଦେବେ, ନିଶ୍ଚିତ ଭାବରେ ସଫଳତା ପ୍ରାପ୍ତ କରିବେ, ଏଥିରେ ସନ୍ଦେହ ନାହିଁ।
1: ତେବେ ମ୍ୟାଡମ୍, ବହୁତ ସୁନ୍ଦର ବାର୍ତ୍ତାଟିଏ। ତେବେ ମୁଁ ଏଇଠି ମୋର ଶ୍ରୋତା ଭଉଣୀ ମାନଙ୍କୁ କହି ରଖେ ଏବଂ ଆମେ ଆଲୋଚନା କରି ଏଥିରେ ଉପନୀତ ହେଲୁ, ଦକ୍ଷତା ଏବଂ ଆତ୍ମବିଶ୍ୱାସ ହିଁ ସଫଳତାର ଚାବିକାଠି। ଆପଣ ଯଦି ତାହାକୁ ହୃଦୟଙ୍ଗମ କରି ଆପଣଙ୍କର ଦୈନନ୍ଦିନ ଜୀବନରେ ଏହି ସାରାଂଶରୁ ସଂଗ୍ରହ କରି ଯଦି କାର୍ଯ୍ୟକାରୀ କରିବେ, ଯେଉଁ ଆଜିର ଆଲୋଚନାର ବିଷୟବସ୍ତୁ ଥିଲା, ତାହା ନିଶ୍ଚୟ ଫଳପ୍ରଦ ହୋଇଛି ବୋଲି ଆମେ ଆଶା କରିବୁ। ତେବେ ମ୍ୟାଡମ୍, ଆଜି ଆମ କାର୍ଯ୍ୟକ୍ରମରେ ଆପଣ ଆପଣଙ୍କର ବହୁମୂଲ୍ୟ ସମୟ ଦେଇଥିବାରୁ ଆମ କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
0: ଆଜିର ଏ କାର୍ଯ୍ୟକ୍ରମରେ, ଏ ନାରୀ ମହଲ କାର୍ଯ୍ୟକ୍ରମରେ ମୁଁ ଆକାଶବାଣୀକୁ ବହୁତ ବହୁତ ଧନ୍ୟବାଦ ଦଉଛି ଏବଂ ଆଉ ଥରେ ଅଗଣିତ ଶ୍ରୋତା ଭଉଣୀ ମାନଙ୍କୁ ମଧ୍ୟ ଧନ୍ୟବାଦ ଦଉଛି। ଜୟ ଜଗନ୍ନାଥ।

ଶ୍ରୋତାଭଉଣୀ, ଆଜି ହେଉଛି ପବିତ୍ର ହେରା ପଞ୍ଚମୀ। ରଥଯାତ୍ରା ଠାରୁ ପାଞ୍ଚ ଦିନ ଅର୍ଥାତ୍ ଆଷାଢ଼ ଶୁକ୍ଳ ପଞ୍ଚମୀ ଦିନକୁ ହେରା ପଞ୍ଚମୀ କୁହାଯାଇଥାଏ। ରଥଯାତ୍ରାରେ ଜଗତରନାଥ ଶ୍ରୀଜଗନ୍ନାଥ ନିଜ ପତ୍ନୀଙ୍କୁ ଉପେକ୍ଷା କରି ନିଜର ଭାଇ ଓ ଭଉଣୀଙ୍କୁ ନେଇ ଗୁଣ୍ଡିଚା ମନ୍ଦିର ଯିବା ପରେ ମହାଲକ୍ଷ୍ମୀ ରୋଷ ହୋଇ ଏହାର କାରଣ ପଚାରିବା ନିମନ୍ତେ ଏକ ସୁସଜ୍ଜିତ ପାଲିଙ୍କିରେ ଆଡ଼ପ ମଣ୍ଡକୁ ଯାତ୍ରା କରିଥାନ୍ତି। ତେବେ ମହାଲକ୍ଷ୍ମୀଙ୍କ କ୍ରୋଧ ଜର୍ଜରିତ ରୂପ ଦେଖି ମହାପ୍ରଭୁଙ୍କ ସେବକମାନେ ଗୁଣ୍ଡିଚା ମନ୍ଦିରର ମୁଖ୍ୟ ଦ୍ୱାର ବନ୍ଦ କରିଦିଅନ୍ତି। ନାକଚଣା ବାଟ ଦେଇ ଜଗମୋହନକୁ ଯାଇ ବିମଳାଙ୍କ ପ୍ରଦତ୍ତ କର୍ପୂରରେ ଲକ୍ଷ୍ମୀ ଆଳନ୍ତି କରନ୍ତି ଏବଂ ପତ୍ନୀଙ୍କ ରାଗ ଶାନ୍ତ କରିବା ପାଇଁ ମହାପ୍ରଭୁ ଦୁଇ ଦିନ ମଧ୍ୟରେ ଫେରିଯିବାର ପ୍ରତିଶ୍ରୁତି ଦେଇ ରଥ ଦକ୍ଷିଣ ମୋଡ଼ କରିବା ନିମନ୍ତେ ବରାଦ କରିଥାନ୍ତି। ଲୋକାଚାର ଦୃଷ୍ଟିରୁ ଜଗନ୍ନାଥ ଲକ୍ଷ୍ମୀଙ୍କୁ ସିଂହାସନ ପାଖକୁ ନ ନେବାରୁ କ୍ରୋଧ ଜର୍ଜରିତ ପତ୍ନୀ ରଥର କିଛି ଅଂଶ ଭାଙ୍ଗି ଦେଇ ହେରାଗୌରା ସାହି ବାଟେ ଫେରିଆସନ୍ତି। ଜଗନ୍ନାଥ ନିଜ କଥା ରଖିବାରେ ଅସଫଳ ହେବାରୁ ଫେରିବା ଦିନ ବଳଭଦ୍ର ଓ ମାତା ସୁଭଦ୍ରା ନୀଳାଦ୍ରି ମଣ୍ଡପକୁ ବିଜେ କଲେ ମଧ୍ୟ ପ୍ରଭୁଙ୍କ ପାଇଁ ଦ୍ୱାର ବନ୍ଦ ରହିଥାଏ। ଏହା ଲକ୍ଷ୍ମୀନାରାୟଣଙ୍କ କଳି ଭାବେ ମଧ୍ୟ ପରିଚିତ। ଶ୍ରୀମନ୍ଦିରର ଇତିହାସରୁ ଜଣାଯାଏ ହେରା ପଞ୍ଚମୀ ଉତ୍ସବ ମହାରାଜା କପିଳେନ୍ଦ୍ର ଦେବଙ୍କ ସମୟରୁ ପାଳିତ ହୋଇ ଆସୁଅଛି। ଏହା ପୂର୍ବରୁ ଏହି ଉତ୍ସବ କେବଳ ପ୍ରତୀକାତ୍ମକ ଭାବେ ଏକ ପୂଜାମନ୍ତ୍ର ବିଧିରେ ପାଳିତ ହେଉଥିଲା। ମାଦଳା ପାଞ୍ଜିର ବର୍ଣ୍ଣନା ଅନୁସାରେ ସେତେବେଳେ ମା ମହାଲକ୍ଷ୍ମୀ ଓ ଶ୍ରୀଜଗନ୍ନାଥଙ୍କୁ ଦୀପ ତଥା ଅନ୍ୟାନ୍ୟ ପବିତ୍ର ଦ୍ରବ୍ୟରେ ପୂଜା କରାଯାଉଥିଲା। ପରବର୍ତ୍ତୀ ସମୟରେ ରାଜା କପିଳେନ୍ଦ୍ର ଦେବଙ୍କ ଦ୍ୱାରା ମହାଲକ୍ଷ୍ମୀଙ୍କ ଏକ ସୁବର୍ଣ୍ଣ ପ୍ରତିମା ନେଇ ଲୌକିକ ପୂଜାଚାର ପଦ୍ଧତିରେ ମହା ଆଡ଼ମ୍ବରରେ ଏହି ହେରା ପଞ୍ଚମୀ ଉତ୍ସବ ପାଳନ କରାଗଲା। ଏହି ପବିତ୍ର ହେରା ପଞ୍ଚମୀ ପାଳନ ମାଧ୍ୟମରେ ସାମାଜିକ ଜୀବନରେ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଅନାବିଳ ପ୍ରେମର ଏକ ଭିନ୍ନ ପରିପ୍ରକାଶ ହେବା ସହ ଏହା ଗୃହସ୍ଥମାନଙ୍କ ପାଇଁ ଏକ ଶିକ୍ଷଣୀୟ ଚଳଣୀର ବାର୍ତ୍ତା ବହନ କରୁଛି। ତେବେ ଶ୍ରୋତା ଭଉଣୀ, ପବିତ୍ର ହେରା ପଞ୍ଚମୀର ଅନେକ ଅନେକ ଶୁଭେଚ୍ଛା ଶୁଭକାମନା ସହିତ ଆଜିର ନାରୀମହଲ କାର୍ଯ୍ୟକ୍ରମକୁ ଏଇଠି ରଖୁଛି। ଜୟ ଶ୍ରୀଜଗନ୍ନାଥ।

ପ୍ରଚାରକଲୁ ନାରୀ ମହଲ କାର୍ଯ୍ୟକ୍ରମ ଆଜି ତ୍ରିଶୂଳି ଆଲୋଚନା ଦକ୍ଷତା ଓ ଆତ୍ମବିଶ୍ୱାସ ହିଁ ନାରୀର ସଫଳତା ଏ ସମ୍ପର୍କରେ ଆଲୋଚନା କଲେ ସୁଚିତ୍ରା ଲେଙ୍କା କାର୍ଯ୍ୟକ୍ରମ ପ୍ରଯୋଜନା କରିଥିଲେ ବସନ୍ତ କୁମାର ସ୍ୱାଇଁ ଉପସ୍ଥାପନାରେ ଥିଲେ ମୋନାଲିସା ଗୌଡ଼ ଶ୍ରୋତାବନ୍ଧୁମାନେ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ

ଶ୍ରୋତା ବନ୍ଧୁ, ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ ଏଇ ଟେଲିଫୋନ୍ ନମ୍ବରକୁ 8249809672। ନମ୍ବରଟି ଆଉଥରେ କହି ରଖୁଛି 8249809672।

0: ପଛେ ବାସନାଟା ଗୁଟେ କରାହେଇଛି।
1: ତ ଏଇ ଯେନ୍ ଦୁଇଟା ଧାନର ଦରଦାମ ଆର ବାସମତିର ଦରଦାମ ତ ନିହାତି ଟିକେ ଅଧିକା ଥିବ?
0: ହଁ ଆଜ୍ଞା, ବାସମତିଟା ଭଲ ଚାଉଳ ଥିବ ହେଲେ 120-130 ଯାକ ସେଟା ବିକ୍ରି ହଉଛି, ଆଉ ଟିକେ ଗୁଟେ ଯୁଡ଼େ ଭଙ୍ଗା ଥିଲେ ସିଏ 100 ଟଙ୍କା ଭିତରେ ଯାଉଛି କିଲୋ।
1: ତ ୟାହାଚିନ୍ ଟିକେ ଆଗରୁ କହୁଥିଲେ ଯେ ଆପଣଙ୍କର ରୁଆ ରୋଇ ଚାଲିଛେ, ତ ଏଇଟା ଧାଡ଼ି ରୁଆ କରୁଛନ୍ କି ଦେଶୀ ରୁଆ କରୁଛନ୍?
0: ଏଟା ଆମ ଧାଡ଼ି ରୁଆ କରୁଛୁ, ଧାଡ଼ି ରୁଆ କଲେ ନା ଆମକୁ ସୁବିଧା ହଉଛି ଘାସଟା ସଫା କରିବା ପାଇଁ।
1: ତ ଏ ଧାଡ଼ି ରୁଆଟା ଆପଣ ମାନଙ୍କୁ କିଏ ଜଣେଇଥିଲେ କି ନିଜେ କେନୁ ଦେଖିକିରି କରୁଛନ୍ ସବୁ?
0: ନାଇଁ ଆଜ୍ଞା, ଏଟା ଆମର ଏଗ୍ରିକଲଚର ଅଫିସ ଗାରୁ କୃଷି ଅଫିସ
1: ଆଜ୍ଞା ମାନେ ବତେଇଥିଲେ।
0: ହଁ, ଆସିକରି ସବୁବେଳେ ବତଉଛନ୍, ସଜାସ କଲାବେଳେ ସେଭଳିଆ ଧାଡ଼ି ରୁଆ କରୁଛନ୍, ମୁଗ ବି ସେମିତି ଧାଡ଼ି ରୁଆ କରି ଦଉଛନ୍, ସେଇଟା ଆମକୁ ସୁବିଧା ହୁଏ ଘାସଟା ବାଛିବା ପାଇଁ ବି, ଆଉ ତାଙ୍କର ହାୱା ପବନ ଏମିତି ସବୁଟା ଟିକେ ବାଜିଗଲେ ପୁକ ଝୁକ ବି ଏତେ ହଇରାଣ ନାଇଁ କରନ୍।
1: ବୋଲେ କେତେ ବର୍ଷ ହେଲା ଧାଡ଼ି ରୁଆ କରୁଛନ୍?

0: ହିସାବେ ନେଇ ହଉଥି ନେଇ କେ
1: ହଁ
0: ଯେନ୍ ଆଗର ସିଷ୍ଟମ ରେ ଯେନ୍ କରୁଥିଲେ ସେଥିରେ ବେଶୀ ଧାନ ର ଖର୍ଚ୍ଚା ହଉଥିଲା କେ
1: ବିହନଟା ଅଧିକା ଖର୍ଚ୍ଚା
0: ବିହନ ଅଧିକା ଖର୍ଚ୍ଚା ହଉଥିଲା ନେଇ କେ
1: ବିହନଟା ଅଧିକା ଖର୍ଚ୍ଚା ଏବେ ତ ସେ 6 କେଜିରେ ବି ଗୁଟେ ଏକର ହେଇଯାଉଛି 10 କେଜିରେ ବି ଗୁଟେ ଏକର ହେଇଯାଉଛି ସେମିତି ବହୁତ ପ୍ରକାର ଧାନ ବି ଆସିଗଲା ଆଉ ଆଗ ସିଷ୍ଟମ ଥିଲା 60 କେଜି ହେଲେ ଯାଇ ଗୁଟେ ଏକର ହଉଥିଲା ବୁଣାବୁଣିରେ ତ ତଳି ଯଦି ପକେଇବା ହେଲେ ବି ସେଇଭଳିଆ ତଳି ପକେଇ ଦେଇକରି ଗୁଟେ ଗୁଟେ ମନ୍ଦାରେ 3-4 ଗେଞ୍ଜି ଦଉଥିଲି ମାନେ ଗୁଟେ ଜମିରେ ରୋଇବାର ପାଇଁ ଯେତିକି ଚାରା ଲାଗୁଥାଏ ଏବେ ଗୁଟେ ଜମିରେ ଯେତିକି ରୁଥିଲୁ ଏବେ 4 ଜମି ସେତିକିରେ ଯିବ
0: ପଲା ସେତିକି ଯାଉଛି ନାଇଁ
1: ହଁ ସେତିକି ପଳାରେ ଆମର ଏରିଆଟା ବେଶୀ ଯାଉଛି
0: ଆଚ୍ଛା ଯେନ୍ ପ୍ରକାର ଇହାଚି ଚାଷବାସ କରୁଛନ୍ ଯେତେଲାକେ ଧାନ ଗଛଟା ବଢି ଆସି ତ ତାର ବୁଟା କେନ୍ତା ଭଲ ହେଇଥିସି
1: ହଁ ଆଜ୍ଞା
0: ଗୁଟେ ଗୁଟେ ବୁଟାରେ କମ୍ ସେ କମ୍ କେତେଟା ଲେଖା ଧାନ ଗଛ ହେଇଥିସି
1: ଆମର ଏଇ ଦେଶୀ ଧାନ କହିବି ନା କିରା ଏଇଟା ଯୋଉ ସେଟା ଆସୁଛି 15-16-20 ଭିତରେ କିଲୋ ଆସୁଛି ଆଉ ହାଇବ୍ରିଡ଼ଟା ଯୋଉଟା କି ଆମେ 6 କେଜିରେ ଏକରେ ଯେନ୍ଟା ରହୁଛୁ ସେଟା 40-45 କିଲୋ ଆସୁଛି
0: ମାନେ ଅଧିକା ଆସୁଛି
1: ଅଧିକା ଆସୁଛି ସିଏ
0: ଆଚ୍ଛା ଆଗେ କାଣା ସବୁ ଖତ ସାର ବ୍ୟବହାର କରୁଥିଲେ ଧାନରେ ୟାହାଚିନ କାଣା ସବୁ କିଛି ବଦଳେଇଛନ୍ କେ
1: ଆଗରେ ତ ଆଜ୍ଞା ଧାନ ସେଇ ଘରେ ଯୋଉଟା ଚାଷ କରୁଥିଲୁ ସେଇ ଧାନ ରଖିକରି ସେଇଟା ହିଁ ବିହନ ଥିଲି ଆଉ ଏବେ କାଣା ହଉଛି ବିଶୋଧନ କରିକି ଧାନକୁ ବଢିଆ ଭାବରେ ରଖିକରି ସେଇ ଧାନକୁ ନେଇ ହାଇବ୍ରିଡ ସିଷ୍ଟମ ବନେଇକରି ସେମାନେ ତିଆରି କରିକି ଏବେ ଦଉଛନ୍ ମାନେ କେନାଟା ଅଧିକା ଆସୁଛି ଆଉ ତାର ଫଳଟା ବି ଅଧିକା ଆସୁଛି
0: ନାଇଁ ଖତ ସାରଟା କେନ୍ କାଣା କାଣା ସବୁ ବ୍ୟବହାର କରୁଛନ୍
1: ଖତ ସାର ତ ଆଗରେ ଏତେ ସାର ବି ନଥିଲା ଆଉ ଏବେ ତ ବହୁତ ପ୍ରକାର ସାର ଆସିଗଲା
0: ତ ସେ ଆଗର ଭଳିଆ ଗୋବର ଖତଟା ଜମିରେ ପକଉଛନ୍ କି ନି
1: ଗୋବର ତ ପଡୁଛି ଆଜ୍ଞା ଗୋବର ଖତଟା ପଡୁଛି ଆଗରେ ଖାଲି ଖତ ଦଉଥିଲେ ସାର ପ୍ରୟୋଗ ନ କରୁଥିଲେ ମେଡିସିନ ପତ୍ର ବି ନଥିଲା ସେଥିପାଇଁ ଆଗରେ ଅବ୍ୟୟଟା ଟିକେ କମ ଥିଲା ଆଉ
0: ବର୍ତ୍ତମାନ କାଣା କାଣା ସବୁ ସାର ବ୍ୟବହାର କରୁଛନ୍
1: ରୁଇଲା ବେଳେ ଏବେ ଡିଏପି ପଟାସ ଆଉ ଗୋଟେ ତ ସେଇ କି ସାର କୁହନ୍ତି ସେଟା ସେଟା ଅଧିକ ଗଛର ପିଲ ଦେବା ପାଇଁ
0: ପିଲ ବଢ଼ବାର ଲାଗି ସେଟା ବ୍ୟବହାର କରୁଛନ୍
1: ହଁ ଆଉ 21 ଦିନ ହେଇଗଲେ ୟୁରିଆ ଟିକେ ଟିକେ ଦିଆ ହଉଛି ମାନେ ଏକରକୁ 15-20 କେଜି ଦିଆ ହଉଛି ଖୁବ କମଟା
0: ମାନେ ରୁଇବାର ପରେ
1: ପରେ ପିଲ ଛାଡ଼ିବା ପାଇଁ
0: 21 ଦିନ ପରେ
1: ହଁ
0: ଆଉ ଆଗ କାଳ ରୋଗ ପୋକ କେନ୍ତା ଲାଗୁଥିଲେ ୟାହାଚିନ କେନ୍ତା ରୋଗ ପୋକ ସବୁ ମାନେ ଚାଷରେ ହଉଛି ଧାନର
1: ଆଗରେ ବି ରୋଗ ପୋକ ଲାଗୁଥିଲେ କିନ୍ତୁ ଏଇ ଅସୁବିଧା ଜାଣିନଥିଲେ ସେମାନେ ମେଡିସିନ ପତ୍ର ବ୍ୟବହାର କରୁଥିଲେ ନାହିଁ ମେସିନ ବି ନଥିଲା ଆଉ ଯିଏ ଯେମିତି ଆଗର ଅପେକ୍ଷା କିଏ ସେ ଦେଶୀ ଔଷଧ ବନ୍ଧା ହଉଥିଲା ଜମି ଗୁଡାରେ ଧାନକୁ ଯେତେବେଳେ କ୍ଷୀର ଖାଇବା ସମୟରେ ପୋକ ଖାନ ନାଇଁ ସେଇଟାକୁ ମେଡିସିନ ବାନ୍ଧୁଥିଲେ ଯିଏ ଯେମିତି ଜାଣିଥିଲେ ନହେଲେ ଏଇ ଗାମାକ୍ସିନ ଝିଣ୍ଟି ଦଉଥିଲେ ଖାର ଝିଣ୍ଟି ଦଉଥିଲେ ସେଗୁଡା ତ ଆଉ ସେମାନେ ଏତେ ନାଇଁ ଶୁଣୁଥିଲେ ନା ଆଉ ଏବେ ଯେ ବହୁତ ପ୍ରକାର ମେଡିସିନ ଆସିଲା ମେସିନ ଆସିଗଲା ସେଥିପାଇଁ ଆଉ ଧାନର ପୁଲା ଯିବାକୁ ନାଇଁ
0: ଆଚ୍ଛା ଗୋଟେ କଥା ପଚାରମି ଚାଷ କରିବାର ଆଗରୁ ଆପଣ ମାନେ ମାଟି ପରୀକ୍ଷା କରୁଛନ୍ କି ନାଇଁ
1: ମାଟି ପରୀକ୍ଷା କରା ହୁଏ ଆଜ୍ଞା
0: କେତେ ବର୍ଷ ଥରେ କରୁଛନ୍
1: 3-2 ବର୍ଷ ଏଇପରିରେ ମାଟିଟା ନେଇକି ଦେଇ ଦଉଛନ୍ ସେମାନେ ପରୀକ୍ଷା କରି ସାରିଲେ ତାପରେ ରିପୋର୍ଟ ଦଉଛନ୍
0: ତ ସେ ହିସାବରେ କେନ୍ ଖତ ସାର ଆବଶ୍ୟକ ସେ ହିସାବରେ ବ୍ୟବହାର କରୁଛନ୍
1: ହଁ ହଁ କୋଉ ଜମିରେ କୋଉ ଜିନିଷଟା କମ ଅଛି ସେଇ ଆକାରରେ ସେମାନେ ରିପୋର୍ଟଟା ଦେଇକରି ସେଇ ଜିନିଷ ଦିଆ ହଉଛି
0: ତ ଇ ପୁରା ଚାଷରେ କେତେ ଥର ଆପଣ ଖତ ସାର ବ୍ୟବହାର କରୁଛନ୍
1: ଖତ ତ ଫାଷ୍ଟ ଶୁଖା ଧରିଲା ବେଳେ ବିଞ୍ଚି ଦେଇଥାଉ ତାପରେ ରୁଇଲା ବେଳେ ଥରେ ଦଉଛୁ ପିଲ ଛାଡ଼ିଲା ବେଳେ ଥରେ ଦଉଛୁ ଥାର୍ଡ ସାରଟା କେଣ୍ଡା ଆସିବାର ବେଳେ ଆଉ ଥରେ ତାଠୁ ଟିକେ ଅଧିକା ଡୋଜ୍ ଦଉଛୁ
0: ତ ବର୍ତ୍ତମାନ ଆପଣଙ୍କର ରୁଆ ଚାଲିଛି ଖାଲି ଏଇଟା ଜଣେରେ ତ ହୁଏ ନାଇଁ ତ ଲେବର ଲଗେଇଛନ୍ ନା କାଣା
1: ହଁ ଲେବର ଲାଗିଛନ୍ 15-20 ଲେବର ଲାଗିଛନ୍ ଆଉ 2 ଜଣ ଦୌଡ଼ି ଧାଡ଼ି ରୁଆ ପାଇଁ ଦୌଡ଼ି ଟଣା ହେଇଛି ଦୌଡ଼ି ଟାଣି ଦେଇଥିଲେ ନା ଦୌଡ଼ି ପାଖେ ପାଖେ ଶୀଘ୍ର ଶୀଘ୍ର ଗେଞ୍ଜି ଦଉଛନ୍ ସୁବିଧା ହଉଛି
0: ଆଉ ୟାହାଚିନ୍ ତ ଆପଣ ଏଇଟା ରୁଇ ଦେବେ ରୁଇ ଦେଲା ପରେ ଆର୍ ବି ଯେନ୍ କାମ ମାନେ ରହିଛେ ସେଟା କେନ୍ତା କରୁଛନ୍
1: ଆଗରେ ତ ଘାସ ବଛା ବଛି ଚାଲିଥିଲା ଘାସ ହୁଏ ନା ହେଲେ ସେଟା ଘାସ ସଫା କରିବାକୁ ପଡୁଥିଲା ଲେବର ବହୁତ ଦରକାର ଏବେ କଣ ହେଇଛି

0: ୟୁରିଆ ସାରରେ ବି ଆମେ ଘାସ ମରା ସ୍ପ୍ରେ ମାରି ଦଉଛୁ, ଆଉ ରୋଇଲା ବେଳେ ବି ଫାର୍ଷ୍ଟରେ ସାର ସବୁ ମିଶେଇକରି କାଦୁଅରେ ଝିଙ୍କି ଦଉଛୁ ଘାସ ମରାଟା, କାଦୁଅରେ ଦେଲେ ଘାସ ସେ ଉଠିପାରେ ନାହିଁ, ତାର ଜନ୍ମ ହେଇପାରେ ନାହିଁ।
1: ଆଚ୍ଛା, ଘାସ ଯଦି ଉଠିନେ ପାରୁଛ ବୋଲେ ଆପଣଙ୍କର ଧାନ ଚାଷରେ କିଛି ଅସୁବିଧା ହଉଛି କି?
0: ଅସୁବିଧା ତ ନାଇଁ ହେବା କୁ, ଆଜ୍ଞା ଅଧିକା ପରିମାଣରେ ମେଡିସିନଟା ପଡ଼ିଗଲେ ସେ ପିଲ ନାଇଁ ଛାଡ଼େ, ଟିକେ ଅଧିକା ହେଇଗଲେ ସେ ପିଲ ଛାଡ଼ବ ନାହିଁ, ସେ ଗୋଟେ ରୁ ଗୋଟେ ରହିଯିବ।
1: ହିସାବ ଦେଲେ ଠିକ ସେ ହବ, ପିଲ ବଡ଼ବ ନାଇଁ କି?
0: ଆଜ୍ଞା।
1: ତ ଏଥର ବର୍ଷା ମଝିରେ ମଝିରେ ବି ହଉଛେ ବୋଲେ ଆପଣଙ୍କର ଆଡ଼େ କେନ୍ତା ବର୍ଷା ହଉଛି?
0: ହଁ, ବର୍ଷା ଏଇଟା ଆରମ୍ଭ ହେଇଯାଇଛି, ମାଟି ଯେତେବେଳେ ସସ୍ୟା ଟିକେ ହେଇଗଲା ଜମିରେ ତ ପାଣି ନାହିଁ, ମେସିନ ଦୁଇଟା ଲାଗିଛି ପାଣି ଉଠେଇବା,
1: ତ ପାଣି ଉଠେଇକରି କରୁଛନ୍?
0: ହଁ, ପାଣି ଉଠେଇକରି କରୁଛୁ, ମେସିନ ଦୁଇଟା ଲାଗିଛି, ଆଉ ପାଣି ହେଇଗଲା କାଦୁଅ ପାଇଁ ଟ୍ରାକ୍ଟର ଲାଗିଛି,
1: ପାଣି
0: ନାଳ ଅଛି ଆଜ୍ଞା।
1: ତ ଏ ତଳି କରବା ଲାଗି ସୁବିଧା ହେଇଯାଉଛି?
0: ହଁ, ସୁବିଧା ହେଉଛି, ତଳି ପକେଇଲେ ବି ଆମେ ପାଣି ମଡ଼େଇକରି ତଳିଟାକେ ଗଛ କରିଦଉଛୁ।
1: ତ ବିହନ ଦୁଇଟା ଏଥର ଯେନ୍ଟା କରିଛନ୍ ସେଟା କେତେ ଦିନ ଚାଷ ହେ?
0: ଏଟା ମମତାଟା 115-120 ଦିନ ଭିତରେ ଅମଳ ହବ, ଆଉ ଯମୁନା ଧାନଟା 145-150 ଦିନ ଏଇ ଭିତରେ ହବ, ଆଉ ଏଇ ମହୁଲ ଫୁଲ ଯୋଉ ବାସୁମତିଟା ସିଏ ଆଉ ଟିକେ 10-15 ଦିନ ଯିବ, 150-160 ଦିନ ଭିତରେ ସିଏ ଅମଳ ହବ, 10-15 ଦିନର ବଡ ଧାନଟା।
1: ଆଚ୍ଛା, ପୁରା ଅମଲ ହେଇ ସାରିଲା ପରେ ଆପଣ ସେଟା ଏତେ ତ ମାନେ ଘରେ ନେଇ ରଖୁଥିବେ, ବିକ୍ରି କରିଦେଉଥିବେ କିଛି?
0: ଆମର ବରସ୍କର ଖାଇବା ହେତକି ରଖିକିରି ସବୁଟା ବିକ୍ରି କରିଦଉଛୁ,
1: ବିକୁଛନ୍ କେନ
0: ଲେଟ୍ରେ ଦଉଛୁ।
1: ଚାଷବାସଟା କାଁଥି କରୁଛନ୍? ମାନେ ଘର ବୋଲିଆ ତ ହଲ ବଳଦ ଇହାଚି ଗାଁ ଗଣାରେ ନାଇଁ ନ?
0: ହଲ ବଳଦ ତ ନାଇଁ ନ, ଗାଈ ଅଛନ୍, ହଲ ବଳଦ ନାଇଁ ନ, ଆଉ ମେସିନ୍ ଦ୍ୱାରା କରୁଛୁ।
1: ହଁ, ଗାଈ କାଣା କ୍ଷୀର ଆଉ ଗୋବର ଲାଗି ରଖିଛନ୍ ନା କାଣା?
0: ହଁ, କ୍ଷୀର ଆଉ ଗୋବର ପାଇଁ ରଖିଛୁ, 4 ଗାଈ ଅଛନ୍।
1: ଛେଳି ଛୁଡ଼ା ବି ରଖିଛନ୍?
0: ହଁ, ଖାସି ଅଛନ୍, 15 କେତେ ବଡ଼ ବଡ଼,
1: ମାନେ ବ୍ୟବସାୟିକ ରୂପରେ ବି ରଖିଛନ୍ ନାଇଁ?
0: ହଁ ହଁ, କିଛି ଦରକାର ହେଇଗଲା ସାଙ୍ଗେ ସାଙ୍ଗେ ମାନେ 2-4 ବିକିଦେଲେ ସାଙ୍ଗେ ହେଇଗଲେ, 2-4 ଯଦି ବିକ୍ରି କରିଦେଲୁ ହେଲେ ସେଆଡ଼ୁ ଆଉ 2-4 ଛୋଟ ସାଇଜ୍ର ଆଣିକି ଫେର ରଖିଦେଉଛୁ ତାଙ୍କର ବଦଳ।
1: ହେଲେ ଯେନ୍ ଛେଳି ରଖିଛନ୍ ବୋଲିକରି କହିଲେ, ଏଇଟା ଦେଶୀ ଛେଳି ହେ କି ଶଙ୍କର ଜାତୀୟ?
0: ଏଇଟା ଦେଶୀ ଛେଳି ଅଛନ୍, ଆଉ ଶଙ୍କର ଜାତୀୟ ଛେଳି ଯୋଉ ଲମ୍ବା କାନ ବାଲା ସେଇଟା 2 ରଖିଛୁ, ସେଟା ତାମାନେ କେମିତି ଆମର ଅଞ୍ଚଳରେ ରହିବେ ବଢ଼ିବେ କି ରୋଗ ଲାଗିବେ ସେମିତି ଆକାରରେ ତାକେ ଟ୍ରାଏ କରାହଉଛି, ସେଟା ସୁଟ୍ କରିବ କି ନାହିଁ ସେଥିପାଇଁ ଆମର ପାଖାପାଖି ବଜାର ଆଣିଥିଲୁ ଆଜ୍ଞା। 1.5 କେତେ ହଉଥିଲା ତାର ଓଜନ ଥିଲା ସେତେବେଳେ 25-28 କେଜି କେତେ ଥିଲା, ତା 20,000 ଦେଇଥିଲି ଛୁଆଟା।
1: ମାନେ ଦାମ ବହୁତ ରହୁଛି ନି?
0: ହଁ, ବହୁତ ଦାମ ରହୁଛି।
1: ତ ସେଦିନୁ କିଛି ଛେଳି ବାହାରିଲେ ନ?
0: ସେଟା ବୁଦା ନାଇଁ ଥିଲା, ସେଟା ଖାସିଟା ଅଣା ହେଇଥିଲା, ସୁନ୍ଦର ଦେଖିଲି ବେଳେ ତାକୁ ନେଇ ଆଣିଲି, ଦେଖବା ପାଇଁ ବହୁତ ସୁନ୍ଦର ଦିଶିଥିଲା।
1: ତ ସେଇଭଳିଆ ଛେଳି ରଖବାର ଲାଗି ଚେଷ୍ଟା ନାଇଁ କରବାର କେ?
0: ଚେଷ୍ଟା ସେମାନେ ଟିକେ ରୁଗୁଣା ହଉଛନ୍ ଆଜ୍ଞା, ଏଇ ସମୟରୁ 4-5 ସେମାନେ ରୁଗୁଣା ହେଇଯାଉଛନ୍, ଆଷାଢ଼ ମାସରୁ ସେମାନେ ଭଲ ତିଷ୍ଠି ନାଇଁ ପାରୁଛନ୍।
1: ଦେଶୀଟା ଠିକ ରହୁଛନ୍ ନା କାଣା?
0: ଦେଶୀଟା ଠିକ ରହୁଛନ୍, ହେଲେ ତାଙ୍କୁ ଭିଟାମିନ ଇଞ୍ଜେକ୍ସନ ମାସରେ 2 ଲେଖା ଦିଆ ହଉଛି,
1: ମାନେ ଯତ୍ନ ନେବାର ପଡ଼ୁଛି,
0: ଯତ୍ନ ଦେବାକୁ ପଡ଼ୁଛି ତାଙ୍କୁ, ମାସକୁ ମାସ 2 ଭିଟାମିନ ଇଞ୍ଜେକ୍ସନ ନାଇଁ ଦେଲେ ସେ ଆପେ ଆପେ ଶୁଖିଯାଏ, ଆଉ କାଦୁଆରେ ସେମାନେ ଚାଲି ନାଇଁ ପାରନ୍ତି, ବର୍ଷା ଦିନ ହେଇଗଲେ ସେମାନେ ବାହାରିବା ପାଇଁ ବହୁତ ମୁସ୍କିଲ,
1: ତାଙ୍କୁ ପ୍ରୋବ୍ଲେମ ହଉଛି ନି?
0: ପ୍ରୋବ୍ଲେମ ହଉଛି
1: ବୋଲେ ତାନୁ ଦେଶୀ ଛେଳିଟା ଠିକ ରହୁଛି ବର୍ଷା ଦିନ ଲାଗି?
0: ବର୍ଷା ଦିନ ପାଇଁ ଦେଶୀ ଛେଳିଟା ଠିକ, ତାଙ୍କୁ ଜଙ୍ଗଲକୁ ନେଇଗଲେ ଡାଳପତ୍ର ପାଇଁ ସେମାନେ ଭିଜିଗଲେ ବି ବର୍ଷା ହଉଥିଲେ ବି ସେମାନେ ଆଉ କିଛି ମାନନ୍ତି ନାହିଁ, ପେଟେ ପେଟେ ଖାଇ ଦେଇକରି ବାହାରିକି ପଳେଇ ଆସ।
1: ତ ସବୁକେ ଜଙ୍ଗଲ ଆଡ଼େ ନେସନ୍?
0: ହଁ, ପାଖରେ ଜଙ୍ଗଲ ଅଛି ଆଜ୍ଞା, ଜଙ୍ଗଲ ନେଇକି ଚରେଇ ଆଣୁଛୁ, ତାପରେ ଜମିରେ ଯୋଉ ଘାସଟା ହଉଛି ସେ ଘାସ କାଟିକରି ତାଙ୍କୁ ଥରେ ଦିଆ ହଉଛି, ଆଉ ତାଙ୍କର ପେଟ ଭରବା ପାଇଁ ବି ଟିକେ ଦରକାର, ଘରେ ଟିକେ ଖାନା ଦିଆ ହଉଛି।
1: ଆଉ ବଡ଼ ହେଇଗଲେ ବିକ୍ରି ବଟା କେନ୍ତା କାଣା କରୁଛନ୍? ମାନେ ବଜାର କେ ନେସନ୍ କି ଘରକେ ଲୋକ ଆସିକି ନେଇ ଯାଇସନ୍?
0: ଘରୁ ନେଇ ଯାଉଛନ୍ ଆଜ୍ଞା,
1: ସବ ଜାଣିଗଲେ ନ ନାଇଁ?
0: ହଁ, ବଡ଼ ଖାସି ତ ବାହାରେ ମିଳନ୍ତି ନାହିଁ, ଏବେ ଅଛନ୍ତି 35 କିଲୋରୁ ଉପରେ ହେବେ
1: ତ ଯଦି 35 କିଲୋ ତକ ହେଇଯାଉଛେ ଗୋଟେ ଛେଳି, ମାନେ କେତେ ଟଙ୍କା ହେଇଯାଉଛେ ଗୋଟେ ଛେଳିର ଓଜନ ହିସାବରେ?
0: ମାଂସ ଯିଏ କାଟିକି ବିକୁଛି ସିଏ ଠିକ ରେଟ୍ ପାଉଛି, ଆଉ ଆମେ ଗୁଟା ବିକ୍ରି କଲା ମାନେ ଆମେ
1: ଟିକେ
0: ଆମକୁ
1: କମ୍
0: ଆଉ
1: ପଡ଼ୁଛି।
0: 2-3 ହଜାର ଟଙ୍କା ଲସ୍ରେ ଦେବାକୁ ପଡ଼ୁଛି।
1: ତଥାପି ହେ 35 କିଲୋଟା
0: 35 କିଲୋକୁ କିଛି ନାଇଁ ହେଲେ ବି ଆମେ 27-28 ହଜାର ଟଙ୍କା ପାଉଛୁ।
1: କିନ୍ତୁ ଯିଏ ବେପାରୀ ଆସେ ବେଶୀ ତାର ଲାଭ ହଉଛି ନାଇଁ?
0: ହଁ ହଁ ସେମାନେ ତାଙ୍କର ଫାଇଦାଟା ବି ଦେଖିକି ନଉଛନ୍।
1: ତ ବଢ଼ିଆ କଥା ହେ। ଗୋଟେ ଗୋଟେ ଛେଳିରେ ବି ଆପଣ 30 ହଜାର ତକ ବି ଇନକମ୍ କରିପାରୁଛନ୍।
0: ହଁ ଆଜ୍ଞା ହଉଛି।
1: ତ ଭାଇ ଆଜି ଆପଣ ଆପଣଙ୍କର ଚାଷବାସ ବିଷୟରେ ଆଉ ଏଇ ଛେଳି ପାଳନ ବିଷୟରେ ବହୁତ ସୁନ୍ଦର ଭାବେ ବତାଲେ, ସେଥିଲାଗି
0: ଆଜ୍ଞା
1: ଆପଣଙ୍କୁ ଆମର ଆକାଶବାଣୀ ତରଫରୁ ବହୁତ ବହୁତ ଧନ୍ୟବାଦ। ଜୁହାର।
0: ଜୁହାର।
2: ସମାରୁ ଭାଇ। ହଁ ଦାଦା, ଏ ଭାଇ ତ ବଢ଼ିଆ କରିଛନ୍ କା ଚାଷବାସ। ଇ ଖରିଫ ଧାନ ତ ଖରିଫ ଧାନ ଆଡ଼େ,
3: ହଁ ହଁ
2: ତା ସାଙ୍ଗେ ସାଙ୍ଗେ ଛେଳି ପାଳନ ଯେନ୍ଟା
3: ହଏ ଗା, ଇଟା ଯେନ୍ତା କି ସେ ଉପରିଆ ଇନକମ୍ ବୋଲିଆ ନେଇ କେଁ
2: ହଇ ଗା, ଏସବୁ ପରେ ଆମର ଏଟିଏମ୍ ମେସିନ୍ ବାଗିରା ଆନ୍ତ
3: ହଏ ହଏ
2: ଲୋକ ଖୁଜି ରୁରି ବୁଲୁଛନ୍ ଇ ଖସି ମାନକେ,
3: ବାହା ବରପନ୍ଥୀ ହଉ କି ଅନ୍ୟ କେନ୍ ଭୁଜି ଭାତି ଲାଗି ନେଇ କେଁ
2: ହଇ ଗା ହଇ। ଯେତେବେଲେ ଆମର ପରବ ତିହାର ବାହାର ଆସିଲେ ବି ତ ତାର ବ୍ୟବହାର ହଉଛେ।
3: ବିଲକୁଲ ହଉଛେ ଗା, ସେଥିର୍ ଲାଗି ତ ଲୋକ ଟାକି ବସିଛନ୍।
2: ବୋଲେ ଦେଖ, ଇ ଚାଷବାସ ସାଙ୍ଗେ ସାଙ୍ଗେ ଇ ଯେନ୍ ଛେଲ୍ ପାଲନ୍ କହିଲା ବେଲେ ପୁରା ତାଙ୍କର ଭଲ ଜମିକିରି ଅଛେ ଗା।
3: ବିଲକୁଲ ଗା। ଆର୍ ଦଦା,
2: ହଁ ହଁ
3: ସେଥର ଯେନ୍ ସେ ବାହାଘରକେ ଯାଇଥିଲା ଯେ କେନ୍ତା ହେଲା କି, କେତେ ବଢ଼ିଆ ଦେଇଥିଲେ କି ନାଇଁ?
2: ଦେଇଥିଲେ ଗା, ମଜା ଆସିଗଲାନି କାଏଁ?
3: ହଏ ତ, ଏଇଭଳିଆ କଥା ଆଉ।
2: ହଇ ହଇ
3: ହେଲେ ଦଦା,
2: ହଁ ହଁ
3: ଚାଷବାସର କଥା ଆର୍ ଛେଲି ପାଲନ୍ କଥା ବିଷୟରେ ତ ଜାଣିଲା
2: ଜାଣିଲା ସିନା
3: ବୋଲେ ଯେଉଁ ଗା ଯେନ୍ ସୂଚନା ମାନେ ନେଇ ରହିଛେ କେଁ?
2: ହଇ ହଇ ବୋଲେ ଇ କଥା ମାନକେ ବି ଇନେ ରଖିଦେଲେ ବି କଥା ଛିଡ଼ି ଯିବା ନାଇଁ କାଏଁ?
3: ହଏ ହଏ
2: ବୋଲେ ପହିଲା କରି କେନ୍ତା କଥା, ଚାଲ ଆମର ବଜାର ହାଟର କଥା ଟିକେ ପକାତା।
3: ବିଲକୁଲ ବିଲକୁଲ।
2: ଆର୍ ବଜାର ହାଟର କଥା ପକାମା ବୋଇଲେ ଆମର ରାଉରକେଲା ଆଖର ପାଖର ବଜାର ମାନକେ ଦେଖମା। ହେଲେ ଇନେ ରହିଥିଲା ଆଳୁ କିଲୋ ପିଛା 16 ଟଙ୍କା, ପିଆଜ 35-40 ଟଙ୍କା, ଅଦା 160 ଟଙ୍କା, ଲେସୁନ 200-220 ଟଙ୍କା। ଆର୍ ସେ ବାଗେ ଦେଖମା ବୋଇଲେ ବିଲାତି 30-40 ଟଙ୍କା, ବାଇଗନ 40 ଟଙ୍କା, ଭେଣ୍ଡି 40 ଟଙ୍କା, ବରବଟି 50-60 ଟଙ୍କା, ଲାଉଗୁଟାକେ 20 ଟଙ୍କା, ମାଖନ 30 ଟଙ୍କା, କର୍ଲା 50-60 ଟଙ୍କା, ଫୁଲକୋବି 60-70 ଟଙ୍କା, ବନ୍ଧାକୋବି 20-30 ଟଙ୍କା, ଗାଜର 50-60 ଟଙ୍କା, ବିଟ 40-50 ଟଙ୍କା, ପୁଟଲ 40-50 ଟଙ୍କା, କୁନ୍ଦୁରୁ 40 ଟଙ୍କା, ସାରୁ 50 ଟଙ୍କା, କଞ୍ଚା କଦଳ 40-50 ଟଙ୍କା, ବୋଇଲେ କଞ୍ଚା ମିର୍ଚା ରହିଥିଲା 80-90 ଟଙ୍କା।
3: ବୋଲେ ଇ ଭଳିଆ ଦରଦାମ ଥିଲା ନାଇଁ କେଁ?
2: ହଇ ହଇ
3: ହେଲେ ଦଦା,
2: ହଁ ହଁ ବୁଝି ପାରୁଛେ ନ, ଇ ବେଲା ବେଲି ନ କେନ୍ତା କର୍ତା, ଆମର ପାଏନ୍ ପାଖର ହାଲଚାଲ ବି ଟିକେ ବତେଇ ଦେତା ବୋଇଲେ ଭଲ ହେତା ନ।
3: ହଏ ଗା, ହେଟା ଭାବୁଥିଲି।
2: ବୋଇଲେ ଆମର ସୁନ୍ଦରଗଡ଼ ଜିଲ୍ଲାର ପାଏନ୍ପାଗ ବିଭାଗ ତରଫରୁ ଯେନ୍ ସୂଚନା ଆସି ପହଞ୍ଚିଛେ ସେହି ହିସାବ ନ ଦେଖମା ବୋଇଲେ ଆମର ଜିଲ୍ଲାର ପାଏନ୍ପାଗଟା ନିହାତି ମେଘୁଆ ରହିବାରୁ କେନ କେନ୍ତା 12 ମିଲିମିଟର ଯାକର ବର୍ଷା ହେବାର ସମ୍ଭାବନା ରହିଛେ। ଆର୍ ଇ ବେଲା ବେଲି ନ ଦେଖମା ବୋଇଲେ 247 ଡିଗ୍ରୀ ତଲିଆ ପବନ ବହିପାରେ, ଯେନ୍ଟାକି ଘଣ୍ଟା ପ୍ରତି 9 କିଲୋମିଟର ହିସାବନେ ବହିପାରେ। ଆରୁ ତାପମାତ୍ରାକେ ଦେଖମା ବୋଇଲେ ସବୁନୁ ହେଇଥିକା 32 ଡିଗ୍ରୀ ସେଲସିୟସ୍, ଆରୁ ସବୁନୁ କମ୍ 22 ଡିଗ୍ରୀ ସେଲସିୟସ୍ ରହିବା। ଆରୁ ଆର୍ଦ୍ରତାକେ ଦେଖମା ବୋଇଲେ ସବୁନୁ ହେଇଥିକା 94% ଆରୁ ସବୁନୁ କମ୍ 77% ରହିବାର ସମ୍ଭାବନା ରହୁଛେ।
3: ବୋଲେ ଇ ଭଳିଆ ପାଣିପାଗର ସୂଚନା ରହିଛେ ନେଇ କେଁ?
2: ହଇ ସମାରୁ ହଇ।
3: ହେଲେ ଦଦା,
2: ହଁ ହଁ
3: ଘଡ଼ି ଆଡ଼େ ଦେଖ ଗା, ବୈଠକି ସରାବାର ସମୟ ହେଲାନ।
2: ହଇ ବୋଲେ ଇନେ ଆମର ବୈଠକିକେ ରଖମା ନେଇ କାଏଁ?
3: ହଏ ହଏ
2: ବୋଇଲେ ଚାଷୀ ଭାଇ ଭଉଣୀମାନେ ନିହାତି ନିଜର ମତାମତ ରଖିକରି ଆମକେ ଚିଠି ଲେଖିବାରୁ, ଚିଠି ନ ଯେନ୍ତା ନିଜର ମୋବାଇଲ ନମ୍ବର ଲେଖିବାର ଲାଗି ନି ଭୁଲବେ।
3: ଆର ଆମକେ ଚିଠି ଲେଖିବାର ଠିକନା ହଉଛେ କ୍ଷେତ ଖମାର କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ରାଉରକେଲା, ପିନ୍ ନମ୍ବର 7-6-9-0-4-2।
2: ବୋଇଲେ ଚାଷୀ ଭାଇ ଭଉଣୀମାନେ ଆଜିର ବୈଠକନୁ ଆମର ସମାରୋହ ଭାଇକେ ଆର ଇ ଶୁକ୍ରଦାକେ ବିଦାୟ ଦଉନ୍।
3: ଜୁହାର।

ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ

0: ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ପ୍ରଚାର କଲୁ ଚାଷୀ ଭାଇମାନଙ୍କ ପାଇଁ କାର୍ଯ୍ୟକ୍ରମ ଖେତ ଖମାର। ଆଜି ଏଥିରେ ଶୁଣିଲେ ଆଲୋଚନା ଖରିଫ ଧାନ ଚାଷ ଓ ଛେଳି ପାଳନ ସମ୍ପର୍କରେ। ଏ ସମ୍ପର୍କରେ ଆଲୋଚନା କଲେ ଅଗ୍ରଣୀ ଚାଷୀ ଯଦୁମଣି ମହାନ୍ତ। କାର୍ଯ୍ୟକ୍ରମ ପ୍ରଯୋଜନା କରିଥିଲେ ବସନ୍ତ କୁମାର ସ୍ୱାଇଁ। ଉପସ୍ଥାପନାରେ ଥିଲେ ସୌଭାଗ୍ୟ ହରିପାଲ। ଆକାଶବାଣୀ ରାଉରକେଲା। ଶ୍ରୋତାବନ୍ଧୁ ଶୁଣନ୍ତୁ ପରବର୍ତ୍ତୀ କାର୍ଯ୍ୟକ୍ରମ ସଂସଦ ସମୀକ୍ଷା। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ପବିତ୍ର ରଥଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାର ଆପଣଙ୍କୁ ଜଣାଉଛି ଅସୁମାରୀ ଶୁଭେଚ୍ଛା। ଏହି ଶୁଭ ଅବସରରେ ସୁଭଦ୍ରା ଶକ୍ତି ବଜାରରେ SHG ମା'ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ଅପୂର୍ବ ସମ୍ଭାର। ପବିତ୍ର ଘୋଷଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାରରେ ବିଭିନ୍ନ କ୍ରୟ ଉପରେ ସ୍ୱତନ୍ତ୍ର ରିହାତି। ଆସନ୍ତୁ, ଆପଣଙ୍କ ଅପେକ୍ଷାରେ ସୁଭଦ୍ରା ଶକ୍ତି ବଜାର, SIRD କ୍ୟାମ୍ପସ, ୟୁନିଟ୍ 8, ଭୁବନେଶ୍ୱର।
2: ଆପଣମାନେ ଶୁଣୁଛନ୍ତି ଆପ୍ କି କସମ୍ ଫିଲ୍ମର ଗୀତଟି କିଶୋର କୁମାରଙ୍କ କଣ୍ଠରେ।

ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି

0: ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ବହୁ
2: ହଁ ମା,
1: ଏହି ଘରର କିଛି ନିୟମ ଅଛି।
2: ଯେମିତିକି?
1: ଯେମିତିକି ଏଠି କ୍ୟାଶର ପରମ୍ପରା ନାହିଁ।
2: ତ ନେଣ ଦେଣ?
1: ସେଇଟା ଆମେ ଡିଜିଟାଲ ପେମେଣ୍ଟ କରୁ।
2: ଓହ,
1: ଯେମିତି UPI ରେ?
2: ଆଚ୍ଛା।
1: ହଁ, ଆଉ ଶୁଣ, ଆଉ ଗୋଟେ ନିୟମ ଅଛି।
2: ସେଇଟା କଣ ମା?
1: ତୋ ମୁହଁ ଦେଖା ବି UPI ରେ ମିଳିବ।
2: ଆପଣ ବି ନା ମା।
3: ଭାରତ କରେ ଡିଜିଟାଲ ଦେୟ ପ୍ରଦାନ
2: ସହଜ ଅଟେ ପ୍ରତିଟି ନେଣ ଦେଣ।

0: ହିରୋ ଫିଲ୍ମର ଗୀତଟି ଶୁଣିଥିଲେ। ଗୀତଟିକୁ ଗାଇଥିଲେ ରେଶ୍ମା।
1: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
2: एक प्रकार से पीएम जय अब गरीबों की जय बन गई है।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ଶ୍ରୋତାବନ୍ଧୁ, ଆପଣମାନେ ଶୁଣୁଛନ୍ତି ହିନ୍ଦୀ ଫିଲ୍ମ ଗୀତର କାର୍ଯ୍ୟକ୍ରମ ସିନେ ସଙ୍ଗୀତ। ବେମିସାଲ ଫିଲ୍ମର ଗୀତଟି ଶୁଣନ୍ତୁ। ଗୀତଟିକୁ ଗାଇଛନ୍ତି ଲତା ମଙ୍ଗେସ୍କର।

ନୀଳଶୈଳ ମୂଳ ଉପନ୍ୟାସ ସୁରେନ୍ଦ୍ର ମହାନ୍ତି ବେତା ରୂପାନ୍ତର ନାରାୟଣ ସିଂ ପ୍ରଯୋଜନା ଲଳିତେନ୍ଦୁ କାନୁନଗୋ ସଙ୍ଗୀତ ଚୌଧୁରୀ ଭାରତୀ କୃଷ୍ଣ ଦାସ।

0: ସ୍ୱୀକାର କରିଛି।
1: ମହାରାଜ, ତକିଖା ଏଥର ଉଭୟ ଉତ୍ତର ଆଉ ଦକ୍ଷିଣ ଆଡ଼ୁ ଏକା ସାଙ୍ଗରେ ଆକ୍ରମଣ କରିବା ପାଇଁ ଗୋଟାଏ ସୁପରିକଳ୍ପିତ ଯୋଜନା ନେଇ କଟକରୁ ବାହାରିଛି।
0: ଆମକୁ ମଧ୍ୟ ଠିକ୍ ସେହିପରି ପ୍ରସ୍ତୁତ ହେବାକୁ ପଡ଼ିବ। ନାଏବ ନାଜିମ ତକିଖା ବୁଝିପାରିଛି ଜଗନ୍ନାଥ ଅପରାଜେ ଓଡ଼ିଆ ଜାତିର କେବଳ ଇଷ୍ଟ ଦେବତା ନୁହନ୍ତି, ସେହି ହେଉଛନ୍ତି ଓଡ଼ିଆ ଜାତିର ରାଜନୈତିକ ମୁକ୍ତିର ପ୍ରେରଣାମୟ ଉତ୍ସ, ଐକ୍ୟର ଯୋଗସୂତ୍ର। ସେଇଥିପାଇଁ ଖୋର୍ଦ୍ଧା ଗଜପତିଙ୍କୁ ତଳି ତଳାନ୍ତ କରିବା ସଙ୍ଗେ ସଙ୍ଗେ ଜଗନ୍ନାଥଙ୍କୁ ମଧ୍ୟ ନିପାତ କରିବା ପାଇଁ ସେ ପଣ ନେଇ ବାହାରିଛି।
2: ତକିଖାର ସମ୍ମୁଖୀନ ହେବା ପାଇଁ ଆମେ ମହାରାଜଙ୍କ ଆଦେଶକୁ ଅପେକ୍ଷା କରିଛୁ।
0: ଛତ୍ରଦ୍ୱାର ଘାଟିଠାରେ ହେବ ହିନ୍ଦୁ ଶକ୍ତି ଓ ମୋଗଲ ଶକ୍ତି ମଧ୍ୟରେ ଶେଷ ଲଢ଼େଇ। ତକିଖା ବୁଝିବ କୂଟନୀତି ନିପୁଣ କିଏ। ଭାଇମାନେ, ଆଜି ଏହି ପବିତ୍ର ପୁରୁଷୋତ୍ତମ କ୍ଷେତ୍ରର ମାଟି ଛୁଇଁ ଇଷ୍ଟ ଦେବ ଜଗନ୍ନାଥଙ୍କ ନାମରେ ଶପଥ କରି କୁହ, ଆମର ଶେଷ ରକ୍ତ ବିନ୍ଦୁ ଥିବା ପର୍ଯ୍ୟନ୍ତ ଆମେ ମୋଗଲ ଶକ୍ତି ବିରୁଦ୍ଧରେ ଲଢ଼ିବୁ। ଜୟ ଜଗନ୍ନାଥ। ତେବେ ଯାଆନ୍ତୁ, ପାଇକମାନଙ୍କୁ ମେଳି କରନ୍ତୁ। ବକ୍ସି, ତୁମରି ଉପରେ ଭରସା କରି ଏ ଯୁଦ୍ଧ ଯାତ୍ରା ଆରମ୍ଭ କରିଛି। ଯଦି ବିଜୟ ହୁଏ, ସେ ହେବ ଜଗନ୍ନାଥଙ୍କ ବିଜୟ, ଆଉ ଯଦି ପରାଜୟ ହୁଏ, ସେ ହେବ ରାମଚନ୍ଦ୍ର ଦେବର ଶେଷ ପରାଜୟ। ମୁଁ ଏବେ ଆସୁଛି।
3: ଦେବାନ ମହାଶୟ,
2: ବକ୍ସି ଆପଣେ,
3: ଛତ୍ରଦ୍ୱାର ଘାଟିଠାରେ ହେବ ଆମ ଭାଗ୍ୟର ଶେଷ ନିଷ୍ପତ୍ତି। ସିଂହାସନ ପାଇଁ ବକ୍ସି ତାର ହାତକୁ ଦିନେ ରକ୍ତ ରଞ୍ଜିତ କରିଥିଲା, ଆଜି ଜଗନ୍ନାଥ ଦ୍ରୋହୀ ହେବାକୁ ମଧ୍ୟ ସେ କୁଣ୍ଠାବୋଧ କରିବନି। ଆସନ୍ତୁ, ମହାରାଜ ବୁଝିବେ କୂଟନୀତି ନିପୁଣ କିଏ, ସେ ନା।

ତମର ବିହ ରଚନାକୁ ମୁଁ ବିଫଳ କରିଦେଇଛି ରାମଚନ୍ଦ୍ର ଦେବ। ଖୋର୍ଦ୍ଧା ରାଜ ସିଂହାସନରେ ବସିବାର ଗୌରବ ତମର ଆଉ ରହିବନି। ପରାଜୟର ଗ୍ଲାନି ନେଇ ତମେ ମୁଣ୍ଡ ଗୁଞ୍ଜିବାକୁ ମଧ୍ୟ ସ୍ଥାନ ପାଇବନି ରାମଚନ୍ଦ୍ର ଦେବ।

0: এই তো এই তো সেই মাড়কুদকা ଦିବ୍ୟସିଂହଦେବଙ୍କ ସାତ ଅଙ୍କରେ ମୋଗଲମାନେ ପୁରୁଷୋତ୍ତମ କ୍ଷେତ୍ର ଆକ୍ରମଣ କଲାବେଳେ ଜଗନ୍ନାଥ ଚିଲିକା ପଟେ ଆସି ଏଇଠାରେ କେଉଁଠି ଆତ୍ମଗୋପନ କରିଥିଲେ? ଚିଲିକା କୂଳେ କୂଳେ ଅନେକ ବାଟ ଚାଲିଆସିଲିଣି, ମୋଗଲ ଲସ୍କରମାନେ ମୋର ଅନୁତାପନ କରୁଛନ୍ତି, ଆତ୍ମରକ୍ଷା ପାଇଁ କେଉଁଠି ମୁଣ୍ଡ ଗୁଜିପାରିଲେ? ତୃଷାରେ କଣ୍ଠ ନଳି ପାଟି ଯାଉଛି, ଗାଁ ଦାଣ୍ଡ ଜନଶୂନ୍ୟ, ଆତ୍ମରକ୍ଷା ଓ ଆକ୍ରମଣ ଭୟରେ ସମସ୍ତ ଦାଣ୍ଡ କପଟ ଉଧୁଆ ପଡ଼ିଛି। ଯାଏ ଘୋଡ଼ାକୁ ଏ ଗଛରେ ବାନ୍ଧି ଡାକେ, ଘରେ କିଏ ଅଛ? ଘରେ କିଏ ଅଛ? ପାଣି ପାଣି ମୁଦି ଦିଅ।
1: ସେଇ ସତ୍ୟାନାଶୀ ସର।
0: କଳସୀରେ ଜଳ ଅଛି ନିଶ୍ଚୟ, ଦିଅ, ଭୀଷଣ ଶୋଷ। ଭିତରେ ସେ କିଏ?
1: ମୋ ଶାଶୁ। ଲଢ଼େଇରେ ତାଙ୍କ ତିନି ପୁଅ ମଲା ଦିନୁ ପାଗଳି ହେଇଯାଇଛନ୍ତି, ସକାଳୁ ସଞ୍ଜେ ଯାଏ ମୋତେ ଗାଳି ଦେଇଦେଇ ମନର ସବୁ ଅରମାନ ମେଣ୍ଟାନ୍ତି, କାଲୁଣୀ ଥିଲେ ଏବେ ଅନ୍ଧୁଣୀ ହେଇଗଲେଣି। ଆଚ୍ଛା, ତମେ କିଏ, ପାଇକ ନା ଡକେଇତ? ଡକେଇତ ହେଇଥିଲେ ଚାଲିଯାଅ, ଆମେ ସବୁ ବଡ଼ ନିଆଶ୍ରୀ।
0: ଭୟ କରୁନି, ଖୋର୍ଦ୍ଧା ରାଜାଙ୍କର ପାଇକ ମୁଁ।
1: ଆଚ୍ଛା, ରାଜା ପରା କେଉଁ ଲଢ଼େଇକୁ ବିଜେ କରିଛନ୍ତି, କ'ଣ ହାରିଗଲେ?
0: ନା, ହାରିନାହାନ୍ତି, ବାଣପୁରରେ ଡେରା ପକାଇ ରହିଛନ୍ତି। ଗୋଟିଏ ଜରୁରୀ ଖବର ନେଇ ଯିବା ପାଇଁ ମୁଁ ଏଠିକି ଡଙ୍ଗା ଖୋଜି ଆସିଛି।
1: କିନ୍ତୁ ମାଲୁଦ ଫୌଜଦାରର ମଲାଙ୍ଗି ଡଙ୍ଗା ସବୁ ଚିଲିକା କୂଳେ କୂଳେ ପଇଁତରା ମାରୁଛନ୍ତି, ଘାଟରୁ କେହି ଡଙ୍ଗା ଫିଟେଇ ପାରିବେନି ବୋଲି ଗଞ୍ଜାଗଡ଼ର ରାଜା ନାଗରା ବଜେଇ କହିଦେଇ ଯାଇଛି। ଆଉ ତମେ ଯିବ କେମିତି?
0: ଓହୋ, ତାହେଲେ ଚିଲିକାର ବାଟ ସୁଦ୍ଧା ବନ୍ଦ। ଏଇ ମାଲୁଦ ଫୌଜଦାର ଲସ୍କରମାନେ ଆସିଗଲେ ବୋଧେ, ଶୁଣ, ସେମାନେ ଯେପରି ମୋ ଖବର ତୁମଠାରୁ ନ ପାଆନ୍ତି, ସାବଧାନ ଥିବ, ମୁଁ ଭିତରକୁ ଯାଉଛି।
2: ସେ ଗଛରେ ବନ୍ଧା ହୋଇଥିବା ଘୋଡ଼ାର ମାଲିକ କୁଆଡ଼େ ଗଲା?
1: କୋଉ ଘୋଡ଼ା? ମଲା, ଏଇ ଘୋଡ଼ାଟା କାହାର ନାହିଁ, କାହାର, ମୁଁ କେମିତି ଜାଣିବି ଯେ?
2: ରଖିଦେ ସେ ଚାଲାକି, ଖୋର୍ଦ୍ଧା ରାଜାର ଏ ଘୋଡ଼ା ବତା, ସେ କୋଉଠି ଲୁଚିଛି?
1: ରାଜା? କୋଉ ରାଜା?
2: ଚୁପ୍ କର, ବତା ରାଜାକୁ କୋଉଠି ଲୁଚିଛୁ, ନହେଲେ ଇଜ୍ଜତ ରହିବନି।
3: ଆରେ ରାଜା ନହେଲା ନାହିଁ, ରାଣୀ ତ ମିଳିଲା, ଉଠାଇ ଆଣ ଘୋଡ଼ା ଉପରକୁ,
2: ଚାଲ ଚାଲ।
3: ଖଣ୍ଡାୟତ ପାଇକ ଘର ବିଧବା କୁଳ ବୋହୁ, ସେ ହୋମସିକା ପରି ନେଛ, ତାକୁ ସ୍ପର୍ଶ କରିପାରିବନି।
0: ଏଇ ତୁମେ କ'ଣ କଲ? ରାମଚନ୍ଦ୍ର ଦେବର ଜୀବନ ରକ୍ଷା କରିବାକୁ ଯାଇ ନିଜେ ବର୍ଷା ସାମ୍ନାରେ ଠିଆ ହେଇ ପଡ଼ିଲ? କହିଲା କହିଲା

0: ବେଶ, ମତେ ଏବେ ବନ୍ଦୀ କରିପାର। କେଉଁଠାକୁ ଯିବାକୁ ପଡ଼ିବ?
1: କଟକ ବାରବାଡ଼ି ଦୁର୍ଗକୁ। ସେଇଠାରେ ବନ୍ଦୀ କରି ରଖିବାକୁ ମାଲିକ ତକି ଖାଙ୍କର ଆଦେଶ। ଚଲ, ଖାନା ଆଣିଛି ରାଜା ସାହେବ,
0: ନେଇଯାଅ ତମର ସେ ଖାଦ୍ୟ। ଲକ୍ଷେ ରାଜାର ମୌଡ଼ମଣି ପ୍ରଭୁ ଜଗନ୍ନାଥଙ୍କର ଆଦ୍ୟ ସେବକ ବିଧର୍ମୀ ଯବନ ପ୍ରସ୍ତୁତ ଖାଦ୍ୟ ଗ୍ରହଣ କରିବାକୁ ଘୃଣ କରି ରଖି ଯାଅ, ଚାଲିଯାଅ ଏଠୁ।
2: ହେ ବଳିଆ ରଭୁଜ, ହେ ଶରଣ ପଞ୍ଜର ମହାବାହୁ, ଭକ୍ତର ମାନ ରକ୍ଷା କରିବାକୁ ତମେ କଣ ଆସିବନି ପ୍ରଭୁ? ହଁ, ନିଜର ମାନ ନିଜେ ତ ରକ୍ଷା କରିନ, ମୋ ମାନ ବା କଣ ରଖିଥାନ୍ତ।

0: ଆମର ପ୍ରଥମ ମଧୁଜାମିନୀ କନ୍ୟାକୁ କବାଇନ ଯୌତୁକ ଦେବାର ବିଧି, ମତେ ଆପଣ କ'ଣ ଦେବେ?
1: ଇହ କାଳ ପରକାଳ ଯାହା କିଛି ରହିଲା ସେସବୁ ତେଣିକି ତୁମର ରେଜିଆ,
0: ଏଣିକି ଆପଣ ମତେ ଜବା ବୋଲି ଡାକିବେ।
1: ଜବା?
0: ହଁ, ମା ମତେ ଏଇ ନାଁରେ ଡାକୁଥିଲେ। ସେ ଥିଲେ ମୁର୍ଶିଦାବାଦର ପ୍ରସିଦ୍ଧ କେମ୍ଟାୱାଲୀ କାଞ୍ଚନ ମୁର୍ଶିଦାବାଦୀ। ସବୁବେଳେ କହନ୍ତି ମୁଁ ହିନ୍ଦୁର କନ୍ୟା ଜବା। ତାଙ୍କର ଶେଷ ଇଚ୍ଛା ଥିଲା ଥରେ ପୁରୁଷୋତ୍ତମ ଯାଇ ଜଗନ୍ନାଥଙ୍କୁ ଦର୍ଶନ କରିବେ। ଜଗନ୍ନାଥ ଜଗନ୍ନାଥ କହି ଶେଷ ନିଶ୍ୱାସ ଛାଡ଼ିଲେ, କିନ୍ତୁ କିନ୍ତୁ କେହି ଥରେ ତାଙ୍କୁ
1: ଜବା କାନ୍ଦୁନା ଜବା ଜବା।
0: ଆପଣ ଆପଣ ସେଇ ଜଗନ୍ନାଥ ଦେଶର ନବାବ ନା? କୁହନ୍ତୁ ମତେ ଥରେ ଜଗନ୍ନାଥ ଦର୍ଶନ କରେଇ ନେବେ?
1: ନା ଜବା ନା, ସେଇ ଅଧିକାରରୁ ମୁଁ ଆଜି ବଞ୍ଚିତ। ଲକ୍ଷେ ରାଜାର ମୌଡ଼ମଣି ଗଜପତି ରାମଚନ୍ଦ୍ର ଦେବ ଆଜି ହାଫିଜ କାଦର ବେଗ।
0: ନବା ନବା।

0: ତମ ଶ୍ରୀଭୁଜର କେରି କେରି ଦୟଣା ଫୁଲର ସୁଗନ୍ଧ ଏବେବି ହୃଦୟ ତନ୍ତ୍ରୀକୁ ଉଦ୍ବେଳିତ କରୁଛି। ଏବେବି ତମ ପଦ୍ମ ପଳାଶ ଲୋଚନ ହାତ ଠାରେ ଡାକୁଛି, ଫେରିଆ ଫେରିଆ।
1: ଛାମୁ, ଏ ଦାଣ୍ଡଠାରେ ଏମିତି ପଡ଼ିଛନ୍ତି, ପିପିଲି ଫୌଜଦାର କେହି ଗୁପ୍ତଚର ଦେଖିଲେ ସର୍ବନାଶ ହବ। ଛାମୁ,
2: ମହାଦୀପ କେତେବେଳେ ଉଠିବ?
1: ମୋଗଲ ଗୋଳ ନ କଟିବା ଯାଏଁ ମହାଦୀପ ଉଠିବା ମୁଁ ବନ୍ଦ କରିଦେଇଛି ଛାମୁ। କିନ୍ତୁ ବଡ଼ ପରିଛା ଗୌରୀ ରାଜଗୁରୁଙ୍କ ଜିଦ୍, ମହାଦୀପ ଉଠିବ ବକ୍ସି ବେଣୁ ଭ୍ରମରବରଙ୍କ ନାଁରେ। ମୁକ୍ତିମଣ୍ଡପର ପଣ୍ଡିତମାନଙ୍କୁ ସେ ବିଭ୍ରାନ୍ତ କରିଛନ୍ତି ଛାମୁ।
2: ଥାଉ, ସେ ନିଷ୍ଫଳ ଆଲୋଚନା ଶୁଣି ଲାଭ ନାହିଁ, ପତିତମାନଙ୍କୁ ଉଦ୍ଧାର କରିବା ପଛକୁ ଥାଉ। ଏବେ ଜଗନ୍ନାଥ କିପରି ଉଦ୍ଧାର ହେବେ ସେହି କଥା ଚିନ୍ତା କର।
1: ତେବେ କ'ଣ ଜଗନ୍ନାଥଙ୍କୁ ପୁଣି ପାତାଳି କରିବାକୁ ହେବ?
2: ତା ଛଡ଼ା ଅନ୍ୟ ଉପାୟ ନାହିଁ।
1: ମହାଦାରୁ ପୁଣି କେଉଁ ଅପନ୍ତାରକୁ ଯିବେ? ମୁଁ ଭାବୁଛି ଚିଲିକା ହିଁ ତାଙ୍କ ପାଇଁ ଏକମାତ୍ର ନିରାପଦ ସ୍ଥାନ। ଛାମୁ, ଏଠି ଆଉ ବେଶି ସମୟ ରହିବା ନିରାପଦ ନୁହେଁ। ଆପଣ ସାତଲହରୀ ମଠ ପାଖକୁ ଆସନ୍ତୁ, ମୁଁ ନୀତି ବଢ଼େଇ ପଛରେ ଆସୁଛି।
2: ଚିଲିକା, ତାହାରି କୂଳରେ ସେଦିନ ରାମଚନ୍ଦ୍ର ଦେବର ଜୀବନ ରକ୍ଷା କରିବାକୁ ଯାଇ ପାଇକ ଘରର ବିଧବା କୁଳବଧୂ ସ୍ୱର ଦେଇ ନିଜର ଛାତି ପାତି ଦେଇଥିଲା। ଏବେ ସେ କେଉଁଠି କେଜାଣି

0: ସିଂହଳ ବ୍ରହ୍ମପୁର ଦଧି ବାମନ ମନ୍ଦିର ଭଙ୍ଗା କଥା ଶୁଣିଲେଣି ବକ୍ସି ଆପଣ?
1: ଶୁଣିଛି। ମନ୍ଦିର ଭଙ୍ଗାଳୀ ମାନଙ୍କ ଉପରେ ସରବୃଷ୍ଟି କରି ସମସ୍ତଙ୍କୁ ଧରାଶାୟୀ କରିବା ପଛରେ କାହାର ପ୍ରଚ୍ଛନ୍ନ ହାତ ଅଛି କହିପାରିବେ ଦେୱାନ କୃଷ୍ଣ ନରେନ୍ଦ୍ର?
0: ନା, କେହି କିଛି କହିପାରୁନାହାନ୍ତି।
1: ଆଉ କ'ଣ ଆକାଶରୁ ସରବୃଷ୍ଟି ହେଲା?
0: ସମସ୍ତେ ତ ସେଇ କଥା କହୁଛନ୍ତି।
1: ଚୁପ୍ କର, ଏତେ ବଡ଼ ଗୋଟେ କାଣ୍ଡ ଘଟିଗଲା, କେହି କିଛି ଜାଣିପାରିଲେନି। ମୋର କିନ୍ତୁ ଦୃଢ଼ ବିଶ୍ୱାସ, ରାମଚନ୍ଦ୍ର ଦେବ ବ୍ୟତୀତ ଆଉ କେହି ନୁହଁ। ଟକି ଖାଁକୁ ଯଦି ପ୍ରମାଣଟା ଯୋଗାଇ ଦେଇପାରିଥାନ୍ତି। ଛାଡ଼, କଟକରୁ ଖବର ନେଇ ଓକିଲ ଜୟ ପଟ୍ଟନାୟକ ବି ଆଜି ଯାଇ ଫେରିଲାଣି।
2: ଫେରିଛି ବଳିଆର ବୋଝା ଫେରିଛି, ହେଲେ ଏଥର ଯୋଉ ଜରୁରୀ ଖବର ନେଇ ଫେରିଛି, ସାଥେ ଶୁଣିଲେ ତ ବକ୍ସିସ ଉପରେ ବକ୍ସିସ ଓଦାଡ଼ି ପକେଇବେ।
1: ବେଶୀ କଥା ନ କହି କୁହ କି ଖବର
2: ବଳିଆର ବୋଝ। ଚିକାଗୋରୁ 2 ବର୍ଷର ବକେୟା ପେସ୍କିସ୍ 3 ଲକ୍ଷ ମୁଦ୍ରା ଧରି ଫୌଜଦାର ନସାରାଜୁ କଟକ ଆସୁଛି।
1: ଏଇଟା ଗୋଟାଏ କି ଜରୁରୀ ଖବର ହେ ଜୟ ପଟ୍ଟନାୟକ? ଚିକାଗୋରୁ ଏମିତି ଲକ୍ଷ ଲକ୍ଷ ମୁଦ୍ରା କଟକ ବାଟେ ଜଗତ ସେଠ ଜରିଆରେ ଶାହଜାନାବାଦ ଦିଲ୍ଲୀର ନିଜାମ ଉଲ ମୁଲକ ପାଖକୁ ତ ପଠାଯାଏ, ସେଥିରେ ଆମର କ'ଣ ସମ୍ପର୍କ ଅଛି?
2: ବଳିଆର ବୁଝ, ସମ୍ପର୍କଟା କ'ଣ ବୁଝିପାରୁନାହାନ୍ତି? ଖୋର୍ଦ୍ଧା ରାଜ୍ୟ ଭିତର ଦେଇ ଦେୱାନ ନର୍ସାରାଜୁ କିପରି ଭଲରେ ଭଲରେ ମୁଦ୍ରା ନେଇ କଟକରେ ପହଞ୍ଚେ, ସେଇଥିପାଇଁ ତକିଖା ମୋ ହାତରେ ରାଜା ରାମ ହାପିଜ କାଦର ବେଙ୍କ ପାଖକୁ ଖବର ପଠେଇଛନ୍ତି। ଦେଖୁନାହାନ୍ତି, ଦେଖନ୍ତୁ ଚିଟୋ।
0: ସେ କଥା ସିନା ମହାରାଜ ବୁଝିବେ, ସେଥିରେ ଆମର କ'ଣ ଅଛି?
2: ଏତେ ବଳିଆ ରହୁଛ, ଆପଣଙ୍କର ବି ଏଇ ବୁଝିଦେବାର ମହାଶୟ। ଖୋର୍ଦ୍ଧା ସୀମା ଭିତରେ କୋଉଠି ଯଦି ରାହାଦାନୀ ହେଲା, ବେଶ କିଛି ମୁଦ୍ରା ବାଟ ମାରଣା ହେଲା, ତାହେଲେ ତକି ଖାଁ ମୁର୍ଶିଦାବାଦରୁ ଫେରି ଘାଜି ସୁଲତାନ ବେଗର ହତ୍ୟା ଖବର ଶୁଣି ରକ୍ତ ଚାଉଳ ଚୋବଉଛି, ଆଉ ଯେତେବେଳେ ଶୁଣିବ 3 ଲକ୍ଷ ମୁଦ୍ରା ବାଟ ମାରଣା ହେଇଛି, ବଳିଆ ରହୁଛ, ଆଉ ଧୈର୍ଯ୍ୟ ଧରି ରହିବ ଟି?
1: ସେ ଚିଟାଉ ଦିଅ ଜୟ ପଟ୍ଟନାୟକ, ମହାରାଜଙ୍କୁ ଏ ଖବର ଦେବା ଦରକାର ନାହିଁ। ତମେ ସିଧା କଟକ ଫେରିଯାଇ ତକି ଖାଁଙ୍କୁ କୁହ ଯଥା ସମୟରେ ଯଥା ସ୍ଥାନରେ ଖବର ଦେଇଛ, ନିଅ ତୁମର ବକ୍ସିସ ଏ ସୁନାହର।
2: ବଳିଆ ରହୁଛ, ମୁଁ ତେବେ ଆସୁଛି ବଳିଆ ରହୁଛ।
1: ଏଇ ତ ଶେଷ ସୁଯୋଗ ପ୍ରଭୁ, ଏହାକୁ ଛାଡ଼ିଦେଲେ ଆଉ କ'ଣ ଏପରି ସୁଯୋଗ ଜୁଟିବ? ତୁମର ଇଚ୍ଛା ପୂର୍ଣ୍ଣ ହଉ ଜଗନ୍ନାଥେ। ଆସନ୍ତୁ ଦେୱାନ କୃଷ୍ଣ ନରେନ୍ଦ୍ର, ସେଇ ଶୁଭ ଦିନକୁ ଅପେକ୍ଷା କରିବା, ପଣସ ଖାଇବା ଆମେ, ଆଉ ଅଠା ବୋଳା ହବ।

0: ମୁଁ ଜାଣେ ବିଧର୍ମୀ ହେଲା ପରେ ଆପଣମାନେ ମୋ ଉପରୁ ଆସ୍ଥା ତୁଟେଇ ଦେଇଛନ୍ତି।
1: ସେ କଥା କାହିଁକି କହୁଛନ୍ତି ମହାରାଜ? ପୂର୍ବର ସେ ଶ୍ରଦ୍ଧା ସେ ଆନୁଗତ୍ୟ ନଥିଲେ ଆମେ ଏଠିକି ଆସିନଥାନ୍ତୁ। ଛାଡ଼ନ୍ତୁ, ସେସବୁ ଆଲୋଚନା ନକରି ବରଂ ଆପଣ କହନ୍ତୁ ଏବେ କ'ଣ କରିବାକୁ ହେବ।
0: ସିଂହଳ ଦଧିବାମନ ଭଙ୍ଗାଳୀମାନଙ୍କ ଉପରେ ହେଇଥିବା ଅତ୍ୟାଚାର ଆଉ ପେସ୍କିସ୍ ମୁଦ୍ରା ଯାଇଥିବା ପଛରେ ମୋର ପ୍ରଚ୍ଛନ୍ନ ହାତ ଅଛି ବୋଲି ତକି ଖାଁ ଜାଣିପାରିଛି। ଆଉ ସେଇଥିପାଇଁ ସେ ଖୋର୍ଦ୍ଧା ଆକ୍ରମଣ କରିବା ପାଇଁ ବାହାରି ସାରିଲାଣି। ଏଥର ଖୋର୍ଦ୍ଧା ଆକ୍ରମଣ କଲେ ସେ ଜଗନ୍ନାଥଙ୍କୁ ଅକ୍ଷତ ଛାଡ଼ିବନି। ଏଣୁ ନିଜର ଆତ୍ମରକ୍ଷା ଆଉ ଖୋର୍ଦ୍ଧା ରକ୍ଷା ଅପେକ୍ଷା ଜଗନ୍ନାଥଙ୍କୁ କିପରି ରକ୍ଷା କରାଯିବ ସେ କଥା ଚିନ୍ତା କରନ୍ତୁ।
1: ତକି ଖାଁ ଏଥର ଜଗନ୍ନାଥଙ୍କ ଉପରକୁ ବାହିଲେ କ୍ଷେତ୍ର ପୁରୀ ଛଡ଼ା କରିବାକୁ ପଡ଼ିବ। ଓଡ଼ିଶାରେ ମୋଗଲ ରାଜୁତି ଥିବା ପର୍ଯ୍ୟନ୍ତ ଜଗନ୍ନାଥ ଅରଣ୍ୟବାସୀ ହେଇ ରହିବେ।
0: କିନ୍ତୁ କିନ୍ତୁ କେଉଁ ଅରଣ୍ୟ ବା ତାଙ୍କ ପାଇଁ ନିରାପଦ?
1: ସେଥିକୁ ଆପଣ ଜମା
0: ବେଶ ଆପଣମାନେ ତକି ଖାଁର ସମ୍ମୁଖୀନ ହେବା ପାଇଁ ପ୍ରସ୍ତୁତ ହୋଇ ରୁହନ୍ତୁ। ସ୍ଥାନ ପରୀକ୍ଷାଙ୍କୁ ନେଇ ମୁଁ ଚିଲିକା ଭିତରକୁ ଯାଉଛି।

0: ଜଗୁନି ଜଗୁନି
1: ଯାଉଥିଲ ଦେଇ ଆଲୋ ଏ ଦେଇ କଣ ହେଲା କାହିଁକି ଏଠି ପାଟିକୁ ଡାକୁଥିଲୁ କହିଲୁ
0: ଆରେ କୁଆଡ଼େ ବୁଲୁଥିଲୁ ରେ ଦିନ ବୁଡ଼ିବାକୁ ବସିଲାଣି
1: ଆଲୋ ଏ ଦେଇ ଦେଖେ ଏ ମାଛ ଖାଳିକି ଦେଖିଲୁ କେତେ ମାଛ ମୁଁ ଆଣିଛି
0: ଆରେ ଏଗୁଡ଼ାକ ସବୁ କୁଣ୍ଡଳ ମାଛ ଚିଲିକାରେ ଏ ମାଛ ମାରିଦେଲେ ଦେଶରେ ଦୁର୍ଭିକ୍ଷ ପଡ଼େ ଯା ବାପାରେ ଯା ପକେଇ ଦେଇ ଆସିବୁ ହଇରେ ଜଗୁନି ଶୁଣିଲୁ ଆରେ ବାପା ତୋର ତୋର କ'ଣ ହେଇଛି କି ରେ ବାପା ମୁହଁଟା ମୁହଁଟା ଏମିତି ଶୁଖେଇଛୁ କାହିଁକି କହିଲୁ
1: ଆରେ ନାଇଁ ମୋ ଦେଇ ମୋର ହବ କ'ଣ ଅଚିହ୍ନା ଲୋକ ଦୁଇ ଜଣ ମୋତେ ଦିନ ସାରା ଚିଲିକା ଭିତରେ ବୁଲେଇ ବୁଲେଇ ନୟାନ୍ତ କରିଦେଲେଣି
0: ଆରେ ସେମାନେ ସେମାନେ କିଏ କିରେ
1: କିଏ ଜାଣିଲୁ ଦେଇ ସେମାନେ କିଏ କହୁଛନ୍ତି ତ ଖୋର୍ଦ୍ଧା ରାଜାର ଲୋକ ଚିଲିକା ଟାପୁମାନଙ୍କରେ ବୁଲି ବୁଲି କ'ଣ ଉଣ୍ଡୁଥିଲେ କେଜାଣି ଯେତେକିରି ପଚାରିଲେ ସେମାନେ ମୋତେ କିଛି କହିଲେନି କୌଡ଼ି ମାଗିଲି କହିଲେ ଯାହା ପରେ ଆସିବୁ ଆଲୋ ଏ ଦେଇ ମୁଁ ଯାଉଛି କୌଡ଼ି ମାଗି ନେଇ ଆସିବି ଯଦି ସେମାନେ ପଳେଇ ଯିବେ ନା
0: ଆରେ ଆରେ ସେମାନେ ଯାଆନ୍ତୁ ତୁ ତୁ ଏଠି ବସିଲୁ ବାପା ଟିକିଏ ବସ
1: ହଉ ମୁଁ ବସ
0: ମୋ ଦେହଟା ମୋର ଜମା ଭଲ ଲାଗୁନି
1: ତୋ ଦେହ ଭଲ ଲାଗୁନି ଦେଇ ତୋ ଦେହ ତ ତାତିରେ ଖଇ ଫୁଟୁଛି ତୁ କିଛି ଖାଇଲୁଣି
0: କିଛି ଖାଇବିନି ତୁ ତୁ ଆଗ ଟିକେ ମୋ ପାଖରେ ବସିଲୁ ବାପା ମୋ ପାଖରେ ବସ
1: ହଁ ମୁଁ ବସିଲି
0: ଜଗୁନି ରେ ଏ ଦୁଃଖ ପୋଡ଼ା କଇଁଠା ଜୀବନ ଭିତରେ ଥରୁଟିଏ ହେଲେ ଜଗନ୍ନାଥଙ୍କୁ ଦେଖିପାରିଲିନି ରେ ବାପା ଦେଖିପାରିଲିନି
1: ତୁ ସିନା ଜଗନ୍ନାଥଙ୍କ ପାଖକୁ ଯାଇପାରିଲୁନି ତୋ ଭକ୍ତିରେ ସେ ନିଶ୍ଚୟ ତୋ ପାଖକୁ ଆସିଲେ

0: କ'ଣ କହୁଛନ୍ତି ତ? ଜଗନ୍ନାଥ ମନ୍ଦିରରେ ନାହାନ୍ତି?
1: ଆଇ ନିଜେ ପୁରା ଆଖିରେ ଦେଖି ଆସିଲି, ବାହାରୁ ତାଲା ବନ୍ଦ, ତାଲା ମୋହର ମଧ୍ୟ ଭଙ୍ଗା ହେଇନି,
0: ଆଉ କ'ଣ ଜଗନ୍ନାଥ ଉଭାନ ହେଇଗଲେ?
1: କିଏ କହିବ, କଥାରେ ନାହିଁ, ରୂପରେଖ ନାହିଁ, ହେ ଶୂନ୍ୟ ଦେହି ଶୂନ୍ୟ ପୁରୁଷ, ସେ କ'ଣ ତମାମ ଭଳି ଛାୟା ଦେଇ ହେଇଛନ୍ତି ଯେ ସମସ୍ତଙ୍କୁ କହିଦେଇକିରି ଯିବେ?
0: ଏମି ତ ଇଏ ତକିଖା ଖୋର୍ଦ୍ଧା ଆକ୍ରମଣ କରି ରାଜାଙ୍କୁ ତ ପାଇଲା ନାହିଁ, ଆଉ ସେ କ'ଣ ପୁରସ୍ତମ ଆସିବ?
1: ନାଇଁ ହେ ପୁରସ୍ତମ ଆସିବ, ଆଏ ଅମିନ ଚାନ୍ଦକୁ ଦେଉଳ ଦାୟିତ୍ୱରେ ପଠେଇ ଦେଇ ସେ କଟକ ବାହୁଡ଼ିଗଲା। ଆଏ ଜଗନ୍ନାଥ ସେ ରଥଯାତ୍ରା କ'ଣ ଆସିଥାନ୍ତା ମାରା ଖାଇବାକୁ?
0: ବୁଝିଲ ମିତ, ବଡ଼ ପରିଛା ଆଉ ଷଣ୍ଢ ସୁଆରଙ୍କୁ ଧରି ବାକେ ଖୁବ୍ ଚେଷ୍ଟା ଚଳେଇଥିଲା, ହେଲେ କାଳିଆର ଇଚ୍ଛା ରଜାଙ୍କ ଠେଇ।
1: ଆହେ ତାଙ୍କରି ପାଇଁ ତ ଚକାଡ଼ଳା ପତିତ ବାବନ ହେଇ ବଡ଼ ଦେଉଳ ଗୁମୁଟିରେ ତାଙ୍କୁ ଦର୍ଶନ ଦେଲେ, ସେ ଛେଡ଼ା ପହଣା ନକରି ବାକେ ଭଣ୍ଡ ଅମିନ ଚାନ୍ଦ ଛେଡ଼ା ପହଣା କରିଥାନ୍ତା।
0: ଜେନାମଣି ଭଗୀରଥ କୁମାର ବି ଆସିଥିଲେ, ହେଲେ ତାଙ୍କୁ ନେଇ ସୁନା ମାହାରି ଘରେ ଢୁକେଇ ଦେଲେ ଯେ ସେଠି ଅଧର ପଣା ପିଇ ନାଚ ଦେଖୁ ଦେଖୁ ଛେଡ଼ା ପହଣା କାର୍ଯ୍ୟ ଶେଷ।
1: ବାକେ ଅମିନ ଚାନ୍ଦ ମନେ ମନେକୁ ଦେଖାଉଥିଲା ରଥଯାତ୍ରା ପରେ ଦେଉଳ ଯାଇତେ ରହିବ ବୋଲି।
0: ଆଏ ଦେଉଳିରେ ତ ଦିଅ ନାହାନ୍ତି, ଆଉ କାହା ଦାୟିତ୍ୱରେ ରହିବେ? ସେ ରୂପରେଖ ନାହିଁ ହେ ଶୂନ୍ୟ ଦେହି ଅଛ ବି ଯେ ହୋଇ।
1: ହଏ ଦିଅ କୁଆଡ଼େ ଗଲେ ଜାଣିଛ ଯଦି କହୁନ କାହିଁ ମିତ?
0: କ'ଣ ହେଲା ଅମିନ ଚାନ୍ଦ ଲୋକ ଯଦି କେହି ଶୁଣେ ନା?
1: କେହି ନାହିଁ କେହି ନାହିଁ, କହୁନ
0: ସର୍ବନାଶ,
1: କହୁନ କାହିଁ କ'ଣ ହେଲା କ'ଣ?
0: ଦିଅ ଯାଇ ଚିଲିକା ଧରିବେଣି
1: ସତେ। ଓହୋ ଜଗନ୍ନାଥ।

0: ଆସନ୍ତୁ ଛାମୁ, ଭିତରକୁ ଆସନ୍ତୁ।
1: ସେଠି କିଏ ଶୋଇଛନ୍ତି ଜଗୁନି?
0: ସରଦେଇ ଛାମୁ।
1: ସରଦେଇ? ମାଳକୁଟ ଖାର ସରଦେଇ?
0: ହଁ ଛାମୁ, ତିନି ଦିନ ହେଲା ମୁଁ ଚଟି ଘରକୁ ଆସିନି, ତ ତା ଦେହ କେମିତି ଅଛି କେଜାଣି। ତାତିରେ ତା ଦେହ ଖଇ ଫୁଟୁଛି, ଚେତା ନାହିଁ ଛାମୁ।
1: ରାମଚନ୍ଦ୍ର ଦେବର ଜୀବନଦାତ୍ରୀ ତୁମେ ନା ସେଇ ସରଦେଇ? ଜଗୁନି
0: ଛାମୁ,
1: ପାଣି ମୁଁ ଆଣ ତ।
0: ହଁ ଛାମୁ। ନିଅନ୍ତୁ ଛାମୁ।
1: ଦିଅ, କୋଳରେ ଥରି ପାଣି ଟୋପେ ପିଏଇ ଦିଏ।

0: ରତ୍ନ ସିଂହାସନର ମହାସମ୍ଭର୍ବ ଛାଡ଼ି ଓଡ଼ିଆ ଜାତିର ସ୍ୱାଭିମାନ, ବିଶ୍ୱ ମାନବର ଜଗନ୍ନାଥ ଏ କେଉଁ ପଲଭୂମିରେ ଆସି ପଡ଼ିଲେ ସାନ ପରିଚୟ? ଅଙ୍ଗରେ ତଡ଼ପ ନାହିଁ, ଉତ୍ତରୀୟ ନାହିଁ।
1: ସମୁଦ୍ର ତାହାର ତଡ଼ପ, ପବନ ତାହାର ଉତ୍ତରୀୟ, ଗଗନ ତାହାର ଖଣ୍ଡୁଆ, ସେଠିକି ଚିନ୍ତା କରନ୍ତୁନି ଛାମୁ। ଜଗୁନିତା ଫଳମୂଳ ଦୁଇଟା ପାଇଁ ଯାଇଥିଲା ଯେ ଏତେବେଳେ ଯାଏଁ କୁଆଡ଼େ ଗଲା? କେତେବେଳେ ଆଉ ନୀତି ବଢ଼ିବ?
2: ଏଇ ନିଅନ୍ତୁ ଛାମୁ, ଜାମୁକୋଳି ଆଣିଛି, ଆଉ କିଛି ପାଇଲିନି ଛାମୁ।
0: ଏଇଥିରେ ଜଗନ୍ନାଥଙ୍କର ସକାଳ ଧୂପ, ମଧ୍ୟାହ୍ନ ଧୂପ ଆଉ ବଡ଼ସିଂହର ଧୂପ ବଢ଼ିବ,
1: ଯାହା କାଳିଆର ଇଚ୍ଛା। ଛାମୁ, ବଡ଼ ପଣ୍ଡା ଅପେକ୍ଷା କରିଛନ୍ତି, ଆପଣ ଟିକେ ଦୂର ଛଡ଼ା ହେଲେ ପଙ୍କ୍ତିଭକ ଦିଅଙ୍କ ପାଖରେ ଲାଗି କରେଇବେ।
0: ହଁ, ଭୁଲି ଯାଇଥିଲି, ମୁଁ ଯେ ପତିତ, ହେ ସ୍ୱପ୍ନ ସମ୍ଭବ, ନିକଟରେ ଥିବା ବେଳେ ତୁମେ ରୁହ ସୁଦୂରତମ ହୋଇ। ମାତ୍ର ଯେଉଁଦିନ ନିଜ ଇଚ୍ଛାରେ ଫେରିଆସ ନିକଟକୁ, ସେଦିନ ଅଞ୍ଜଳି ଶୂନ୍ୟ ହୋଇଥାଏ ପ୍ରଭୁ, ଅଞ୍ଜଳି ଶୂନ୍ୟ ହୋଇଥାଏ। ଅଶ୍ରୁରେ କେବଳ ହୁଏ ତୁମର ନିରାଜନା, କେବଳ ଅଶ୍ରୁରେ ତୁମର ହୁଏ ନିରାଜନା ପ୍ରଭୁ, ତୁମର ନିରାଜନା।

0: ଶ୍ୟାମ, ଆପଣଙ୍କ ଆଖିରେ ଲୁହ
1: ନା ଚକୁନି, ସେ କିଛି ନୁହେଁ ପ୍ରଭୁ। ମୁଁ ଚାଲି ଯାଉଛି ଦୂରକୁ, ତୁମଠୁ ବହୁତ ଦୂରକୁ।
0: ଶ୍ୟାମ, କୁଆଡ଼େ ଯିବେ? ଶ୍ୟାମ,
1: କୁଆଡ଼େ ଯିବି, କୁଆଡ଼େ ଯିବି, କୁଆଡ଼େ ଯିବି।
2: ଓଂ ମଧୁବାତାରୁତାୟତେ ମଧୁକ୍ଷରନ୍ତି ସିନ୍ଧବଃ ମାଧୁର୍ନ ସନ୍ତୁ ସଧୀଃ ମଧୁନକ୍ତମୃତ ଶଶୌ ମଧୁମତ ପାର୍ଥିବଂ ରଜଃ ମଧୁ ଦେଉ।

0: ଶୁଣିଲେ ଗୀତନାଟ୍ୟ ନୀଳ ଶୈଳ। ବିଭିନ୍ନ ଭୂମିକାରେ ଅଭିନୟ କରୁଥିଲେ ନାଟ୍ୟାଂଶରେ ରାମଚନ୍ଦ୍ର ଦେବ, ବୀରେନ୍ଦ୍ର କୁମାର ମିଶ୍ର, ଜଗନ୍ନାଥ ହରିଚନ୍ଦନ, ଅନନ୍ତ ଚରଣ ଭାରତୀ, ବକ୍ସି ବେଣୁ ଭ୍ରମରବର, ମନୋଜ କୁମାର ପଟ୍ଟନାୟକ, ଦେୱାନ କୃଷ୍ଣ ନରେନ୍ଦ୍ର, ନବକିଶୋର ଆଚାର୍ଯ୍ୟ, ତକି ଖାଁ, ମୀନକେତନ ଦାସ, ଜୟୀ ପଟ୍ଟନାୟକ, ରବିନାରାୟଣ ମିଶ୍ର, ଜବରଦସ୍ତ ଖାଁ, ସଲିଲ ମିତ୍ର, ଜଗୁନି, ଶିବାନୀ ପ୍ରସାଦ ମହାପାତ୍ର, ଲସ୍କର, ତପନ କୁମାର ସାବତ, ସିଂହାରୀ, ନିତ୍ୟାନନ୍ଦ ଦାସ, ପଢ଼ିଆରୀ, ନିର୍ମଳ ଚନ୍ଦ୍ର କାନୁନଗୋ, ସାନ ପରିଛା, ବିନାୟକ ମିଶ୍ର, ରେଜିଆ, ସୁଚରିତା ମିଶ୍ର, ସର ଶାଶୁ, କୁଞ୍ଜଲତା ଦାସ ଏବଂ ସରତୀ ବିଜୟିନୀ ମିଶ୍ର। ସଙ୍ଗୀତାଂଶରେ ରାମଚନ୍ଦ୍ର ଦେବ, ସୁବାସ ଦାସ, ଜଗୁନି ମନ୍ମଥ ମିଶ୍ର, ସରଦେଇ ତୃପ୍ତି ଦାସ, ନିୟତି ଲକ୍ଷ୍ମୀକାନ୍ତ ପାଲିତ। ମୂଳ ଉପନ୍ୟାସ ସୁରେନ୍ଦ୍ର ମହାନ୍ତି, ବେତାରୂପାନ୍ତର ନାରାୟଣ ସିଂ, ପ୍ରଯୋଜନା ଲଳିତେନ୍ଦୁ କାନୁନଙ୍କ, ସଙ୍ଗୀତ ଚୌଧୁରୀ ଭାରତୀ କୃଷ୍ଣ ଦାସ।
1: ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ, ଶୁଣନ୍ତୁ କେତୋଟି ଓଡ଼ିଆ ଭକ୍ତିଗୀତ। ଦୁଃଖୀଶ୍ୟାମ ତ୍ରିପାଠୀଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି, କାଳୀଚରଣ ପଟ୍ଟନାୟକଙ୍କ ରଚନା।